ପ୍ରଥମ ଅଧିବେଶନକ ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 21 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 11 ତାରିଖ ଆମର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 199.3 ମିଟର ତଥା 1584 କିଲୋହର୍ଜ ଏବଂ ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗାହର୍ଜ ଯୋଗେ ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା କରେ ମା ତାରିଣୀଙ୍କ ନିକଟରେ।

ନୈବେଦ୍ୟର ପ୍ରଥମ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ମିତାଲି ଚିନ୍ନାରା ବାସୁଦେବ ପ୍ରଧାନଙ୍କ ରଚନାରୁ। ନଡ଼ିଆରେ ତୋର ଶରଧା ବୋଲି ମା ବାଡ଼ିରେ ଲଗାଇଥିଲି, ଯତ୍ନରେ ଆଜି ପାରିଛି ନଡ଼ିଆ ଶରଧାରେ ପଠାଇଲି, ମା ଶରଧାରେ ପଠାଇଲି।

ନିପେତେର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ରୋଶନ ଖାନ୍ ଶରତ ମହାପାତ୍ରଙ୍କ ରଚନାରୁ। ତୁମେ ଦୁଃଖ ଭଞ୍ଜନ ହେ ଭଗବାନ, କରମହୀନ ମୋ ଦରିଦ୍ର ସୁଦାମା, ମଧୁଃଖ କର ହରଣ ପ୍ରଭୁ, ମଧୁଃଖ କର ହରଣ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ରଶ୍ମିକା ନନ୍ଗୋ ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ ହେ ଗିରିଧର ନାଗର ଶ୍ୟାମ ସୁନ୍ଦର ଶ୍ରୀକ୍ଷେତ୍ରେ କଳା ଠାକୁର ହେ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ ପ୍ରଭୁ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ସୁବାସ ଦାସ ଧ୍ରୁବଚରଣ ସାହୁଙ୍କ ରଚନାରୁ। ସୁନ୍ଦର ବୋଲି ସୁନ୍ଦରତମ ସୁନ୍ଦରକର ସୃଷ୍ଟିକୁ ହେ ପରମ ପିତା ଜଗତ କରତା ଚରଣ ପ୍ରଣମେ ତୁମକୁ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ସୁମିତା ଗୋରାବଡ଼ୁ ମହେଶ୍ୱର ପଣ୍ଡାଙ୍କ ରଚନାରୁ। ଚରଣେ ଚାହିଁଲେ ଶରଣ ଟିକିଏ ବାରଣ କର ତ ନୀତି କୁହ ତେବେ ଆଉ ବୁଝିବି କିଆ ମୁଁ ସକାଳ ସଞ୍ଜ ରାତି।

ଏଇଠି ଶେଷ ହୋଇଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ନୈବେଦ୍ୟର ଶିଳ୍ପୀମାନେ ଥିଲେ ମିତାଲି ଚିନ୍ନାରା, ରୋଶନ ଖାନ, ରଶ୍ମି କାନୁନଗ, ସୁବାସ ଦାସ ଏବଂ ସୁମିତା ଗୋରାବଡ଼ୁ। ଗୀତଗୁଡ଼ିକ ରଚନା କରିଥିଲେ ବାସୁଦେବ ପ୍ରଧାନ, ଶରତ ମହାପାତ୍ର, ଅଲେଖ ଚନ୍ଦ୍ର ବିଶ୍ୱାଳ, ଧ୍ରୁବଚରଣ ସାହୁ ଏବଂ ମହେଶ୍ୱର ପଣ୍ଡା। ଆକାଶବାଣୀ କେନ୍ଦୁଝର।

0: ହରିଚରଣେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବବାଧା, ହରିଙ୍କୁ ନାମେ ବାନ୍ଧ ଭେଳା, ଦୁଃଖେ ହରିବେ ଚକାଡୋଳା। ଆକାଶବାଣୀ କେନ୍ଦୁଝର, ସମୟପ୍ରାତ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶ୍ରୀମଦ୍ ଭାଗବତ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କଟକ। ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।

ଆଜି ସମାଜରେ ଅନେକ ସ୍ଥାନରେ ଧର୍ମର ପ୍ରଚାର ପ୍ରସାର ଅନେକ ମାତ୍ରାରେ ବଢ଼ି ଚାଲିଛି। ପ୍ରତି ଗ୍ରାମରେ, ସହରରେ, ନଗରରେ ଆଜି ଧର୍ମର ଆଲୋଚନା, ପାରାୟଣ, ଯଜ୍ଞ, ପ୍ରବଚନ ହେଉଥିବାର ପରିଲକ୍ଷିତ ହେଉଛି। ବହୁ ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା, ସୁଦୃଶ୍ୟ ତୋରଣ, ମାଇକ୍ ମାଧ୍ୟମରେ ଧର୍ମବାଣୀ ଶ୍ରବଣ ଏ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ନଗର ସର୍ବତ୍ର ଦେବଦେବୀମାନଙ୍କ ସୁନ୍ଦର ମନ୍ଦିର ନିର୍ମାଣ କରି ଲୋକଙ୍କର ଈଶ୍ୱର ଦର୍ଶନ ପାଇଁ ସୁବିଧା କରାଯାଉଛି। ପ୍ରତି ପୂଜାସ୍ଥଳରେ ଲୋକଙ୍କ ଭିଡ଼, ଦାନ ଦକ୍ଷିଣାର ସମ୍ଭାର, ବହୁ ଦୂରଧାଡ଼ି ଲଗାଇ ପ୍ରଭୁ ଦର୍ଶନର ଚିତ୍ର ଦେଖିଲେ ଜଣାପଡ଼ୁଛି ଧର୍ମ ବୃଦ୍ଧି ହୋଇଛି ବୋଲି। ଯଦି ସ୍ଥିର ଚିତ୍ତରେ ଏକାନ୍ତ ଅବସ୍ଥାରେ ଚିନ୍ତନ କରିବା, ଏସବୁ ଦ୍ୱାରା କ'ଣ ଧର୍ମଭାବ ବୃଦ୍ଧି ହୋଇଛି? ଲୋକମାନଙ୍କର ନୈତିକ ଚରିତ୍ର ପରିବର୍ତ୍ତନ ହୋଇଛି? ସମାଜରୁ ଅପରାଧ, ପାପାଚାର, ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ଦୁରାଚାର କ'ଣ କମିଯାଇଛି? ନା ଲୋକେ ଧର୍ମ ନାମରେ, ଧର୍ମପିତ ପ୍ରତିଷ୍ଠା ନାମରେ ଅର୍ଥ ହାରଣ, ସ୍ୱକୀୟ ପ୍ରତିଷ୍ଠା ପ୍ରକାଶନ, ସରଳ ଲୋକଙ୍କୁ ଧର୍ମ ଭୟରେ ଧନାହରଣ, ଜୀବନଚର୍ଯ୍ୟା ପରିବର୍ତ୍ତନରେ ଉପଦେଶ ନ ଦେଇ କେବଳ ପ୍ରଦର୍ଶନରେ ସୀମିତ ରହିଯାଉଛି? ବିଜ୍ଞ ଲୋକଟିଏ ଏସବୁ ଦିଗରେ ଅଗ୍ରଗତି କରିଛି ନା ଅଧୋଗତି କରିଛି? ଏ ସମସ୍ତ ପ୍ରୟାସ ଆମକୁ ଜୀବନ ଗଠନର ସୂତ୍ର ଦେବାରେ ଯେପରି ବିଫଳ ହୋଇଛନ୍ତି, ସମାନ୍ତରାଳ ଭାବରେ ଧାର୍ମିକତା ଓ ଅପରାଧ ପ୍ରବଣ ରୂପକ ଦୁଇଟି ଦିଗ କିପରି ଚାଲିପାରିବ? ଧାର୍ମିକତା ବୃଦ୍ଧି ହେଲେ ପାପାଚାର ସ୍ୱତଃ ଦୂରେଇ ଯାଏ। ପ୍ରକାଶ ଓ ଅନ୍ଧକାର ଏକା ସାଙ୍ଗରେ ରହିବା ସମ୍ଭବ ନୁହେଁ। ଏଥିରୁ ଅନୁମାନ କରାଯାଉଛି ଆଜିକାଲି ଧର୍ମ ନାମରେ ଯାହା କିଛି ପ୍ରଦର୍ଶନ ଦୃଷ୍ଟିଗୋଚର ହେଉଛି ତାହା ଆମକୁ ଯଥାର୍ଥ ଧର୍ମର ନିର୍ଣ୍ଣୟାତ୍ମକ ମାର୍ଗ ସନ୍ଦର୍ଶନରେ ଅସମର୍ଥ ହେଉଛି। ତେବେ ଆମେ ବୁଝିବା ଧାର୍ମିକତାର ଅର୍ଥ ବାହ୍ୟ ଆଡ଼ମ୍ବର, ପ୍ରଦର୍ଶନ ନା ତାର ଅନ୍ୟ କିଛି ସଂଜ୍ଞା ରହିଛି। ଶାସ୍ତ୍ରକାରମାନେ ଆମକୁ ଧର୍ମର କୌଣସି ବାହ୍ୟ ଚିହ୍ନ ନାହିଁ ବୋଲି ବାରମ୍ବାର କହିଛନ୍ତି। ଚିତା, ତିଳକ, ବସ୍ତ୍ର, ମନ୍ଦିର, ଗୁରୁଦ୍ୱାର, ମସଜିଦ୍, ଗିରିଜା ଧର୍ମ ନୁହେଁ, ବରଂ ନୀତି, ଆଦର୍ଶ, ଦୟା, କ୍ଷମା ଆଦି ଗୁଣକୁ ଧର୍ମ କୁହାଯାଉଥିଲା। ଏଣୁ ଧର୍ମ ଅନୁସାରେ ଆଚରଣକୁ ହିଁ ଧାର୍ମିକତା କୁହାଯାଏ। ପୂଜାସ୍ଥଳର ସଂଖ୍ୟା ବଢ଼ିଗଲେ ସେଠାକୁ ଯାଉଥିବା ଲୋକମାନଙ୍କର ଭିଡ଼ ଦେଖିଲେ, ସେହି ସ୍ଥାନରେ ସୁନ୍ଦର ଆକର୍ଷଣୀୟ ଚାକଚକ୍ୟ ଭରା ସାଜସଜ୍ଜା ଦେଖିଲେ, ହୁଣ୍ଡି ବା ଦାନପତ୍ରରେ ପ୍ରତିଦିନ ବଢ଼ୁ ଚାଲୁଥିବା ଦାନ ଦକ୍ଷିଣାର ଆଧିକ୍ୟ ଦେଖିଲେ କ'ଣ ଧର୍ମ ବୃଦ୍ଧି ହେଉଛି ବୋଲି ଜାଣିବା? ଏସବୁ କାର୍ଯ୍ୟ ଧର୍ମ ନାମରେ ପ୍ରଦର୍ଶନ ମାତ୍ର। ଏମାନଙ୍କୁ ଧାର୍ମିକ କିମ୍ବା ଆସ୍ତିକ କହିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡ଼େ, କାରଣ ଏମାନଙ୍କ ଦ୍ୱାରା ଧର୍ମ ନାମରେ ପଣ୍ଡା ପୂଜାରୀମାନେ ଶ୍ରଦ୍ଧାଳୁମାନଙ୍କୁ ବିବିଧ ଉପାୟରେ ଧାର୍ମିକ ଭୟ ଦେଖାଇ ଶୋଷଣ କଷଣ ଦିଅନ୍ତି। ସେମାନଙ୍କ ସ୍ୱାର୍ଥ ପୂରଣ ନହେଲେ ହରତାଳ, ଅନଶନ, ଗୁଣ୍ଡାମି କରନ୍ତି, ଦାନ ଦକ୍ଷିଣା ପାଇଁ ଝଗଡ଼ା ଲାଗନ୍ତି, ନିଜେ ଦରିଦ୍ର ହୋଇ ଭିକ୍ଷାବୃତ୍ତି କରି ଅନ୍ୟକୁ ଧନଧାନ୍ୟରେ ସମୃଦ୍ଧ ହେବାକୁ ଆଶୀର୍ବାଦ ମନ୍ତ୍ର ମାଧ୍ୟମରେ ଦିଅନ୍ତି। ଏପରି ଅନେକ କିଛି ଶୁଣିବାକୁ ବା ଦେଖିବାକୁ ମିଳେ। ଯଦି ତାହା ଦେବତାର ସ୍ଥଳ, ତେବେ ସେଠାରେ ଥିବା ତଥାକଥିତ ସେବାୟତମାନଙ୍କ ଦେବତ୍ୱ କାହିଁ? ବରଂ ଲୋକଙ୍କୁ ଭୟଭୀତ କରାଇ ପୂଜା, ଅଭିଷେକ, ବ୍ରତାଦି ମାଧ୍ୟମରେ ଶୋଷଣ କରି, ନହେଲେ ଗ୍ରହର ଭୟ ଦେଖାଇ, ନହେଲେ ଅଶାନ୍ତି ହେବାର ଆଶଙ୍କା ଦେଖାଇ ଏମାନେ ଆସୁରିକ ପ୍ରବୃତ୍ତିରେ ମାତି ଯାଆନ୍ତି। ଧର୍ମ ନାମରେ ଏସବୁ ଦେଖି ଲୋକେ ଆସ୍ତିକ ହେବା ଅପେକ୍ଷା ନାସ୍ତିକ ହେବାକୁ ଅଧିକ ଇଚ୍ଛା କରନ୍ତି। କିନ୍ତୁ ବନ୍ଧୁ, ଧର୍ମର ଯଥାର୍ଥ ଅର୍ଥ ବୁଝି ନପାରି ନଖ କାଟିବା କଷ୍ଟରେ ହାତ କାଟିଦେବା, ନ୍ୟାୟ ଆପଣାର କରି ପ୍ରକୃତ ଧର୍ମକୁ ବୁଝିବା ପାଇଁ ଯତ୍ନ କରିବା ଆବଶ୍ୟକ। ଧର୍ମ ପାଇଁ ଆମକୁ ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟ ନିଗ୍ରହ, ଧୀ, ବିଦ୍ୟା, ସତ୍ୟ, ଅକ୍ରୋଧ, ମନୁଙ୍କ ମତରେ ଏହି 10ଟି ଲକ୍ଷଣକୁ ଧର୍ମ କୁହାଯାଏ। ଉତ୍ତମ ମାନବିକତା, ଜୀବନରେ ଯେଉଁ ବ୍ୟବହାର ମୋତେ ଭଲ ଲାଗୁଛି ତାହା ଅନ୍ୟ ପ୍ରତି ବ୍ୟବହାର କରିବା, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ଅନ୍ୟକୁ କଷ୍ଟ ନ ଦେବା, ଆମେ ଅନ୍ୟକୁ ସୁଖ ଦେଲେ ସୁଖ ପାଇବା, ଅନ୍ୟକୁ ଦୁଃଖ ଦେଲେ ଦୁଃଖ ମିଳିବ, ଏ ଭାବନା ରଖିଲେ ଆମେ ଅନ୍ୟକୁ ସୁଖ ଦେବା, ଅନ୍ୟ ପ୍ରତି ଭଲ ବ୍ୟବହାର କରିବା, ନିଜେ ଧାର୍ମିକ ହେବା ଓ ଅନ୍ୟକୁ ଧର୍ମର ମାର୍ଗକୁ ବୁଝାଇବା ପାଇଁ ସଜ୍ଜିତ ହୋଇପାରିବା।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାଇ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା। ତଦ୍ୱାରା ଗନ୍ଧ ଶୁଙ୍ଘିବାକୁ ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ର ଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁରିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁଭାଷ ଦାସ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣନ୍ତୁ ଏଥର ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣା ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମୟୂରଭଞ୍ଜ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ଏବଂ ଏଥିସହିତ ଘଣ୍ଟା ପ୍ରତି 50-60 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका निधिः झाः। अथ वार्ताः। प्रधानमन्त्री नरेन्द्रमोदी अद्य नवदेहल्याः राष्ट्रपतिभवनस्य सांस्कृतिक केन्द्रे नीति आयोगस्य एकादशे शासी परिषदो उपवेशने अध्यक्षतां विधास्यति। विकसित भारताय प्रधानमन्त्रिणः टीम इंडिया इति संकल्पानुगुणम् अस्य वर्षस्य मुख्य विषयो विकसित भारतम् @2047 इत्यस्य कृते समावेशी मानव विकासः इन्क्लूसिव ह्यूमन डेवलपमेंट फॉर विकसित भारत @2047 अस्ति। विषयोयम् आयु क्षेत्र लिंग सामाजिक आर्थिक पृष्ठभूमिकायाः भेदं विनैव प्रत्येकं भारतीयस्य कल्याणाय विकासाय च केन्द्रीकृतो वर्तते। उपवेशने अस्मिन् अस्य लक्ष्यस्य प्राप्तये दृष्टिं समेत्य देशस्य प्रत्येकं नागरिकं प्रति अस्य सुदृढ मापन योग्य परिणामेषु परिवर्तनस्य विषये गभीरं मन्थनं भविष्यति। अस्मिन् महत्वपूर्णे उपवेशने समावेशी मानव विकास प्रारूपस्य विषये चर्चां कर्तुं सर्वे मुख्यमन्त्रिणः केन्द्रशासित प्रदेशानाम् उपराज्यपालाः च एकत्रिताः भविष्यन्ति। प्रधानमन्त्री नरेन्द्र मोदी आश्वासितवान् यत् देशस्य 44,00,000 नागरिकाणाम् आकांक्षाः निश्चप्रचं पूरयिष्यन्ते। तेन समुदीरितं यत् राष्ट्रिय जनतांत्रिक गठबंधन दलं सदैव राष्ट्रस्य विश्वासं सुदृढं कृतवत् अस्ति। अत्रावधेयं यत् श्रीमोदी गतरात्रौ नवदेहल्याः भारत मण्डपे आयोजितं एनडीए सम्मेलनं संबोधितवान्। प्रधानमन्त्रिणा भणितं यत् देशस्य प्रत्येकमपि नागरिकः विकसित भारतस्य स्वप्नेन पूरितो वर्तते। एषः स्वप्नः इदानीं कस्यापि एकस्य व्यक्तिविशेषस्य प्रशासनस्य वा राजनीतिकदलस्य परिधौ सीमितो नैवास्ति।
3: आज देश का हर नागरिक विकसित भारत के सपने से भरा हुआ है। विकसित भारत का सपना अब किसी एक व्यक्ति का नहीं रहा, किसी सरकार का नहीं रहा, किसी दल का नहीं रहा। देश के जन जन का सपना बन चुका है, संकल्प बन चुका है। और इस सपने की पूर्ति के लिए हमें अपना हर पल समर्पित करना है। एनडीए के 12 वर्षों की एक बड़ी सफलता ये भी है कि देश कांग्रेस के कुचक्र से आजाद हुआ है।
2: अस्मिन्नवसरे एनडीए घटक दलैः प्रधानमन्त्रिणः मोदिनः ऐतिहासिक उपलब्धेः श्लाघनाय एकः संकल्प प्रस्तावः स्वीकृतः। एतदन्तरं संपूर्ण विश्वतः प्रधानमन्त्रिणे अभिनन्दन सन्देशाः आगच्छन्तः सन्ति। अमेरिका देशस्य राष्ट्रपतिः डोनाल्ड ट्रम्पः, यूरोपीय आयोगस्य अध्यक्षा उर्सुला वॉन डेर लेयन, इटली देशस्य प्रधानमन्त्री जॉर्जिया मेलोनी, जर्मनी देशस्य चांसलर फेडरिक मर्ज, इजराइल देशस्य प्रधानमन्त्री बेंजामिन नेतन्याहु, कनाडा देशस्य प्रधानमन्त्री मार्क कॉर्नी सहैव दक्षिण कोरिया देशस्य राष्ट्रपतिः ली जे म्यूंग इत्यादयः प्रमुख वैश्विक नेतारः श्रीमोदिनं प्रति वर्धापनं प्रेषितवन्तः। संस्कृति मन्त्रालयेन गतवर्षस्य कृते संगीत नाटक अकादमी पुरस्काराः अथ च उस्ताद बिस्मिल्ला खान युवा पुरस्काराः घोषिताः। अकादमी संघस्य सामान्य परिषदा संगीत नृत्य रंगमंच पारंपरिक लोक जनजातीय कला वैविध्येभ्यः कलामंचं यावत् विविध क्षेत्रेभ्यः 88 प्रसिद्धाः कलाकाराः 24,000 अथ च 25,000 अकादमी पुरस्कारार्थं चिताः। एते चिताः पुरस्कार विजेतारः अशेषस्य हि देशस्य प्रतिनिधित्वं कुर्वन्ति। ये विभिन्न राज्येभ्यः केन्द्रशासित प्रदेशेभ्यः च सम्बद्धाः सन्ति। बैडमिंटन प्रतिस्पर्धायां सिडनी नगरे प्रचल्यमानायाः ऑस्ट्रेलियन ओपन स्पर्धायाः महिलानां वर्गे पीवी सिंधु तन्वी शर्मा च सफलताम अवाप्य द्वितीय चक्रम प्रति प्रविष्टवत्यौ इति वार्ताः।
4: आकाशवाणी केन्दुझर समय सकाल सातटा बर्तमान शुणु आज प्रचारित होगा कार्यक्रम सूचनार केतोटी आज सका सतटा बाजि पचिश मिनिटे प्रचार करिवो भक्ति संगीत सका सतटा बाजि तीस मिनिटे आदिवासी गीत शुणे बाथड़ी गीत परेषण करेंगे जुआंग नायक और साथी सका आठटा बाजि तीस मिनिटे कार्यक्रम नमस्कार केन्दुझर आज विषय वस्तु रही आम परंपर रज संस्कृति सरोज कुमार साहू सहित रही साक्षात्कार तीन दशटे कार्यक्रम सूचना दसटा बाजि दुई मिनिट्रे संगीतर विशेष कार्यक्रम गीतांजलि दसटा बाजि तीस मिनिट्रे प्रायोजित कार्यक्रम एनसीआरटी आज शुणे यार 1304 भाग अपराह गोटे बाजि 20 मिनिट्रे महिला मान निमंत कार्यक्रम वसुंधरा आज विषय वस्तु वृत्तिगत चिकित्सा सुनंदा साहू सहित रही साक्षात्कार अपराह पांचटे कार्यक्रम इंद्रधनु पांचटा बाजि तीस मिनिट्रे जुवबाणी संध्या छटे कार्यक्रम सूचना छटा बाजि दुई मिनिट्रे आदिवासी संगीत को नहीं मोर कार्यक्रम बन सुरभि एणवे बाथड़ी गीत परेषण करेंगे विश्वनाथ नायक और साथी संध्या सतटे ओडिया आलबम गीत सतटा बाजि तीस मिनिट्रे प्रायोजित कार्यक्रम आम केन्दुझर आम टीएमएफ राति आठटे देशभक्ति गीत राति आठटा बाजि पंद्रह मिनिट्रे आज अतिथि राति दसटे विशेष कार्यक्रम बार बर्षर सरकार रिले कर शुणु आकाशवाणी कटक केन्द्र आज विषय वस्तु साइंस एवं टेक्नोलॉजी राति दसटा बाजि पैंतीस मिनिट्रे सिने तरंग आकाशवाणी चीर सबुज गीत को नहीं कार्यक्रम शुणिले आज प्रचारित होगा कार्यक्रम सूचनार केतोटी आकाशवाणी केन्दुझर समय सतटा बाजि दुई मिनिट परवर्ती कार्यक्रम आंचलिक संवाद रिले कर शुणा आकाशवाणी कटक केन्द्र किसी क्षण विज्ञापन विरती परे परे।

0: ଶୁଣୁଛନ୍ତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ। 2047 ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ହେବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମୌଳିକ ମାନବ ପୁଞ୍ଜି, ଭବିଷ୍ୟତ ପ୍ରସ୍ତୁତି ଦକ୍ଷତା, ନିଯୁକ୍ତି ଓ ଉଦ୍ୟୋଗ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯୁବପିଢ଼ି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 19 ଓ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ, ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା 16 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। 22 ତାରିଖ ଅପରାହ୍ନ 2 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27 ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ 10 ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚିପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା 3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

0: ଖେଳିଥିଲେ। ଫୁଟବଲ ବାଳକ ବର୍ଗରେ ବରଗଡ଼, ବାଳିକା ବର୍ଗରେ ଭୁବନେଶ୍ୱର, ଖୋଖୋ ବାଳକ ବର୍ଗରେ ପୁରୀ, ବାଳିକା ବର୍ଗରେ ଖୋର୍ଦ୍ଧା, କବାଡ଼ି ବାଳକ ବର୍ଗରେ ବାଲେଶ୍ୱର, ବାଳିକା ବର୍ଗରେ ପୁରୀ ଏବଂ ଭଲିବଲର ବାଳକ ବର୍ଗରେ କଟକ ଏବଂ ବାଳିକା ବର୍ଗରେ ଖୋର୍ଦ୍ଧା ଚାମ୍ପିୟନ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
2: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଳାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତ ଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହଯନ୍ତ୍ର ସଠିକ୍ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ଼ନୀର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା 2 ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପରଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତା'ର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସରବତ, ପଇଡ଼ପାଣି ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ORS ଗୋଟିଏ ପ୍ୟାକେଟ୍ ନେଇ 1 ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ, ମସଲା, କୌଣସି ପ୍ରକାର ମାଦକ ଜିନିଷ, ଚାହା, କଫି, ତେଲ ଭାଜି ଜିନିଷ, ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ ପାଣି, ଗ୍ଲୁକୋଜ୍ ପାଣି, ଅଙ୍ଗୁର, କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି, ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୂର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ December 26-28 ତାରିଖ ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35 ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ବର୍ତ୍ତମାନ 22 ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ଜର୍ମାନ ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର,

0: କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଡକ୍ଟର ଜୟଶଙ୍କର ଆଜି କୁଲତାରନ୍ତା ଆଲୋଚନାରେ 14ତମ ସଂସ୍କରଣରେ ଯୋଗଦେବା ପାଇଁ ଫିନଲାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବା ବେଳେ ଇରାନର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି। ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ବାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା LPG ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସଂସ୍କୃତି ମନ୍ତ୍ରାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ଶୁଣିଲେ ଭକ୍ତି ସଙ୍ଗୀତ ପରିବେଷଣ କଲେ ଭିକାରୀ ଚରଣ ବଳ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତରେ ବାଥୋଡ଼ି ଗୀତ। ପରିବେଷଣ କରୁଛନ୍ତି ଜୁଆଙ୍କ ନାୟକ ଏବଂ ତାଙ୍କ ସାଥୀ।

ଶୁଣିଲେ ଆଦିବାସୀ ଗୀତରେ ବାଥୋଡ଼ି ଗୀତ ପରିବେଷଣ କଲେ ଜୁଆଙ୍ଗ ନାୟକ ଏବଂ ତାଙ୍କ ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଜୀବନରେ ଯେତେ ପାରୁଛନ୍ତି ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ, କାରଣ ପ୍ରତି ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ବରଂ ତା ସହିତ ଆମ ମୂଲ୍ୟବାନ ଗୋଟିଏ ସୁନ୍ଦର ଦିନ ସବୁଦିନ ପାଇଁ ସରିଯାଏ। କହିବାର ତାତ୍ପର୍ଯ୍ୟ, ପ୍ରତ୍ୟେକ ଦିନ ସେହି ଦିନଟିକୁ କିପରି ସୁନ୍ଦର ଭାବରେ କଟେଇବା, ସେ ଚିନ୍ତା ନେଇ ସେ ଦିନଟିକୁ ଆମେ କାଟିବାକୁ ଚେଷ୍ଟା କରିବା।

0: ଆଜି ଆମେ ଜାଣିବା ଆମ ଓଡ଼ିଶାର ଗଣପର୍ବ, ଆମ ପରମ୍ପରା, ଆମ ସଂସ୍କୃତି ଆମକୁ ପରିଚୟ ଦେଇଛି, ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ଓଡ଼ିଶା। ଯେଉଁ ଆସୁଛି ଆମର ରଜ ପର୍ବ, କେନ୍ଦୁଝରର ରଜ ପର୍ବ ନିଆରା। ଏହି ଗଣପର୍ବକୁ କେନ୍ଦୁଝରବାସୀ ବଡ଼ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ଆଜି କାର୍ଯ୍ୟକ୍ରମରେ ସେ ଆଲୋଚନା ରଖିବା ଆମ ରଜ ପର୍ବ, ଆମ ପରମ୍ପରା ସଂସ୍କୃତିରେ ରଜ ସଂସ୍କୃତି। ଆଲୋଚନା କରିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି ପ୍ରଧାନ ଶିକ୍ଷକ ତଥା ଗାଳ୍ପିକ ଲେଖକ ସରୋଜ କୁମାର ସାହୁ। ଆପଣେ ତାଙ୍କୁ ସ୍ୱାଗତ କରିବା ଆକାଶବାଣୀ କେନ୍ଦୁଝରକୁ। ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣଙ୍କ ପରିଚୟ ଦେଇ କୁହନ୍ତୁ ଆମ ପରମ୍ପରା ଆମ ସଂସ୍କୃତିରେ ରଜ ସଂସ୍କୃତି।
1: ନମସ୍କାର ସମସ୍ତଙ୍କୁ, ନମସ୍କାର କେନ୍ଦୁଝର ମାଟ୍ରିକୁ, ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ଆମ ସଂସ୍କୃତିରେ ରଜ କଥା ପାଇଁ ସମସ୍ତଙ୍କୁ ସ୍ୱାଗତ, ଆଉ ରଜ ପର୍ବ ପାଇଁ ଜୁହାର ଜଣାଉଛି। ମୁଁ ଶିକ୍ଷକ ତଥା ଲେଖକ ଶ୍ରୀ ସରୋଜ କୁମାର ସାହୁ, ଫକୀରପୁର କେନ୍ଦୁଝରର।
0: କ'ଣ କହିବେ ଆଜ୍ଞା, ଆମ ପରମ୍ପରାରେ ରଜ ଏକ ନିଆରା ପର୍ବ, ଭାଇଚାରାର ପର୍ବ। ଯିଏ ଯେଉଁଠି ଥାଉ ଏଇ ରଜ ବାସ୍ନା ତାକୁ ଦୌଡ଼େଇ ଆଣିଥାଏ ନିଜ ଗାଁ ମାଟିକୁ। ବଡ଼ ଧୁମ୍ଧାମ୍ରେ ଆମେ ତିନି ଦିନ ଧରି ରଜ ପର୍ବ ପାଳନ କରିଥାନ୍ତି। ତା ପୂର୍ବରୁ ମଧ୍ୟ ଆମେ ରଜ ପ୍ରସ୍ତୁତି କରିଥାନ୍ତି। କେତେ ଦୋଳି, କେତେ ପିଠା, ବର୍ଣ୍ଣନା କରିହେବନି। ଆଉ ଦୁଇ ଦିନ ଗଲେ ରଜ, କ'ଣ କହିବେ?
1: ସତରେ ରଜ ପର୍ବ ବଡ଼ ନିଆରା ପର୍ବ। ଆମ ଓଡ଼ିଶା ମାଟି ଧନ୍ୟ ଏଇଥିପାଇଁ ଯେ ତିନି ଦିନ ଧରି ଆମର ରଜ ପର୍ବ ପାଳନ ହୁଏ। ଆଉ ଏଇ ରଜ ପାଇଁ ମୋର ଅଭିନନ୍ଦନ ସମସ୍ତଙ୍କୁ, ଓଡ଼ିଶାବାସୀଙ୍କୁ, ଆଉ ଓଡ଼ିଶାର ପିଲାମାନଙ୍କୁ। ଆଜି ରଜ ସମ୍ପର୍କରେ କିଛି ଜାଣିବା। ରଜ ଏକ ଗଣପର୍ବ ବୋଲି କୁହାଯାଏ ଆମ ଓଡ଼ିଶାରେ। ଚାଷ ଆଉ ଚାଷୀର ପର୍ବ ହେଉଛି ରଜ। ମାଆକୁ ପୂଜିବାର ପର୍ବ, ମାଆ ଜାତି ଆଉ ମାଆ ମାଟିକୁ ପୂଜିବାର ପର୍ବ ଏଇ ଯେ ରଜ। ଆସନ୍ତୁ ଜାଣିବା ସେଇ ରଜ ସମ୍ପର୍କରେ କିଛି, ଆଉ ଅନେକ ଆଉ ଅଧିକ ଟିକେ ଜାଣିବା। ରଜରେ କ'ଣ ହୁଏ ନା, ଗଛ ଆଉ ମଣିଷର ସମ୍ପର୍କ କେଉଁ ଯୁଗରୁ କେହି କହିପାରେ ନା। ମଣିଷ ଆଉ ଗଛ ଦୁହେଁ ବନ୍ଧୁ, ସାଥୀ, ସାଙ୍ଗ ଆଉ ସଖା। ସେ ଲାଗି ଭାଗବତ ଲେଖେ, ଗଛ ପାଇଁ ପରେ କରନ୍ତି ଉପକାର ସୁଜନ ପ୍ରାଣୀଙ୍କ ବ୍ୟବହାର, ଶୀତ ବର୍ଷା ଘର୍ମ ଦୁଃଖ ସହି ଆମକୁ ଦିଅନ୍ତି ସୁଖ। ସତରେ ଏ ଗଛ ନାହିଁ ତ ମଣିଷ ନାହିଁ, ଏ ଗଛ ନାହିଁ ତ ମାଟି ନାହିଁ। ଏଇ ମା ମାଟି ଆଉ ଗଛ ପାଇଁ ମଣିଷ ପାଳିବ ସେ ବହୁତ ପ୍ରକାରର ପର୍ବ ପର୍ବାଣି, ଆଉ ବିଭିନ୍ନ ପ୍ରକାରର ଦୁଃଖ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏଇ ପର୍ବପର୍ବାଣିର ସୃଷ୍ଟି। କେମିତି ମଣିଷ ଏଇ ଯନ୍ତ୍ରଣା ଆଉ ଦୁଃଖମୟ ଜୀବନରୁ ଟିକେ ନିଜକୁ ସୁଖ ସାଉଁଟିବ, ଶାନ୍ତି ଟିକେ ପାଇବ, କାହିଁକିନା ମଣିଷର ଶାନ୍ତିଟିଏ ଦରକାର। ଶାନ୍ତି ହେଉଛି ଏକ ଆବଶ୍ୟକତା, ମଣିଷ ସେଇ ଶାନ୍ତିକୁ ସବୁବେଳେ ଖୋଜେ। ସେଇ ଶାନ୍ତି ପାଇଁ ଆଉ ଏ ଗଛକୁ ନେଇ ବେଦ ଲେଖୁଛି। କ'ଣ ଦେଖିବା, ଋଗ୍ ବେଦ ଲେଖୁଛି, ଦେ ଦ୍ୱାସ ଉପନ୍ୟାସ ହୋଇଯାଏ ସଖାୟ।

ଋଗ୍ବେଦରେ ଏହି ମନ୍ତ୍ର ପ୍ରମାଣ କରିକି ଗୋଟିଏ ଗଛରେ ଦୁଇଟି ପକ୍ଷୀ ବାସ କରୁଛନ୍ତି, ଗୋଟିଏ ପକ୍ଷୀ ନିଜେ ନ ଖାଇଲେ ବି ଅନ୍ୟମାନଙ୍କୁ ଖୁଆଇ ପିଆଇ ବଡ଼ କରିବାରେ ଆଉ ସେମାନଙ୍କୁ ଖୁସିରେ ରଖାଇ ଆନନ୍ଦ ପାଇବାରେ ବ୍ୟସ୍ତ। ଅନ୍ୟ ପକ୍ଷୀଟିଏ ଖାଏ ନାହିଁ କିନ୍ତୁ ଅନଶନ କଲାପରେ ରହିଥାଏ, ଆଉ ଦ୍ୱିତୀୟ ପକ୍ଷୀଟି ସବୁବେଳେ ନଜରରେ ରଖିଥାଏ ଦ୍ୱିତୀୟ ପକ୍ଷୀକୁ, ଆଉ ଅନ୍ୟ ପକ୍ଷୀଟିଏ କ'ଣ କ'ଣ କାମ କରୁଛି ବା ନଜର ରଖି ତା ପାପ ପୁଣ୍ୟର ହିସାବ ରଖେ, ଆଉ ସେହି ଅନୁଯାୟୀ ଦଣ୍ଡ ଦିଏ, ପୁଣି ପୁରସ୍କାର ସ୍ୱରୂପ ବର ବି ଦିଏ, ଆଶା ଆକାଂକ୍ଷାର ପୂରଣ କରେ। ସେହି ଦୁଇଟି ପକ୍ଷୀ ହେଉଛନ୍ତି ଅନ୍ୟ କେହି ନୁହେଁ, ଆମ ଭିତରେ ଥିବା ଆତ୍ମା ପକ୍ଷୀ ଆଉ ମନରୂପକ ପକ୍ଷୀ, ମନ ପକ୍ଷୀ। ବୃକ୍ଷ ହେଉଛି ଏ ଦେହ ବୃକ୍ଷ, ଯାହାକୁ କୁହାଯାଏ ଓଲଟି ବୃକ୍ଷ, ସେ ଲାଗି ଗୀତଟି ଅଛି, ଓଲଟି ବୃକ୍ଷ ଖେଳୁଛି ଲୋଟଣି ପାରା, ଓଲଟି ବୃକ୍ଷ ଖେଳୁଛି ଅଠା କାଠି ପିଞ୍ଜରାରେ, ଅଠା କାଠି ପିଞ୍ଜରାରେ ନଦିଏ ଧରା, ଓଲଟି ବୃକ୍ଷ ଖେଳୁଛି। ଭାଗବତ ପୁଣି କହୁଛି ସେଇ ବୃକ୍ଷ ପାଇଁ ଆଉ ମଣିଷ ଏଇ ଶରୀର ରୂପୀ ଓଲଟ ବୃକ୍ଷ ପାଇଁ, ଏକଇ ବୃକ୍ଷେ ହଂସ ଦୁଇ ବସନ୍ତି ପ୍ରିୟ ଭାବ ବହି, ସମାନ ଶକ୍ତି ସେବେ ହନ୍ତି ଏକ ଆର ଏକ ନ ଦେଖନ୍ତି। ଆମ ଦେହ ଓଲଟି ବୃକ୍ଷ ଆଉ ମାଟି ଉପରେ ସଳକ ବୃକ୍ଷ ଆମେ ଦେଖନ୍ତି, ଆମେ ମଣିଷ ଓ ମାଟି ଦୁଇଟି ଯାକ ଏକ ଆଉ ଅଭିନ୍ନ, ମାଟି ଓ ଦେହ ଦୁଇ ଯାକ ସମାନ, ଦୁଇଟି ଯାକ ସମାନ, ତେଣୁ ପରସ୍ପର ପରସ୍ପରକୁ ଆକର୍ଷଣ କରିଥାନ୍ତି, ଆକର୍ଷଣ ବି କରିବାଟା ସ୍ୱାଭାବିକ, କାହିଁକିନା ସମଜାତୀୟ ଜିନିଷ ସମଜାତୀୟ ପଦାର୍ଥକୁ ଆକର୍ଷିତ କରେ, ଯେଠି ଯେମିତି ଜଳ ଯେମିତି ଜଳକୁ ଆକର୍ଷଣ କରେ ସେମିତି ସବୁ ଜିନିଷ ଏକଜାତୀୟ ଜିନିଷ ଏକଜାତୀୟକୁ ଆକର୍ଷଣ କରେ। ସେ ଲାଗି ମଣିଷ ମାଟି ଆଉ ମା ପରସ୍ପର ବନ୍ଧୁ ମିତ ଆଉ ସତ ଅଟନ୍ତି, ସେହି ମିତ୍ରତା ଓ ଐକ୍ୟଭାବ ଦୃଷ୍ଟିରୁ ମଣିଷ ତା ବନ୍ଧୁ ଗଛ ଆଉ ମାଟି ପାଇଁ ପାଳିବ ସେ ଅନେକ ପର୍ବପର୍ବାଣି ଆଉ ପୂଜା ରୀତିନୀତି ବିଧି ପରମ୍ପରା, ଆଉ ଗାଇବ ସେ ଏ ମାଟି ଆମକୁ କିଏ ବା ଦେଇନି ଦେଇଅଛି ଖାଦ୍ୟ ବାସ, ଛାତିକୁ ତାହାର ଚିରିଦେଲେ ମିଳେ ଯୁଗ ଯୁଗ ଇତିହାସ। ପିଲାଟି ବେଳରୁ ପାଳିଛି ଆମକୁ ସିଏ ସୁଖରେ ଆହାର ଦେଇ, ପୁଣି ଗଛରେ ରଖିଛି ଜାତି ଜାତି ଫଳ ଏଠି ସେଠି ସବୁ ଠେଇଁ, ଏଠି ସେଠି ସବୁ ଠେଇଁ, ସେ ଗଛ ଆଉ ମଣିଷ ଆଉ ଏ ମାଟିର ପରମ୍ପରା। କୁହାଯାଏ ଆମେ ଓଡ଼ିଶାରେ ବାର ମାସରେ ତେର ପର୍ବ, ଏତେ ସବୁ ପର୍ବ ପାଳନ କରି କରି ନୟାନ୍ତ ହୋଇଯାଉଥିବା ମଣିଷ ରୂପୀ ଘରର ମୁରବୀଟା, ଯାହାକୁ ଆମେ ବାପା ମା ଜେଜେ ଜେଜେବାପା ବା ଜେଜେମା ବୋଲି କହନ୍ତି, ସେଇ ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ଆନନ୍ଦ ସାଉଁଟି ନେଇଥାନ୍ତି ଆଉ ଟିକିଏ ଶାନ୍ତି ପାଆନ୍ତି। ଶାନ୍ତି ଏକ ପ୍ରାକୃତିକ ପ୍ରକ୍ରିୟା ଯାହାକୁ ମଣିଷ ପ୍ରତି ସମୟରେ ଖୋଜେ, ସେହି ଶାନ୍ତି ପାଇଁ ସେ ବଣରେ ବୁଲେ, ପୁଣି ଗଛରେ ଚଢ଼େ, ପାହାଡ଼ରେ ତା ରୁକ୍ଷତା ଭିତରେ ସୌନ୍ଦର୍ଯ୍ୟକୁ ଖୋଜେ। ପ୍ରକୃତି ମନସ୍କ ମଣିଷଟା କୃତଜ୍ଞତା ପ୍ରଦର୍ଶନ ପୂର୍ବକ ପ୍ରକୃତି ପରିବେଶ ଗଛ ଲତା ଓ ଜୀବଜନ୍ତୁଙ୍କୁ ନେଇ ପାଳିବ ସେ ଅନେକ ପର୍ବ, ପୂଜିବ ସେ ମାଟି ମା'କୁ, ସୂର୍ଯ୍ୟ ଦେବତାଙ୍କୁ, ପୁଣି ଜହ୍ନତାରା ଆକାଶ ପାଣି ପବନକୁ, ସେମାନଙ୍କଠାରୁ ପାଉଥିବା ଅସୀମ ଉପକାର ପାଇଁ କୃତଜ୍ଞତା ବଶତଃ ପାଳିବ ସେ ଅନେକ ପୂଜା ରୀତିନୀତି। ସେଇଠୁ ସେ ଶାନ୍ତି ଆନନ୍ଦ ଖୋଜିବ ସେ ସେଇ ପର୍ବ ମଧ୍ୟରୁ, କେଉଁଟା ଦିନିକିଆ ଅଛି ତ ପୁଣି କେଉଁଟା ଦୁଇ ଦିନ ତିନି, କେଉଁଟା ପୁଣି ପାଞ୍ଚ ଦିନ, କେଉଁଟା ପୁଣି ମାସ ମାସ ଯାଏ ବଢ଼ିଯାଏ, ଏଇ ପର୍ବ ପାଳନ କରେ, ତଥାପି ଥକି ଯାଇ ନାହିଁ ଏ ବିଜ୍ଞ ଆଉ ବ୍ୟସ୍ତ ଜୀବନର ପ୍ରତୀକ ଏ ମଣିଷଟା। ସେହି ଭିତରେ ଓଡ଼ିଆ ବର୍ଷ ଆରମ୍ଭରୁ ପାଳିବ ସେ ପଣା ସଂକ୍ରାନ୍ତି, ଏଥିରେ ଉପକାରୀ ଔଷଧୀୟ ବୃକ୍ଷ ତୁଳସୀ ବର ଓସ୍ତ ଅଁଳା ବେଲ ଗଛରେ ଠେକି ବାନ୍ଧି ପାଣି ଦେଇଥାନ୍ତି ଏହି ବୃକ୍ଷରେ, ସେ ଗଛଟି ଯେ ଏହି ଲକ୍ଷ୍ୟରେ ଯେ ଗଛଟି ଖରାଦିନେ ବଞ୍ଚିବ, ସେ ବଞ୍ଚିଲେ ମୁଁ ବଞ୍ଚିବୁ, ମୁଁ ବଞ୍ଚିଲେ ଜଗତ ବଞ୍ଚିବ, କେବଳ ବଞ୍ଚିବ ନାହିଁ ସାରା ଜଗତ ସାରା ବିଶ୍ୱ ଓ ସାରା ଜୀବଜଗତ ହସିବ, ସେହି ହସରୁ ଚେନ୍ନାଇ ସାଉଁଟିବ ମଣିଷ, ଅଶେଷ ଆନନ୍ଦ ଓ ଶକ୍ତି ପାଏ ମଣିଷ ଯାହା ତା'ର ନିହାତି ଦରକାରୀ। ତାପରେ ପରେ ପାଳିବ ସେ ଅକ୍ଷିତୃତୀୟା ଚାଷୀ ଆଉ ଚାଷର ପର୍ବ, ହଳ ଓ ଅକ୍ଷିମୁଠି ଅନୁକୂଳ କରିବ ସେ ଚାଷୀ ଭାଇ ଯିଏ ସାରା ମଣିଷ ଜାତିକୁ କେବଳ ନୁହେଁ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତକୁ ତାଙ୍କର ଆବଶ୍ୟକ ମୁତାବକ ଖାଦ୍ୟ ଯୋଗାଇଥାନ୍ତି। ଏଠି ମଣିଷ ମାଟି ଓ ମାଟି ମା'ର ଉପକାର ପାଇଁ କୃତ୍ୟକୃତ ହୋଇ ମାଟି ମନସ୍କ ହୁଏ, ସିଏ ମାଟି ମା'କୁ ମନେ ପକାଇ ପୂଜା କରିବ ସେ। ସେହିପରି ମାଟି ମା'କୁ ମା' ବୋଲି ମାନୁଥିବା ମଣିଷ ଓ ଚାଷୀ ପଟି ମାଟି ମା'କୁ ମା' ଜାତି ସହ ତୁଳନା କରି ନାରୀ ଜାତିର ବା ମା' ଜାତିର ଯେତେ ସବୁ କର୍ମକ୍ରିୟା ଶାରୀରିକ ପ୍ରକ୍ରିୟା ଧର୍ମ ସବୁ ଅଛି ତା ସହ କର୍ମକୁ ଯୋଡ଼ି ଦେଇ ପାଳିବ ସେ ବିଭିନ୍ନ ପ୍ରକାର ପର୍ବ। ଏଥିରେ ସେ ଭାବେ ମା' ମାଟିକୁ ଟିକିଏ ବିଶ୍ରାମ ଦେବ, ହଳରୁ ବିରତ ରହିଛେ ପାଳିବ ସେ ଆଜି ରଜ ପର୍ବ,
ମା ଜାତିକୁ ବିଶ୍ରାମ ଟିକେ ଦିଏ। ଚୈତ୍ର ମାସର ଅକ୍ଷିତୃତୀୟ ଦିନଠାରୁ ଆରମ୍ଭ ହୁଏ ବୈଶାଖ ମାସ ଓ ଗ୍ରୀଷ୍ମ ଋତୁ। ତାପରେ ପରେ ଖରା ଗରମରୁ ରକ୍ଷା ପାଇଁ ତା'ର ନୀତି ପ୍ରତିଦିନର କର୍ମରୁ ବିଶ୍ରାମ ଟିକେ ନେଇ ଜ୍ୟେଷ୍ଠ ମାସରେ ପାଳି ବସେ ସେ ରଜ ସଂକ୍ରାନ୍ତି। ସେ ଭାବେ ମା ଜାତି ରଜସ୍ୱଳା ହେଲେ ଯେପରି ଫଳବତୀ ସନ୍ତାନବତୀ ହୁଏ, ସନ୍ତାନକୁ ଜନ୍ମ ଦେଇ ସୃଷ୍ଟିକୁ ଆଣେ, ଆଉ ଘର ପରିବାର ପ୍ରକୃତି ପରିବେଶକୁ ହସର ଜୁଆରଟିଏ ଦାନ କରେ, ସେହିପରି ମାଟି ମା ଏହି ଦିନଟାର ରଜସ୍ୱଳା ହୁଏ। ପ୍ରକୃତି ପରିବେଶକୁ ଖାଦ୍ୟ ପ୍ରଦାନ କରିବା ପାଇଁ, ତା ସନ୍ତାନମାନଙ୍କୁ ଖାଦ୍ୟ ଦେବା ପାଇଁ ବା ଦେବା ଆଳରେ ବିଭିନ୍ନ ଶସ୍ୟ ରୂପୀ ଗଛକୁ ବଞ୍ଚାଇବା ପାଇଁ ସକ୍ଷମ ହୁଏ, ସୃଷ୍ଟି କରିବା ପାଇଁ ସକ୍ଷମ ହୁଏ, ଗଛଟିଏ ବଞ୍ଚାଇବା ବା ଗଛଟିଏ ଜନ୍ମ ଦେବା ପାଇଁ ସକ୍ଷମ ହୁଏ ଏହି ରଜସ୍ୱଳା ଦିନଠାରୁ। ରଜ ଆଉ ବୀର୍ଯ୍ୟ ଏ ଦୁଇଟାଙ୍କ ଜିନିଷ ଏହି ଗଛ ବା ମଣିଷର ସୃଷ୍ଟି ପାଇଁ ବା ଜୀବର ସୃଷ୍ଟି ପାଇଁ ଦାୟୀ। ତେଣୁ ଏହି ଗଛ ବଢ଼େଇବା ଆଉ ଗଛକୁ ବଞ୍ଚାଇବା ଆଳରେ ଏହି ଯେଉଁ ପର୍ବ ପାଳନ ହୁଏ ତାକୁ ସମ୍ମାନ ଦେଇ, ରଜ ଆଉ ବୀର୍ଯ୍ୟର ସମନ୍ୱୟରେ ଘଟିଲେ ସୃଷ୍ଟି ସମ୍ଭବ ହୁଏ। ସେହିପରି ମାଟି ରଜର ପ୍ରତୀକ, ବୀଜ ବା ମଞ୍ଜି ବୀର୍ଯ୍ୟର ପ୍ରତୀକ ହୋଇ ସୃଷ୍ଟି ରକ୍ଷା ନିମନ୍ତେ ଛାଡ଼ିଯାଆନ୍ତି ଅସଂଖ୍ୟ ଜୀବ ରୂପୀ ସୃଷ୍ଟି। ସେ ପାଇଁ ମାଟି ମା'କୁ କିଛି ଦିନ ବିଶ୍ରାମ ଦିଏ ଏ ମଣିଷ। ଆଉ ମାଟି ମା'ର ପ୍ରତୀକ ବା ରୂପକୁ ଯେହେତୁ ମା' ଜାତି ବା ନାରୀ ଜାତି ଭିତରେ ଦେଖେ ସିଏ, ସେ ପାଇଁ ତାକୁ ମଧ୍ୟ ବିଶ୍ରାମ ଦିଏ। ଏଥିପାଇଁ ଯେ ମା' ଜାତି ସୁସ୍ଥ ନିରୋଗରେ ରହିଲେ, ଭଲରେ ରହିଲେ, ସୁଖଶାନ୍ତି ଆନନ୍ଦରେ ରହିଲେ, ଏ ଜୀବଜଗତ ଆନନ୍ଦରେ ରହିବ, ଏ ସୃଷ୍ଟି ଖୁସିରେ ରହିବ। ସେ ଲାଗି ତିନି ଦିନ ବିଶ୍ରାମ ଦେଇ ପାଳିବ ସେ ରଜ ପର୍ବ। ଦୋଳି ପକାଇ ମା' ଜାତିକୁ ଖେଳାଏ, ମାଟିରେ ପାଦ ଦେଇ ଅସମ୍ମାନ ନ କରିବାକୁ, ମାଟିରେ ପାଦ ନ ରଖିବାକୁ ବା ମାଟିରେ ପାଦ ନ ରଖିବା ନିମନ୍ତେ ଦୋଳିର ଲକ୍ଷ୍ୟ। ଏଥିରେ ମା' ଜାତି ଖୁସି ପାଏ, ପୁଣି ପୁରୁଷ ଜାତି ବା ପୁରୁଷମାନେ ତାଙ୍କରି ଖୁସିରେ ଖୁସି ହୋଇ ତାଙ୍କରି ଖୁସି ପାଇଁ ସବୁକିଛି କରିବ ସେ। ଆଉ ତିନି ଦିନ ବିଭିନ୍ନ କାମ ବା କର୍ମକ୍ଳାନ୍ତ ଶରୀରରୁ ଟିକିଏ ବିଶ୍ରାମ ନିଏ ବା କର୍ମକ୍ଳାନ୍ତ ଦୈନିକ କାର୍ଯ୍ୟରୁ ଟିକିଏ ବିଶ୍ରାମ ନେବା ପାଇଁ ଏହାର ଲକ୍ଷ୍ୟ ବା ଜନ୍ମ ହେଉଛି ରଜ। ପରସ୍ପର ପରିପୂରକ ଏ ମଣିଷ ଆଉ ଗଛ

ମାଟି ଟଙ୍କାର ଦୁଇ ପାର୍ଶ୍ୱ ପରି ଜ୍ୟେଷ୍ଠ ସଂକ୍ରାନ୍ତି ତିନି ଦିନ ରଜ ପଡ଼େ ପ୍ରଥମ ରଜ ତା ପୂର୍ବରୁ ପାଣିପୁଆ ହୁଏ ଏହି ଦିନରେ ତିନି ଦିନ ପାଇଁ ପାଣି ବହି ସେ ଘରେ ରଖେ ଆଉ ତା'ର ଲକ୍ଷ୍ୟ ହେଉଛି ପାଣି ମଣିଷର ଜୀବନ ପ୍ରତ୍ୟେକ କାମରେ କାର୍ଯ୍ୟରେ ପାଣି ଦରକାର ହୁଏ ସେଥିପାଇଁ ସେ ତିନି ଦିନ ପାଇଁ ଯାହା ଦରକାର ପାଣି ପ୍ରଥମେ ବୋହିକି ରଖେ ଆଉ ମା' ଜାତି ପାଇଁ ଏଇଠି ସେ ସାହାଯ୍ୟ କରେ ମା'କୁ ବା ତା'ର ନାରୀ ଜାତିକୁ ସମ୍ମାନ ଦେଇ ସେ ନିଜେ ପାଣି ଆଣି ବୋହି ରଖେ ତିନି ଦିନ ପାଇଁ କିନ୍ତୁ ବର୍ତ୍ତମାନ ତ ସେ ବିଲୁପ୍ତ ହୋଇଗଲାଣି ସେ ଯେଉଁ କଳା ସଂସ୍କୃତି ଆମେ ଆଉ ପାଣି ବୋହିବାର ନାହିଁ ବର୍ତ୍ତମାନ ପାଣି ଆମ ଘର ପାଖକୁ ଆସୁଛି ପ୍ରଥମ ରଜ ଦିନ ଓ ପାଣି ବୁହା ରାତିରେ ପୋଡ଼ପିଠା ସିଝାପିଠା କରି ରଖିଦିଏ ତିନି ଦିନ ଖାଇ ପିଇକି ଚଳିବା ଭଳି ସେଥିଦିନ ରଜ ସରିଯାଏ ଅର୍ଥାତ୍ ଶେଷ ରଜ ଏହି ଦିନ ଗାଁ ମାପେ ରଜ ବାଟେଇ ଦିଅନ୍ତି ଏହି ତିନି ଦିନ ବିଭିନ୍ନ ଗୀତ ଗାଆନ୍ତି ଆମର ରଜ ପାଳିବା ଲୋକମାନେ ବା ମଣିଷମାନେ ଓଡ଼ିଆ ଭାଇମାନେ ଓଡ଼ିଆ ଭାଇ ଭଉଣୀମାନେ ଓଡ଼ିଆର ମାଆମାନେ ରଜଦୋଳି ଗୀତ ନାମରେ ଯାହା ଖ୍ୟାତ ଏହି ତିନି ଦିନରେ ରଜଦୋଳି ସେମାନେ ଗାଇଥାନ୍ତି ପୁଣି ରାତି ସାରା ଦୋଳି ଖେଳ ଆଉ ଗୀତର ପ୍ରତିଯୋଗିତା ଚାଲେ ଏହି ରଜ ତିନି ଦିନ ଯାକ ପୁଣି ବାଗୁଡ଼ି ଖେଳ ହୁଏ ଏହି ତିନି ଦିନ ଭିତରେ ବାଗୁଡ଼ି ଖେଳରେ ହଜିଯାଆନ୍ତି ମଜିଯାଆନ୍ତି ଆମର ପୁରୁଷ ଭାଇମାନେ ତାସ୍ ଖେଳରେ ବି ମଜିଯାଆନ୍ତି ବିଭିନ୍ନ ପ୍ରକାର ଖେଳ ଆହୁରି ଅଛି ବିଭିନ୍ନ ପ୍ରକାର ଖେଳରେ ସେମାନେ ହଜିଯାଆନ୍ତି ମଜିଯାଆନ୍ତି ନିଜକୁ ଖୁସି ଆନନ୍ଦରେ ମଜେଇ ଦିଅନ୍ତି ରଜ ପାନ ଖିଲେ ମାରିଦେଇ ଝିଅ ବୋହୁ ଗାଁ ଗାଁ ବୁଲନ୍ତି ଦୋଳି ଖେଳିବାକୁ ଦୋଳି ନିକଟରେ ରୁଣ୍ଡ ହୁଅନ୍ତି ଖୁସିରେ ଖୁସିରେ ଗାଈ ବସେ ଭଉଣୀଟିଏ ତା ଭାଇକୁ ଅତି ଭଲ ପାଇବାରେ ତା ଭାଇକୁ ଅତି ଭଲ ପାଇବାର ପ୍ରତୀକ ଭାବରେ ସେ ଗାଈ ଉଠେ ରଜଦୋଳି କଟ କଟ ରଜଦୋଳି କଟ ମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଯେ ଦିଶୁଥାଏ କଟ ମଟ ପୁଣି ଗାଈ ଉଠେ ସେ ରଜମନସ୍କ ହୋଇ ସେଇ ଭଉଣୀମାନେ ମାଆମାନେ ଏଇ ରଜ ପାଇଁ ରଜର ପ୍ରଥମ ଦିନ ପାଇଁ ରଜ ପର୍ବ ପାଇଁ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜ।

ରଜ ମଉଜ ପାଇଁ ଆମର ପ୍ରତିଦାନ ନିଆରା, ବାପ ଘରୁ ମାଆମାନଙ୍କ ପାଇଁ ବା ସଦ୍ୟ ବିବାହିତ ଝିଅମାନଙ୍କ ପାଇଁ ବାପ ଘରୁ ଭାଇ ଆଉ ବାପାମାନେ ଧରିକି ଆସିଥାନ୍ତି ଆମ୍ବର ପସରା, ବିଭିନ୍ନ ପ୍ରକାର ଆମ୍ବ, ମିଠା ଆମ୍ବ ଠାରୁ ଆରମ୍ଭ କରି ଛୋଟ ଆମ୍ବ ଯାଏ ବିଭିନ୍ନ ସ୍ୱାଦର ଆମ୍ବ ବିଭିନ୍ନ ଭାର ଧରିକି ଆସିଥାନ୍ତି ସେମାନେ ଝିଅ ଘରକୁ। ସେ ଲାଗି ଆମ୍ବର ଅବଦାନ ଏଠି ଏ ରଜ ପର୍ବ ପାଇଁ ବି ନିଆରା, ଆମ୍ବ ଆଉ ପଣସର ପସରା ଏଠି ମିଳିଥାନ୍ତି, ବିଭିନ୍ନ ଫଳମୂଳ ଆସେ ଝିଅ ଘରକୁ ସେଇ ରଜ ପାଇଁ ବା ଏଇ ଆମ୍ବ ପାଇଁ। ପୁଣି ଝିଅମାନେ ଏକାଠି ହୋଇ ଦୋଳି ମୂଳରେ ଗାଈ ଉଠନ୍ତି, ଦୋଳି ଖେଳୁ ଖେଳୁ ଖେଳୁ ଖେଳୁ ଡଙ୍ଗା ଦୋଳିରେ ଆଉ ଚକ୍ରୀ ଦୋଳିରେ ବିଭିନ୍ନ ପ୍ରକାର ଦୋଳି ଝୁଲୁଥାଏ ଗଛରେ ଆଉ ଖୁଣ୍ଟରେ। ସେଠି ଗଛର ଅବଦାନ ହେଉଛି ନିଆରା, କାହିଁକିନା ଗଛରେ ହିଁ ଦୋଳି ପଡ଼େ, ଗଛର ଖୁଣ୍ଟରେ ହିଁ ଦୋଳି ପଡ଼େ, ଗଛ ସେଥିପାଇଁ ଅବଦାନ ବହୁତ ଦିଏ ମଣିଷକୁ ସେଇ ଗଛ ପାଇଁ। ପୁଣି ସେଇ ଆମ୍ବ ପାଇଁ ସେ ଫଳ ପାଇଁ ଗାଈ ଉଠେ ଏଇ ଦୋଳି ଖେଳୁଥିବା ମାଆମାନେ ଝିଅମାନେ। ଆମ୍ବ ବା ସେ ମିଠା ମିଠା, ଆମ୍ବ ବା ସେ ମିଠା ମିଠା, ପୋଡ଼ ପିଠା ଗୋଟେ ଘରକୁ ପଠା, ପୋଡ଼ ପିଠା ଗୋଟେ ଘରକୁ ପଠା ଯେ ମାଗୁଛି ହୋଇ ନିଲଠା। ଏ କେତେ ସୁନ୍ଦର ଭାବରେ ଗୀତ ଗାଇଦିଅନ୍ତି ସେମାନେ, ପିଠା ତିଆରିକୁ ମନେ ପକାଇ ପୁଣି ଗାଇ ଉଠେ ସେଇ ଝିଅମାନେ ମାଆମାନଙ୍କ ଉଦ୍ଦେଶ୍ୟରେ। ଜାମୁ ଗଛେ ଦୋଳି କେ କେ, ଜାମୁ ଗଛେ ଦୋଳି କେ କେ, ପେ କାଳି ବାଜେ ପେ କୁ ପେ, ପେ କୁ ପେ ଯେ ପିଠା କରି ସେ ସେ। ଇଏ ଯେଉଁ ଦୋଳି ଗଛ ଆଉ ଗଛ ଆଉ ଦୋଳି ପାଇଁ ଲକ୍ଷ୍ୟ କରି ସେ ଗାଈ ଉଠେ, ସମସ୍ତଙ୍କ ପ୍ରକୃତି ଆଉ ପରିବେଶକୁ ଲକ୍ଷ୍ୟ କରିକି ଏଠି ମାଆମାନେ ଗାଈ ଉଠନ୍ତି ଆଉ ପାଳି ବସନ୍ତି ରଜ ତିନି ଦିନ ଯାକ ଦିନ ରାତି ଚବିଶ ଘଣ୍ଟା ଯାକ ରଜ ଦୋଳି ଖେଳିକି। ଶେଷରେ ସେହି ଦୋଳି ଖେଳରୁ କ୍ଷାନ୍ତ ହୋଇ ଶେଷ ଦିନରେ ଗାଈ ଉଠେ ମନ ଦୁଃଖରେ ଆଉ

ଆଖିରୁ ଝରୁଥିବା ଲୁହକୁ ଟିକିଏ ସାଉଁଟି ଦେଇ ଆଖି ଲୁହକୁ ତା କାନିରେ ପୋଛିଦେଇ ଗାଈ ଉଠେ ସେଇ ରଜ ଶେଷ ରଜ ମନ ଦୁଃଖରେ। କୋଇଲି ଡାକିଲା କୁହୁ, କୋଇଲି ଡାକିଲା କୁହୁ, ଦୋଳି ଖେଳା ଆଜି ସେତିକି ଥାଉ, ଦୋଳି ଖେଳା ଛାଉ ସେତିକି ଥାଉ ଯେ ବଉଳ ତୋ କଥାରୁ ଝରୁଛି ମହୁ, ତୋ କଥାରୁ ଝରୁଛି ମହୁ, ବଉଳ ଲୋ କଥାରୁ ଝରୁଛି ମହୁ। ରଜପିଠା ଆଉ ମାଉଁସ, ଆମ୍ବ, ଲିଚୁ, ସପୁରୀ, ଡାଳିମ୍ବ, ଜାମୁରୋଳ ଆଉ ପଣସ, ପୁଣି ଏତେ ଫଳରେ ବିଭିନ୍ନ ପ୍ରକାର ଫଳ, ପୁଣି ସପୁରୀ ଅଛି ତା ଭିତରେ, ଏତେ ଫଳରେ ସରିଯିବା ପରେ, ରଜ ସରିଯିବା ପରେ ଚାଷୀ ପାଇଁ ପୁଣି ମାଟି ମନସ୍କ ହୁଏ, ସେ ମାଟିକୁ ଦେଖେ ପୁଣି ରଜ ତିନି ଦିନ ସରିଲା ପରେ, ବର୍ଷା ପରେ ପରେ ପୁଣି ମାଟିକୁ ହଳ ପାଇଁ ଦୋବାର ହଳ ବୁଲାଏ, ଆଉ ବିହନ ବୁଣି ବୁଣି ଖୁସିରେ ଗୀତ ଗାଏ, ରାମ ଯେ ଲୈକ୍ଷଣ ହୋ, ରାମ ଯେ ଲୈକ୍ଷଣ ହୋ, ଗଲେ ମୃଗ ମାରି ରାବଣ ସୀତାଙ୍କୁ ଯେ ନେଲା ଚୋରି କରି, ବୁଢ଼ା ତ ବଳଦ ଲୋ ପନାସି ଖାଡ଼ି ଜୋତ, ଅଦିଶା ଅଦିଆ ସାହୁ ମାରେ ପାହାନ୍ତିଆ ଡାକ ହୋ, ଚାଲେ କସରା କହରା ଚାଲ ଚାଲ ଚାଲ ହେ ହୁର୍ ହୁର୍ ହୁର୍, ଚାଲ ଚାଲ ଚାଲ ସେତିକି ଥାଉ ହଳ, ଚାଲ ଆମେ ହଳ ସେତିକି ଥାଉ ରେ କାଳିଆ ଖସରା, ଆଜି ଏଇଠି ରଖିବା, ଆଉ ଖରା ଭାରି ଗରମ ଲାଗିଲାଣି, ସେଇଠି ମୁଣ୍ଡରୁ ଓହ୍ଲେଇ ଦିଏ ତାର ପଗଡ଼ିଟି, ଆଉ ଘରକୁ ଆସେ ପାଣିଟିଏ ପିଇ ଦେଇ ପୁଣି ଖୁସିରେ ବସିଯାଏ ଗଛ ମୂଳରେ। ଏଇ ତ ହେଉଛି ଗଛ ଆଉ ମଣିଷ ଆଉ ଏ ରଜ ପରମ୍ପରାର ଶେଷ କଥା।

ଆଜି ତ ସମୟ ହୋଇଯାଇଛି ଶ୍ରୋତା ବନ୍ଧୁ, ଏହି ରଜ ସଂସ୍କୃତି ଆମେ ବଡ଼ ଧୁମ୍ଧାମ୍ରେ ପାଳନ କରିବା। ଏବଂ ଗୋଟିଏ କଥା ମନେ ରଖିବା, ଆମର ଏ ଯେଉଁ ଗଣପର୍ବ ରଜ ଆସିଛି, ହସଖୁସିର ପର୍ବ ରଜ ଆସିଛି, ଟିକିଏ ଟିକିଏ ଖୁସି ପାଇଁ ନିଶାସ୍ରକ୍ତ ହୋଇ ଯେମିତି କିଛି ଅଘଟଣ ନ ଘଟାଇବା, ନିଶାରୁ ଦୂରେଇ ରହିବା ଏବଂ ହସଖୁସିରେ ଏହି ରଜ ପର୍ବକୁ ପାଳନ କରିବା। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ନାରାୟଣ ସାହୁ। ଆକାଶବାଣୀ କେନ୍ଦୁଝର।

0: ଲେକରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35 କାର୍ଯ୍ୟକ୍ରମ ସିନେ ତରଙ୍ଗ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।
1: ୱେଲକମ୍ ଟୁ ହେଲ୍ ଦି ଡାନ୍ସ ଅଫ୍ ଦି ନ୍ୟୁ ମିଲେନିୟମ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ବନ୍ଧୁ, କୁହନ୍ତୁ ତ, ଆମ ସମସ୍ତଙ୍କର ପ୍ରିୟ ଖାଦ୍ୟ କ'ଣ? ସମସ୍ତେ ନିଶ୍ଚୟ କହିବେ ପଖାଳ। ପଖାଳ ସବୁଠି ସବୁରି ପସନ୍ଦ। କେବଳ ରୂପ ନୁହେଁ, ତୃପ୍ତିରେ ବି ଅତୁଲ୍ୟ ଏଇ ପଖାଳ। ଆମ ଓଡ଼ିଆଙ୍କର ପ୍ରିୟ ହେଉଛି ପଖାଳ। ଓଡ଼ିଶାର ଗାଥା ଗାଏ, ଘରେ ଘରେର କଥା କହେ। ଏହା କେବଳ ଏକ ଖାଦ୍ୟ ନୁହେଁ, କୁହାଯାଏ ପଖାଳ ଖାଇବା କ୍ଷଣି ହିଁ ପାଟିରୁ ସ୍ୱତଃ ବାହାରି ଆସେ, ଯାହା ହେଉ ଆତ୍ମା ଶାନ୍ତି ହୋଇଗଲା। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଉଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ପଖାଳ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କୋଟିପତି ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ହୋଇପାରିଛି। ଆମ ପାରମ୍ପରିକ ଖାଦ୍ୟ ଯେମିତି ସ୍ୱାଦିଷ୍ଟ, ସେମିତି ସ୍ୱାସ୍ଥ୍ୟ ଉପଯୋଗୀ। ଯେତେ ବିଦେଶୀ ଖାଦ୍ୟ ଖାଇଲେ ବି ପଖାଳରେ ଥାଏ ସମସ୍ତଙ୍କର ଆତ୍ମତୃପ୍ତି। ପଖାଳ ଖାଇଦେଇ ଶେଷରେ ତୋରାଣି ପିଇଦେଲେ ପାଟିରୁ ସତରେ ସ୍ୱତ ବାହାରି ଆସେ। ଓହ କି ଶାନ୍ତି! ଆଜି ଆମ ପରମ୍ପରାରେ ପଖାଳ, ଏ ବିଷୟବସ୍ତୁ ସହିତ ମୁଁ ମନ୍ମୟୀ ପୁଣିଥରେ ଆପଣଙ୍କୁ ସ୍ୱାଗତ ଜଣାଉଛି।

ତେବେ ପଖାଳ ଶବ୍ଦ ପାଲି ଭାଷାର ପଖାଳିବା ଶବ୍ଦରୁ ଆଦୃତ, ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ। ତେବେ ମଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ଖାଇବା। ବୈଜ୍ଞାନିକ ପ୍ରମାଣ ଏହାକୁ

କେବଳ ମନୁଷ୍ୟ ନୁହେଁ, ଆମର ଆରାଧ୍ୟ ଜଗତର ନାଥ ଜଗନ୍ନାଥଙ୍କ ପାଇଁ 56 ପୌଟି ଭୋଗ ଖଞ୍ଜା ଯାଇଥିଲେ ମଧ୍ୟ ଠାକୁରଙ୍କର ଅନ୍ୟତମ ପ୍ରିୟ ଭୋଗ ହେଉଛି ପଖାଳ। ଦିନକୁ 3 ଥର ଦୀପର ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ ସିଂହାର ଭୋଗରେ ଠାକୁରଙ୍କୁ ପଖାଳ ଭୋଗ ଲାଗେ। ତାଙ୍କ ପାଇଁ 5 ପ୍ରକାର ପଖାଳ ଭୋଗ ଯଥା ସୁବାସିତ ପଖାଳ, ମିଠା ପଖାଳ, ଟଭା ପଖାଳ, ଘିଅ ପଖାଳ ଏବଂ ଦହି ପଖାଳର ବ୍ୟବସ୍ଥା କରାଯାଇଥାଏ। ସେହିପରି ବରଗଡ଼ ପାଇକମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ମାର୍ଯ୍ୟର କେଶରୀ ଠାକୁରଙ୍କଠାରେ ଅକ୍ଷୟ ତୃତୀୟ ଦିନ ପଖାଳ ଭୋଗ ଲାଗେ। ସୋନପୁର ସହରସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର, ବାର ମହାରାଜପୁର ନିକଟସ୍ଥ ବାବା ଚମ୍ପେଶ୍ୱର ମନ୍ଦିର ଇତ୍ୟାଦିଠାରେ ମଧ୍ୟ ଗ୍ରୀଷ୍ମକାଳରେ ପଖାଳ ଭୋଗ ଲାଗେ। ତେବେ ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ଛଡ଼ା ଅନ୍ୟ ସବୁଦିନେ ଆମ ଜଗନ୍ନାଥ ମହାପ୍ରଭୁଙ୍କୁ ଦୀପର ଧୂପ, ସନ୍ଧ୍ୟା ଧୂପ, ବଡ଼ସିଙ୍ଗାର ଧୂପର, ଦହି ପଖାଳ, ଚିପୁଡ଼ା ପଖାଳ, ମଲ୍ଲି ପଖାଳ, ସୁବାସିତ ପଖାଳ ଆଦି ଅର୍ପଣ କରିବାର ବିଧି ରହିଛି। କାଳିଆ ଠାକୁରଙ୍କର ସୁନିଦ୍ରା ଲାଗି ବଡ଼ସିଙ୍ଗାରରେ ଲାଗି ହେଉଥିବା ପଖାଳରେ ଘିଅ ପଡ଼ିବାର ପରମ୍ପରା ଅଛି, ଯେଉଁଥିପାଇଁ ଓଡ଼ିଶାର ଲୋକକଥା ରହିଛି, ଏମିତି ଦିଅ କେଉଁଠି ଅଛି, ପଖାଳ ଭାତରେ ଘିଅ ଖାଉଛି। ଆପେ ଆପେ ଅନେକଙ୍କ ତୁଣ୍ଡରୁ ବାହାରି ଆସେ। ପୁଣି ଶ୍ରୀମନ୍ଦିରର 3 ଠାକୁରଙ୍କୁ କାଞ୍ଜି ଭୋଗ ଅର୍ପଣ କରାଯିବା ପରମ୍ପରା କେବେଠୁ ଚଳିଆସୁଛି। ପୌରାଣିକ ତଥ୍ୟରୁ ଜଣାଯାଏ ଯେ ମହାପ୍ରଭୁ ଲିଙ୍ଗରାଜଙ୍କୁ ବଡ଼ସିଂହାର ଧୂପରେ ଦହି ପଖାଳ ଅର୍ପଣ କରାଯିବା ପରମ୍ପରା କେବେଠୁ ଚଳିଆସୁଛି। ଅନେକ ଶ୍ରୀକୃଷ୍ଣ ମନ୍ଦିରରେ ବି ପଖାଳ ଲାଗି ହେବାର ପରମ୍ପରା ମଧ୍ୟ ରହିଛି।

ଲକ୍ଷ୍ମୀ ସନ୍ତାଣୀ ପଖାଳ ପ୍ରିୟ ହୋଇଥିବାରୁ ଓଡ଼ିଆଣୀ ମାଣବସା ଗୁରୁବାର ଦିନ ଶାଗ ସହିତ ପଖାଳ ଭୋଗ କରାଇବାର ବିଧିକୁ କେବେଠୁ ଆଦରି ନେଇଛି। ଭକ୍ତ ସାଲବେଗ ଟଙ୍କ ତୋରାଣୀ ଟୋପେ ପାଇବା ଲାଗି କାଳିଆ ଠାକୁରଙ୍କ ପକ୍ଷେ ତାଙ୍କ ଜଣାଣ ମାଧ୍ୟମରେ ମଧ୍ୟ ଅଳି କରିଛନ୍ତି। ଆନନ୍ଦ ବଜାରରେ ବଳକା ଅଭଡ଼ାରେ ଲେମ୍ବୁ ଅଦା ଭୃଷୁଙ୍ଗା ପତ୍ର ଆଦି ପକାଇ ଅଭଡ଼ା ପଖାଳ ତିଆରି କରାଯାଏ, ଯାହାକୁ ପାଇବା ଲାଗି ଭକ୍ତମାନଙ୍କର ବେଶ୍ ଭିଡ଼ ଲାଗେ। ଦଶହରାରେ ଦୁର୍ଗାପୀଠ ମଣ୍ଡପରେ ପଖାଳ ଲାଗି ପରମ୍ପରା ରହିଆସିଛି, ଯାହା ଉତ୍କଳୀୟ ଶକ୍ତି ପୂଜା ଉପଚାରର ଅନ୍ୟତମ ନିଦର୍ଶନ। ଯଦି ଓଡ଼ିଶାର ପୁରପଲ୍ଲୀ କଥା ଦେଖିବା, ପଶ୍ଚିମ ଓଡ଼ିଶାରେ ଭାଇଜେନ୍ତିଆ ପରଦିନ ଭଉଣୀମାନେ ପଖାଳ ଖାଇବାର ବିଧି ବହୁଦିନରୁ ପ୍ରଚଳିତ। ଉପକୂଳ ଓଡ଼ିଶାରେ ଗ୍ରାମାଞ୍ଚଳରେ ବାହାଘର ପରେ ପରେ କନ୍ୟା ଘରେ ବର ଗାଧୁଆ ପାଧୁଆ ହୋଇ ନୂଆ ବସ୍ତ୍ର ପିନ୍ଧି ଶଳଭାଉଜଙ୍କ ପରସରେ ଶାଳୀ କନ୍ୟା ଓ କନ୍ୟାର ସାଙ୍ଗସାଥୀ ଗହଣରେ ପଖାଳ ଖାଇବା ପରମ୍ପରା ଏବେ ବି ଅଛି। ଏହା ତୋରାଣିଖିଆ ଭାବେ ବେଶ୍ ଜଣାଶୁଣା। ଦେଖିବାକୁ ଗଲେ ଆମ ହାଣ୍ଡିଚାଳର ପଖାଳ ଆମ ଜୀବନଧାରାକୁ ବେଶ୍ ପ୍ରଭାବିତ କରିଛି। ଆମର ପ୍ରାଚୀନ ଯୌଥ ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା ଏ ପଖାଳ। ଘରର ବାଡ଼ିପଟରେ ଶାଗ ପଟାଳୀ, ଖଡ଼ା, ଲେଉଟିଆ, କୋଶଳା ଇତ୍ୟାଦି ପାଖେ ସକାଳୁ ସକାଳୁ ଜେଜେମା, ମା, ମାଉସୀ, ନଣନ୍ଦ, ଭାଉଜ, ନାତି, ନାତୁଣୀମାନେ କଂସେ କଂସେ ବାସି ପଖାଳ ଧରି ରୁଣ୍ଡ ହୁଅନ୍ତି। ପକଟ ଲୁଣ, ଧାନ, ଲଙ୍କା, ଅଦା, ପିଆଜ, ଆମ୍ବୁଲ ଫଡ଼ା, ଆମ୍ବ ଛେଚା, ଲେମ୍ବୁ ସହିତ ଝାଇଁ ଝାଇଁ ଶାଗ ଛଗଡ଼ା, ବିଲ କେରାଣ୍ଡି ଭଜା, ସେ ସମସ୍ତଙ୍କ କଂସାରୁ ତୋରାଣୀ ଖାଲି ହୋଇଯାଏ। ବେଶ୍ ଥଟାମଜାର ପରିବେଶ ତିଆରି ହୁଏ, ପଖାଳର ଜୟଗାନ ହୁଏ। ଓଡ଼ି ମାରିଲା ପରେ ଓହ କି ଶାନ୍ତି, ସମସ୍ତଙ୍କ ମୁହଁରୁ ଏକସଙ୍ଗେ ବାହାରି ଆସେ, ସେଦିନ ଆଜି ଆଉ କାହିଁ।

0: ମହାତ୍ମା ଗାନ୍ଧୀ ତାଙ୍କର ଓଡ଼ିଶା ହରିଜନ ପଦଯାତ୍ରାରେ 1934 ମେ ମାସରେ ପିପିଲି ପାଖ ଶିଉଳ ଛକରେ ଅନ୍ୟ ପଦଯାତ୍ରୀଙ୍କ ସହିତ ରାତ୍ରିଯାପନ କରିଥିଲେ। ସକାଳୁ ବଳି ପଡ଼ିଥିବା ଭାତକୁ ପଖାଳ କରି ପଦଯାତ୍ରୀମାନେ ଖାଇବା ଆରମ୍ଭ କରିବା ମାତ୍ରେ ଗାନ୍ଧୀଙ୍କ କାନକୁ କଥାଟି ଗଲା, ଗାନ୍ଧୀଙ୍କୁ ପଖାଳ ଦିଆଗଲା। ପଖାଳ ଖାଇ ଆମ ପଖାଳରେ ଭୁରି ଭୁରି ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଓଡ଼ିଆଙ୍କ ମିତବ୍ୟୟତାକୁ ମଧ୍ୟ ବେଶ୍ ତାରିଫ କରିଥିଲେ ଗାନ୍ଧୀଜୀ। ବାପୁ ଗୁଜରାଟ ଫେରିଯାଇ କିଛି ଗୁଜୁରାଟୀଙ୍କୁ କଟକ ପଠାଇଲେ ପଖାଳ ତିଆରି ଶିଖିବାକୁ। ସେମାନେ ଆମଠୁ ବିଭିନ୍ନ ପଖାଳ ତିଆରି ଶିଖିବା ସଙ୍ଗେ ସଙ୍ଗେ ଆମକୁ ବାରମଜା ମିକ୍ସଚର ବି ଶିଖାଇଥିଲେ। ତେବେ ପଖାଳ କଂସାର ପ୍ରକୃତ ଆତ୍ମା ହେଉଛି ତୋରାଣି। ଭାତ ସହିତ ପାଣିର ମିଶ୍ରଣ ଏବଂ କିଛି ସମୟ ପରେ ଯେଉଁ ଅମ୍ଳୀୟ ଜଳ ଅଂଶଟି ପ୍ରସ୍ତୁତ ହୁଏ ତାହାକୁ ହିଁ ତୋରାଣି କୁହାଯାଏ। ଏହା କେବଳ ଏକ ପାନୀୟ ନୁହେଁ, ବରଂ ଓଡ଼ିଶାର ଏକ ପାରମ୍ପରିକ ଏନର୍ଜି ଡ୍ରିଙ୍କ। ତୋରାଣିରେ ସ୍ୱାଦ ଅନୁସାରେ ଦହି, ଭଜା, ଜିରାଗୁଣ୍ଡ, କଞ୍ଚାଲଙ୍କା, ଛେଚା, ଅଦା ଏବଂ ଭୃଷଙ୍ଗପତ୍ର ପକାଇଲେ ଏହାର ମହକ ଓ ସ୍ୱାଦ ଦ୍ୱିଗୁଣିତ ହୋଇଥାଏ। ଶ୍ରୀମନ୍ଦିରର ପ୍ରସିଦ୍ଧ ଟଙ୍କତୋରାଣି ଏହାର ସବୁଠୁ ଶ୍ରେଷ୍ଠ ଉଦାହରଣ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଶରୀରର ଜଳାଂଶ ରକ୍ଷା କରିବା ସହ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖେ ଏବଂ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଏକ ଅମୃତ ସମାନ ପାନୀୟ ଭାବେ କାମ କରେ। ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ ଏହା ଏକ ପ୍ରାକୃତିକ ସୁପର ଫୁଡ୍। ବିଶେଷ କରି ଓଡ଼ିଶାର ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ପଖାଳର ବିକଳ୍ପ ନାହିଁ। ଭାତକୁ ପାଣିରେ ଭିଜାଇ ରଖିବା ଦ୍ୱାରା ହେଉଥିବା ଫର୍ମେଣ୍ଟେସନ୍ ପ୍ରକ୍ରିୟା ପାଇଁ ଏଥିରେ ଲାକ୍ଟୋବାଇସିସ୍ ନାମକ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଏ, ଯାହା ଆମର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ପଖାଳରେ ପଟାସିୟମ, ସୋଡ଼ିୟମ ଏବଂ କାଲସିୟମ ଭଳି ମିନେରାଲ୍ସର ମାତ୍ରା ବୃଦ୍ଧି ପାଇଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଦେହକୁ ସତେଜ ରଖେ। ଏହା ଏକ ପ୍ରାକୃତିକ ପ୍ରୋବାୟୋଟିକ୍ ଭାବେ କାମ କରେ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ କ୍ଳାନ୍ତି ଦୂର କରିବାରେ ସାହାଯ୍ୟ କରିଥାଏ। ପଖାଳର ଔଷଧୀୟ ଗୁଣ ଅନେକ ପ୍ରମାଣିତ। ଆୟୁର୍ବେଦ ବିଶାରଦଙ୍କ ମତରେ ପଖାଳ ତ୍ରିଦୋଷ ଯଥା ବାତ, ପିତ୍ତ, କଫର ସନ୍ତୁଳନ ରକ୍ଷା କରେ। ତୋରାଣି ପିଇଲେ କୋଷ୍ଠକାଠିନ୍ୟ, ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଦୂର ହୋଇଥାଏ। ତେବେ କୁହନ୍ତୁ ନା, ଆମ ପଖାଳର ତୁଳନା ଅଛି କି? ଆସନ୍ତୁ ଆମ ଅତୁଲ୍ୟ ପଖାଳ ସହିତ ଆଜୀବନ ମିତ୍ରତା କରି ନିରୋଗୀ ରହିବା। ଶ୍ରୋତାବୃନ୍ଦ, ଏଥିସହିତ ଆଜି ଶେଷ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।
1: नमस्कार श्रोताओ, मैं हूँ विमलेश।
2: और मैं हूँ अजीत। नमस्कार। आर्यनगर कोहका भिलाई से उत्तम सिंह जंघेल, मोरस जंघेल, अनिल।

0: অজনা লিঙ্ক ক্লিক করন্তু নাই। সাইবার ক্রাইম হেল্পলাইন 1930 মনে রাখন্তু। এসবিআই সচেতন রুহন্তু, সুরক্ষিত রুহন্তু।
1: আচ্ছা দাসবাবু, আপনার ঘরটা
2: 1970
3: ମୁଣ୍ଡାରୀ ଓଡ଼ିଶାର ଗୋଟିଏ ଆଦିବାସୀ ସମ୍ପ୍ରଦାୟ। ବର୍ଷର ବିଭିନ୍ନ ସମୟରେ ଏମାନେ ବିଭିନ୍ନ ଉତ୍ସବ ପାଳନ କରନ୍ତି। ଗାଈ ବନ୍ଦାଣ ସେମାନଙ୍କର ଗୋଟିଏ ପ୍ରଧାନ ଉତ୍ସବ। ଏହି ଉତ୍ସବଟି କାର୍ତ୍ତିକ ମାସରେ ପାଳନ କରାଯାଏ। ଉତ୍ସବ ପାଳନ ପୂର୍ବରୁ ଆଦିବାସୀ ପଲ୍ଲୀର ଲୋକମାନେ ଏକତ୍ରିତ ହୋଇ ଉତ୍ସବର କାର୍ଯ୍ୟକ୍ରମ ସ୍ଥିର କରନ୍ତି। ଏଥିରେ ଆଦିବାସୀ ବସ୍ତିର ପିଲାମାନଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଯୋଗ ଦିଅନ୍ତି। ଏହି ଉତ୍ସବକୁ କେନ୍ଦ୍ର କରି ସେମାନଙ୍କର ଗୋଟିଏ ଗୀତ।

କରମା ପୂଜା ମୁଣ୍ଡାରୀମାନଙ୍କର ଗୋଟିଏ ଜଣାଶୁଣା ପୂଜା। କରମା ପୂଜାରେ ସେମାନେ କରମ ଗଛର ଡାଳ ପୂଜନ୍ତି। ଆମର ବେଲ ତୁଳସୀ ଗଛ ପରି କରମ ଗଛ ସେମାନଙ୍କ ପାଇଁ ଅତି ପବିତ୍ର ଗଛ। ଆପଦ ବିପଦରେ ଏମାନେ କରମକୁ ଡାକି ପୂଜା କରନ୍ତି। କରମ ପୂଜାର ପୂର୍ବଦିନ ସେମାନେ ଗଛ ମୂଳରେ ପୂଜା ଦେଇ ଦୁଇଟି ଡାଳ ଆଣି ପୂଜାର ବିଧାନ କରନ୍ତି। ଏଥିରେ ମୁଣ୍ଡାରେ ଝିଅମାନେ ନାଚଗୀତ କରନ୍ତି। ଯେଉଁ ଝିଅଟି ଲାଜରେ ନାଚେନି ଅନ୍ୟ ଝିଅମାନେ ତାକୁ ଉତ୍ସବର ଆଗକୁ ଧରି ଆଣି ଅନ୍ୟମାନଙ୍କ ପରି ନାଚିବାରେ ତାକୁ ଅଭ୍ୟସ୍ତ କରିନିଅନ୍ତି ଏବଂ ସମସ୍ତେ ମନ ଆନନ୍ଦରେ ନାଚଗୀତ କରନ୍ତି। ସେମାନଙ୍କ କରମା ପୂଜାରେ ଗୋଟିଏ ଗୀତ।

ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 MHz ଯୋଗେ। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ରେ ମଧ୍ୟ ଆମର ଏହି କାର୍ଯ୍ୟକ୍ରମ ଏକ ସଙ୍ଗରେ ଉପଲବ୍ଧ। ସମୟ ବର୍ତ୍ତମାନ ଦିନ 1:20 PM। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ବସୁନ୍ଧରା ଉପସ୍ଥାପନା ସବିତା ପଟ୍ଟନାୟକ ପ୍ରଯୋଜନା ଅନିତା ତିର୍କୀ।

0: ଭଉଣୀ, ପିଲା ତ ଭଗବାନଙ୍କ ରୂପ, ନିର୍ମଳ ଓ ସ୍ୱଚ୍ଛ ତାଙ୍କ ମନ। ବାହାରର ପରିବେଶ କିଛିଟା କ୍ଷତି କରିଥାଏ ଯେତେବେଳେ ପିଲାଟି ମା ପେଟରେ ଥାଏ, ବା ନବଜାତ ଶିଶୁଟି ଯେତେବେଳେ ଦୁନିଆକୁ ଆସେ। ଗର୍ଭବତୀ ମା ଯଦି ନିଜର ସଠିକ୍ ଭାବରେ ଯତ୍ନ ନ ନେଇଥାଏ, ତେବେ ଅନେକ ସମୟରେ ତାକୁ ବାହାରର ଏକ୍ସଟ୍ରା ମେଡିସିନ୍ ଖାଇବାକୁ ପଡ଼ିଥାଏ। ଯେମିତିକି ଯଦି ୟୁରିନ୍ ଇନଫେକ୍ସନ୍ ହେଲା ବା କିଛି ସିଭିୟର୍ ଇଞ୍ଜୁରି ହେଲା, ପିଲାଟି ପେଟ ଭିତରେ ଥିଲାବେଳେ ମାଆର ପେଟରେ କିଛି ଆଘାତ ହେଲା, ଏସବୁ ସମୟରେ ମାଆକୁ ହାଇ ପାୱାର ମେଡିସିନ୍ ନେବାକୁ ପଡ଼ିଥାଏ, ଯାହାର ପ୍ରଭାବ ପିଲାଟି ଉପରେ ପଡ଼ିଥାଏ। ଏହାର ଫଳସ୍ୱରୂପ ପିଲାଟି ଜନ୍ମ ହେଲା ପରେ ତାର ପ୍ରତ୍ୟେକଟି କାର୍ଯ୍ୟରେ କିଛିଟା ଅଲଗା ଦେଖିବାକୁ ମିଳିଥାଏ, ଆଉ କିଛି ଜିନିଷ ବହୁତ ଡେରିରେ କରିଥାଏ। ଯେମିତି ଡେରିରେ କଥା କହିବା, କଥା କହିଲା ବେଳେ ଭଲସେ ନ ଶୁଣିବା, ବାର ବାର ଡାକିଲେ ବି ତା ନାଁକୁ ସେ ରେସ୍ପଣ୍ଡ ନ କରିବା, ଏଭଳି ଅନେକ ସମୟରେ ଦେଖିବାକୁ ମିଳିଥାଏ। ଏବଂ ଗୋଟେ କାମକୁ ବାରମ୍ବାର କରିବା, ଏଇଭଳି ପିଲାକୁ ଡକ୍ଟରମାନେ ସ୍ପେଶିଆଲ ଚାଇଲ୍ଡ କହନ୍ତି, କାହିଁକିନା ସେ ପିଲାଟିକୁ ସ୍ପେଶିଆଲ ଆଟେନସନ୍, ଏକ୍ସଟ୍ରା କେୟାର ଦରକାର ପଡ଼ିଥାଏ। ଠିକ୍ ସେହିଭଳି ବୟସ୍କ ଲୋକଙ୍କ ପାଖରେ ମଧ୍ୟ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଯେମିତିକି ବୟସ ବଢ଼ିବା ସହିତ ସେମାନେ ତାଙ୍କର ନିତିଦିନିଆ କାମ ଠିକ୍ସେ କରିପାରନ୍ତିନି, ଠିକ୍ସେ ଉଠିକି ବସିବା, ନିଜର ନିତ୍ୟକର୍ମ କରିବା, ଦାନ୍ତ ଘଷିବା, ଗାଧୋଇବା, ଲୁଗାପଟା ଠିକ୍ସେ ପିନ୍ଧିବା, ୟା ତ କଥା କହିଲେ କିଛି ବୁଝିପାରିବେନି, ମେମୋରୀ ଲସ୍ ହୋଇଯିବା, ସାଙ୍ଗେ ସାଙ୍ଗେ ହୋଇଥିବା କଥାକୁ ବି ମନେ ପକାଇ ପାରନ୍ତିନି, ସାଙ୍ଗେ ସାଙ୍ଗେ ଖାଇସାରିଲା ପରେ ବି ପଚାରିଲେ କହିବେ କି ନାଇଁ ମୁଁ ଖାଇନି, ଏଇ ଟାଇପ୍ର ବ୍ୟତିକ୍ରମ ମଧ୍ୟ ବୟସ୍କ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ। ତେବେ ଏହି କ୍ଷେତ୍ରରେ ଏକ ସ୍ପେଶିଆଲ ଟ୍ରିଟମେଣ୍ଟ ଦିଆଯାଏ, ଯାହାକୁ କି କୁହାଯାଉଛି ଅକ୍ୟୁପେସନାଲ ଥେରାପି। ତେବେ ଏହି ଚିକିତ୍ସା ପ୍ରୋସେସଟା କ'ଣ, ଏ ଚିକିତ୍ସା ବିଷୟରେ ଆମେ ଜାଣିବା ନିହାତି। କେଉଁମାନେ ଏହାର ଚିକିତ୍ସା ନେଇପାରିବେ, କେତେଦିନ ରହିଛି ଏହାର ଚିକିତ୍ସା ପ୍ରୋସେସ, କେଉଁମାନେ ପଢ଼ିଛନ୍ତି ଏ ପାଠ, ଏ ଫ୍ୟୁଚରରେ ଏହି ପାଠର ମହତ୍ତ୍ୱ କେତେ ରହିଛି, ସେ ବିଷୟରେ ସବୁ ଅଧିକା କିଛି ଜାଣିବା ପାଇଁ ଆମେ କଥା ହୋଇଥିଲୁ ଜଣେ ଡକ୍ଟରଙ୍କ ସହିତ। ଆସନ୍ତୁ ଭଉଣୀ, ଆଲୋଚନାଟି ଶୁଣିବା।
1: ନମସ୍କାର ମ୍ୟାଡ଼ାମ।
2: ନମସ୍କାର ମ୍ୟାଡ଼ାମ,
1: ଆପଣଙ୍କ ପରିଚୟ ଦିଅନ୍ତୁ।
2: ମୋ ନାଁ ଡକ୍ଟର ସୁନନ୍ଦା ସାହୁ, ମୁଁ ଅକ୍ୟୁପେସନାଲ ଥେରାପିଷ୍ଟ।
1: ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।
1: ଅକ୍ୟୁପେସନାଲ ଥେରାପି, ଏଇଟା କେଉଁ ଟାଇପ୍ର ଚିକିତ୍ସା, ଲୋକମାନଙ୍କୁ ଜଣାଇବାକୁ କହିଲେ ସିମ୍ପଲ ୱାର୍ଡ଼ରେ ଏଇଟା ଗୋଟେ କେଉଁ ପ୍ରକାର ଟ୍ରିଟମେଣ୍ଟ?
2: ମ୍ୟାଡ଼ାମ, ଅକ୍ୟୁପେସନାଲ ଥେରାପିର ଅର୍ଥ ହେଉଛି ଆପଣ ନିଜ ସମୟକୁ କିପରି ଅତିବାହିତ କରୁଛନ୍ତି। ଦିନରେ ଆପଣ କରୁଥିବା ଯେକୌଣସି ଅର୍ଥପୂର୍ଣ୍ଣ କାର୍ଯ୍ୟ, ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ରୋଷେଇ କିମ୍ବା କାମ କରିବା ହୋଇପାରେ, କିନ୍ତୁ ଗୋଟେ ଛୋଟ ପିଲା ପାଇଁ ଏହା ଖେଳିବା ହେଉଛି ତାର ମୂଳ ଅକ୍ୟୁପେସନ। ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ପେନସିଲ୍ ଧରିବା, ସାଙ୍ଗମାନଙ୍କ ସହ ମିଶିବା ଏବଂ ଶିଖିବା, ଲୋକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଅକ୍ୟୁପେସନ ସଫଳତା ଓ ସ୍ୱାଧୀନତାର ସହ କରିବା ପାଇଁ ଆବଶ୍ୟକ କୌଶଳ ବିକାଶ କରିବାରେ ଆମେ ସାହାଯ୍ୟ କରିଥାଉ।
1: ଯେମିତି ଆପଣ କହିଲେ କି ବୟସ୍କ ଲୋକ ପାଇଁ ହଉ ବା ଛୋଟ ଛୁଆଙ୍କର ପାଇଁ ଯେଉଁ ସମୟଟା ଆମେ ଦିଅନ୍ତି, ସେଇ ସମୟଟାକୁ ଟ୍ରିଟମେଣ୍ଟ ପ୍ରୋସେସ୍ରେ ଯେଉଁଟା କରାଯାଏ ବା ସେମାନଙ୍କୁ ବିଜି ରଖିବାକୁ ଯେଉଁଟା କୁହାଯାଏ, ସେଇଟା ହେଉଛି ଆମର ଅକ୍ୟୁପେସନାଲ ଥେରାପି।
2: ଆଜ୍ଞା ମ୍ୟାଡ଼ାମ।
1: ତେବେ କେଉଁମାନେ ଏଇ ଚିକିତ୍ସା ନେଇପାରିବେ ବୋଲି ଆପଣ ଭାବୁଛନ୍ତି, ବା ଆମେ କେମିତି ଜାଣିବା ଯେ ଏଇ ବ୍ୟକ୍ତିକୁ ବା ଏଇ ପିଲାକୁ ଅକ୍ୟୁପେସନାଲ ଥେରାପିର ଆବଶ୍ୟକତା ରହିଛି?
2: ଯଦି ଆମେ ଦେଖିବା, ମୁଁ ପିଲାମାନଙ୍କ କଥା କହୁଛି, ପିଲାମାନେ ଦୁନିଆ ସହ ଯୋଡ଼ି ହେବା ପାଇଁ ଯେଉଁ ଆବଶ୍ୟକ ସ୍ନାୟବିକ ଏବଂ ଶାରୀରିକ କୌଶଳ ଦରକାର, ଯେଉଁଟାକୁ ଆମେ ଫାଇନ୍ ମୋଟର ସ୍କିଲ୍ସ କହୁ, ମୋଟର ସ୍କିଲ୍ସ କହୁ, ତ ସେଠି ଯେପରିକି ପିଲାଟି କଇଁଚି ବ୍ୟବହାର କରିବା ହେଲା, ଜୋତା ଫିତା ବାନ୍ଧିବା ହେଲା, ନିଜେ ବ୍ରଶ କରିବା ହେଲା, ଖାଇବା ହେଲା ନିଜ ହାତରେ, ଯେତେବେଳେ ଏହିସବୁ କାର୍ଯ୍ୟ କରିବାରେ ପିଲାଟି ପ୍ରୋବ୍ଲେମ୍ ଫେସ୍ କରେ, ସେତେବେଳେ ଆମେ ଭାବିବା କି ନାଇଁ ଆମେ ଜଣେ ଅକ୍ୟୁପେସନାଲ ଥେରାପିଷ୍ଟ ସହିତ କନସଲ୍ଟ କରିବା ନିହାତି ଆବଶ୍ୟକ ଅଛି।
1: ଇଏ ତ ଗଲା ମ୍ୟାଡ଼ାମ, ଆମେ ଅକ୍ୟୁପେସନାଲ ଥେରାପି ବିଷୟରେ ଜାଣିଲେ। ଅଟିଜିମ୍ ପିଲା ବି ଦେଖିବାକୁ ମିଳନ୍ତି, ସେମାନଙ୍କୁ ବି ଏଇ ଟାଇପ୍ର ଥେରାପିର ଆବଶ୍ୟକ ରହିଥାଏ କି?
2: ଅଟିଜିମ୍ ଜିନିଷଟା ଜାଣିବା ପାଇଁ ହେଲେ ମୁଁ ଆପଣଙ୍କୁ ସାଧାରଣ ଜିନିଷଟା କହୁଛି, ଆମେ କେମିତି ତାର ଲକ୍ଷଣ ଗୁଡ଼ାକ ଜାଣିପାରିବା। ପିଲାଟିକୁ ଡାକିଲେ ନାଁ ଧରିକି ପିଲାଟି ନାଁର ଡାକକୁ ରେସ୍ପଣ୍ଡ ନ କରିବା, ଗୋଟେ କାମକୁ ବାର ବାର କରିବା, ଗୋଟେ ଜାଗାରେ ସ୍ଥିର ହୋଇ ନ ବସିବା, ନିଜ ବୟସର ସାଙ୍ଗମାନଙ୍କ ସହିତ ନ ମିଶି ଖେଳିବା, କଥା କହିବାରେ ଅସୁବିଧାର ସମ୍ମୁଖୀନ ହେବା, ଏହିସବୁ ଜିନିଷ ଆମେ ଦେଖିଲେ ଜାଣିବା ଯେ ଛୁଆର ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍ ହେବାର ଚାନ୍ସେସ୍ ଅଛି।
1: ଯେ ଅଟିଜିମ୍ ପିଲାମାନଙ୍କୁ ବି ଅକ୍ୟୁପେସନାଲ ଥେରାପିର ଦରକାର ପଡ଼ିଥାଏ କି?
2: ଆଜ୍ଞା ମ୍ୟାମ୍।
1: ଅଟିଜିମ୍ ବିଷୟରେ ବି କଥା ହେଲେ ମ୍ୟାଡ଼ାମ, ଆମେ ଅକ୍ୟୁପେସନାଲ ଥେରାପି ବିଷୟରେ କଥା ହେଲେ, ଆଜିକାଲି ଛୋଟ ପିଲାଙ୍କ କ୍ଷେତ୍ରରେ ଆପଣମାନଙ୍କର ଆବଶ୍ୟକତା ବହୁତ ବଢ଼ିଯାଇଛି। ଯେମିତିକି ଜଣେ ଡକ୍ଟରଙ୍କର ଟ୍ରିଟମେଣ୍ଟ ନେବା ସହିତ ପିଲାଟି କେଉଁ ଟାଇପ୍ର ଡେଭଲପ୍ କରୁଛି, ତାର ଟ୍ରିଟମେଣ୍ଟ ପ୍ରୋସେସ୍ ଠିକ୍ ଚାଲିଛି କି ନାହିଁ, ଏସବୁ ଜିନିଷ ଜାଣିବା ପାଇଁ ବି ପ୍ୟାରେଣ୍ଟସ୍ ମାନେ ନିହାତି ଚାହିଁବେ।
2: ପିଲାମାନେ ଦୁନିଆ ସହ ଯୋଡ଼ି ହେବା ପାଇଁ ଆବଶ୍ୟକ ଆବଶ୍ୟକ ଥିବା ଯେଉଁ ଶାରୀରିକ କୌଶଳ ଯେଉଁଟା ମୁଁ ଆଗରୁ ଆପଣଙ୍କୁ ବୁଝେଇଲି, ତ ସେଇ ସବୁ ଜିନିଷ ଯେଉଁଟା ଫାଇନ୍ ମୋଟର ସ୍କିଲ୍ସ ହେଲା, ମୋଟର ସ୍କିଲ୍ସ ହେଲା, ସେନ୍ସରୀ ପ୍ରୋସେସିଂ ହେଲା, ଯେତେବେଳେ ଏଇସବୁ ଜିନିଷରେ ଆମେ ପ୍ରୋବ୍ଲେମ୍ ଫେସ୍ କରୁ ସେତେବେଳେ ପ୍ୟାରେଣ୍ଟସ୍ମାନଙ୍କୁ କାହାର କଥା ନ ଶୁଣି ଡିଗ୍ନିଫାଏଡ୍ ଅକ୍ୟୁପେସନାଲ୍ ଥେରାପିଷ୍ଟ ହୁଅନ୍ତୁ କିମ୍ବା ଆପଣ ପେଡିଆଟ୍ରିକ୍ ଡକ୍ଟର୍ସଙ୍କ ସହିତ କନ୍ସଲ୍ଟ କରିପାରିବେ।
1: ଆମେ ଏଇଠି ଶ୍ରୋତାଭଉଣୀମାନଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମର ଫିଜିଓଥେରାପି, ଯେଉଁଟାକୁ ଆମେ ଫିଜିକାଲ୍ ଥେରାପି କହୁଛନ୍ତି, ଆଉ ଅକ୍ୟୁପେସନାଲ୍ ଥେରାପି, ଏ ଦୁଇଟା ଭିତରେ ଡିଫରେନ୍ସ କ'ଣ ଅଛି? ନା ଦୁଇଟା ଯାକ ପ୍ରାୟ ପ୍ରାୟ ସମାନ?
2: ଏଇଥିରୁ ନା ମୁଁ ଆପଣଙ୍କୁ କହିବି, ଏଇ ଦୁଇଟା ଜିନିଷ ଭିତରେ ନା ଗୋଟେ ସୂତା ଖିଅର ଡିଫରେନ୍ସ ଅଛି। ଏହାକୁ ବୁଝିବାର ସବୁଠାରୁ ସହଜ ଉପାୟ ହେଉଛି, ଫିଜିଓଥେରାପି ଜିନିଷଟା ହେଲା ଯେଉଁଟାକି ଆମ ଶରୀରର ଗତିଶୀଳତା ଉପରେ ଧ୍ୟାନ ଦେଇଥାଏ। ଯେପରିକି ମୁଁ ଆପଣଙ୍କୁ କହିପାରିବି, ଆପଣ ଚାଲିକି ଯାଇକି ଆପଣଙ୍କ ରୋଷେଇ ଘରେ ଯେଉଁ ପହଞ୍ଚିବା ଜିନିଷଟା, ସେଠି ପହଞ୍ଚିବା ଯାଇକି ଆପଣଙ୍କୁ ଫିଜିଓଥେରାପି ଜିନିଷଟା ହେଲ୍ପ କରିବ। କିନ୍ତୁ ଅକ୍ୟୁପେସନାଲ୍ ଥେରାପି, ସେଠି ଆପଣ ପହଞ୍ଚିଲା ପରେ ସେ ରୋଷେଇଟା କେମିତି ଆପଣଙ୍କ ସୁବିଧା ହିସାବରେ କରିବେ, ନିଜର କମ୍ଫର୍ଟ ଜୋନ୍ଟାକୁ ଦେଖିବେ, ସେ ଜିନିଷଟାରେ ଅକ୍ୟୁପେସନାଲ୍ ଥେରାପି ଆପଣଙ୍କୁ ହେଲ୍ପ କରିବ।
1: ଆମେ ଜାଣିଛୁ ଯେ ଫିଜିଓଥେରାପି ଯେଉଁମାନଙ୍କର କେଉଁଠି କିଛି ପେନ୍ ରହୁଛି, ବହୁତ ଦିନ ପର୍ଯ୍ୟନ୍ତ ଜଖମ ଅଛି, ସେ ଠିକ୍ ହେଉନି, ତ ସେମାନେ କଣ୍ଟିନ୍ୟୁ ମାସେ ଦୁଇ ମାସ ତିନି ମାସ କୋର୍ସ ଅଛି, ତାର ଫିଜିଓଥେରାପି ନେଲା ପରେ ଠିକ୍ ହେଉଛନ୍ତି, ଆଉ ଯାଇକି ଯେଉଁ କହିଲେ ରୋଷେଇ ଘରେ ପହଞ୍ଚି ପାରୁଛନ୍ତି। ଆଜିକାଲି ତ ଏଇଟା ସାଧାରଣ ରୋଗ ବି ହେଇଗଲାଣି, ଆଣ୍ଠୁ ପେନ୍, ଅଣ୍ଟା ପେନ୍, ଗୋଡ଼ ପେନ୍ କରିବା, ଏସବୁ ଜିନିଷରେ ଫିଜିଓଥେରାପି ଟ୍ରିଟମେଣ୍ଟ ନେଉଛନ୍ତି।
2: ଆଜ୍ଞା,
1: ଆଉ ଟିକେ ଆଗରୁ ଆମେ କଥା ହେଇଥିଲେ ଯେ ଛୋଟ ପିଲା, ବୟସ୍କ ଲୋକଠୁ ଆରମ୍ଭ କରିକି ସମସ୍ତଙ୍କୁ ଆମେ ଅକ୍ୟୁପେସନାଲ୍ ଥେରାପି ଦେଇପାରିବା, ଯେଉଁଟାକି ଆମେ କେମିତି କରିବା, କାର୍ଯ୍ୟଟା କିପରି ଭାବରେ ସୁରୁଖୁରୁରେ ହେଇପାରିବ ସେ ବିଷୟରେ ଥେରାପି ଦିଆଯାଏ। ତ କେମିତି ଲୋକମାନଙ୍କୁ ଅକ୍ୟୁପେସନାଲ୍ ଥେରାପି ସାହାଯ୍ୟ କରୁଛି ବୋଲି ଏବେ ଯାଏ ଆପଣ ଭାବୁଛନ୍ତି?
2: ଦେଖନ୍ତୁ, ମୁଁ ଆପଣଙ୍କୁ କହିଲି ନା ଛୋଟ ଛୋଟ ଜିନିଷଟାକୁ କେମିତି ଆମେ ସହଜ ଭାବରେ କରିବା। ମୁଁ ଆପଣଙ୍କୁ ଗୋଟେ ଜିନିଷର ଉଦାହରଣ ଦେଉଛି, ବୟସ୍କ ଲୋକଙ୍କ ପାଇଁ ଯେମିତିକି ଆଣ୍ଠୁ ଗଣ୍ଠି ବିନ୍ଧା ହେବା, ଯେଉଁଟାକି ଆମେ ଆର୍ଥରାଇଟିସ୍ ପ୍ରୋବ୍ଲେମ୍ କହୁଛେ, ସେମାନଙ୍କ କଣ୍ଡିସନରେ ବସିପାରିବେନି ଗୋଟେ ଜାଗାରେ, ଠିଆ ହୋଇ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବାକୁ ପ୍ରୋବ୍ଲେମ୍ ହୁଏ, ତ ସେଠି ଆମେ ସେମାନଙ୍କୁ ଆଡ଼ାପ୍ଟିଭ୍ ଇକ୍ୱିପମେଣ୍ଟ ଦେଇପାରିବା, ଯେମିତିକି ୱକର୍ ହେଲା, କ୍ରଚେସ୍ ହେଲା, ସେଇ ସାହାଯ୍ୟରେ ସେମାନେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ନିଜ ସ୍ୱାଧୀନତାରେ ଯାଇପାରିବେ। ଆଗରୁ ତ ମୁଁ ଆପଣଙ୍କୁ ଛୋଟ ପିଲାଙ୍କ ପାଇଁ କହିଲି, ଛୋଟ ପିଲା କେମିତି ନିଜ ଖେଳ ମାଧ୍ୟମରେ, ତାଙ୍କର ବେସିକ୍ ଅକ୍ୟୁପେସନ୍ ହେଉଛି ଛୁଆଙ୍କର ଖେଳ, ଖେଳ ମାଧ୍ୟମରେ ସେ ସବୁକିଛି ଶିଖିପାରିବେ, ସେ ପାଠ ପଢ଼ିବା ହେଉ, ଅନ୍ୟମାନଙ୍କ ସହ ମିଶିବା ହେଉ, କି ଅନ୍ୟମାନଙ୍କ ସହିତ ଖେଳିବା ହେଉ, ସବୁ ଜିନିଷ ସେଇଟା ଖେଳ ଭିତରେ ହିଁ ଆମେ କରିପାରିବା। ଏଇ ଜିନିଷଟାକୁ ଆମେ ସହଜ ଉପାୟରେ ଅଭିଭାବକମାନଙ୍କୁ ହଉ କିମ୍ବା ଯେଉଁମାନେ କେୟାର ଗିଭର ଅଛନ୍ତି, ଆମେ ସେମାନଙ୍କୁ ତାଙ୍କର କମ୍ଫର୍ଟ ହିସାବରେ ଶିଖାଇଥାଉ।
1: ଆଜିକାଲି ଷ୍ଟ୍ରୋକ୍ କିମ୍ବା ଗୋଟେ ବଡ଼ ଦୁର୍ଘଟଣା ପରେ ମଧ୍ୟ ରୋଗୀମାନଙ୍କ ପାଖକୁ ଆପଣଙ୍କର ଆବଶ୍ୟକତା ପଡ଼ୁଛି, ତ ସେଠାରେ ଆପଣମାନଙ୍କର ଭୂମିକା କ'ଣ ରହୁଛି?
2: ଷ୍ଟ୍ରୋକ୍ ପରେ ଅଧିକାଂଶ ରୋଗୀଙ୍କର ଶରୀରର ଗୋଟେ ପାର୍ଶ୍ୱ ଅକାମୀ ବା ଦୁର୍ବଳ ହୋଇଯାଏ, ତ ସେଠି ଆମେ ସେମାନଙ୍କର ଛୋଟ ଛୋଟ କାମ କରିବାରେ, ଯେମିତିକି ବୋତାମ ଲଗାଇବା ହେଲା, ପାନିଆରେ ମୁଣ୍ଡ କଣ୍ଡାଇବା ହେଲା, ନିଜ ହାତରେ ଖାଇବା ହେଲା, କି ପାଣି ଗ୍ଲାସ୍ଟେ ଉଠାଇକି ପିଇବା ହେଲା, ତ ସେମାନେ ଅନ୍ୟମାନଙ୍କ ଉପରେ ଡିପେଣ୍ଡେଣ୍ଟ ହୋଇଯାଆନ୍ତି। ତ ସେଠି ଆମେ କ'ଣ କରୁ, ଆଡ଼ାପ୍ଟିଭ୍ ଇକ୍ୱିପମେଣ୍ଟସ୍ର ସାହାଯ୍ୟ ନେଇପାରିବା, କିମ୍ବା ତାଙ୍କର ଯେଉଁମାନେ କେୟାରକର୍ ଅଛନ୍ତି କି କେୟାର ଗିଭର୍ ଅଛନ୍ତି, ଆମେ ସେମାନଙ୍କୁ ସହଜ କୌଶଳ ଶିଖାଇ ପାରିବା, ଯେଉଁଥିରେ କି ସେମାନେ ତାଙ୍କୁ ଖୁଏଇବାରେ ହେଲା, ପିନ୍ଧେଇବାରେ ହେଲା, କି ବସେଇବାରେ ହେଲା, ତାଙ୍କର ଯେଉଁଟା ଦୈନନ୍ଦିନ କାର୍ଯ୍ୟ ଅଛି ସେଥିରେ ସେମାନେ ସାହାଯ୍ୟ କରିପାରିବେ।
1: ଆଉ ଗୋଟେ କ୍ୱେଶ୍ଚିନ୍ ଏଠି ପଚାରିବାକୁ ଚାହିଁବି ମ୍ୟାଡ଼ାମ, ଯେ ଆଜିକାଲି ଘରେ ଘରେ ପ୍ରାୟ ସମସ୍ତଙ୍କ ପାଖରେ ଆମେ ଦେଖୁଛୁ ଯେ ନିହାତି ପରିବାରରେ ଜଣେ କିମ୍ବା ଦୁଇ ଜଣଙ୍କ ପାଖରେ କୌଣସି ନା କୌଣସି କ୍ୟାନ୍ସର ରୋଗ ହେଇଥିବ, ତ କ୍ୟାନ୍ସର ରୋଗୀ ପାଇଁ ସେମାନେ ଯେଉଁ କେମୋଥେରାପି ନେଲା ପରେ, ରେଡିଓଥେରାପି ନେଲା ପରେ ତାଙ୍କ ପାଖରେ ଯେଉଁ ଦୁର୍ବଳ ଜିନିଷଟା ଆସିଯାଉଛି, ସେଇ କ୍ଷେତ୍ରରେ ବି ଏଇ ଅକ୍ୟୁପେସନାଲ୍

0: ଥେରାପି କିଛି ହେଲ୍ପ କରିପାରେ କି?
1: ଆଜ୍ଞା ମ୍ୟାମ୍, ବହୁତ ବଡ଼ ଭୂମିକା ରହିଛି ତାର। ସେଠି ଆମେ ଅର୍ଗୋନୋମିକ୍ସ ଜିନିଷଟା ୟୁଜ୍ କରିପାରିବା, ତାଙ୍କର ଚାପ କମେଇବା ଜିନିଷଟା, ଯେଉଁଟା ଷ୍ଟ୍ରେସ୍ ଜିନିଷଟା ରୁହେ, ଆଙ୍ଗଜାଇଟି ଜିନିଷଟା ରୁହେ, ମାନସିକ କ୍ଷେତ୍ରରେ ବି ଆମେ ୱାର୍କ କରିପାରିବା। ମୁଁ ଆଉ ଗୋଟେ ଜିନିଷ ବି ଏଠି ଆପଣଙ୍କୁ କହିବି, ତାଙ୍କର କେମିତି ଟାଇମ୍ ମ୍ୟାନେଜମେଣ୍ଟ ସହିତ ସେମାନେ ନିଜର ହେଲ୍ଥକୁ କେୟାର କରିପାରିବେ, ନିଜର କାମ କେମିତି କରିପାରିବେ ତା ଉପରେ ବି ଆମେ ଗୁରୁତ୍ୱ ଦେଇଥାଉ। ଆମେ ସେମାନଙ୍କୁ ଶକ୍ତି ସଞ୍ଚୟ କରିକି, ଯେଉଁଟାକି ଆମେ ଏନର୍ଜି କନଜର୍ଭେସନ କହୁ, ତାର ମଧ୍ୟ ଉପାୟ ସେମାନଙ୍କୁ ବତେଇଥାଉ।
0: ଏଇ ଅକ୍ୟୁପେସନାଲ ଥେରାପି ବିଷୟରେ ଲୋକମାନେ ଆୱେୟାର ହେଲା ପରେ ହିଁ ଏହାର ଲାଭ ଉଠାଇ ପାରିବେ, ତେବେ ୟାକୁ ନେଇକି ଲୋକମାନଙ୍କ ଭିତରେ କିଛି ସନ୍ଦେହ ବା ଭୁଲ ଧାରଣା ଅଛି କି ଯେଉଁଟାକି ଆପଣ ଦୂର କରିବାକୁ ଚାହିଁବେ?
1: ୟା ପଛରେ ନା ଗୋଟେ ବହୁତ ବଡ଼ ଭୁଲ ଧାରଣା ଅଛି, ଯେମିତିକି ଲୋକ ଅକ୍ୟୁପେସନାଲ ଶବ୍ଦଟି ଶୁଣିଲେ ଭାବନ୍ତି ଯେ ଏହା କେବଳ ଗୋଟେ ଚାକିରି କିମ୍ବା କୌଣସି କ୍ୟାରିୟର କାଉନ୍ସିଲିଂ ଉପରେ ଜଡ଼ିତ ଅଛି। କିନ୍ତୁ ସେମାନେ ଭାବନ୍ତି ଯେ ଆମ ପିଲା ତ ଛୋଟ ଅଛି, ସେ କ'ଣ ଚାକିରି କରୁଛି ଯେ ଆମେ ତାକୁ ଅକ୍ୟୁପେସନାଲ ଥେରାପି ଦେବା। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏଠାରେ ଅକ୍ୟୁପେସନର ଅର୍ଥ ହେଉଛି ଆମେ ଜୀବନରେ ଯେଉଁ ସବୁ ଦୈନନ୍ଦିନ କାର୍ଯ୍ୟକୁ ନିଜକୁ ନିୟୋଜିତ କରୁଛେ, ସେଇ ଜିନିଷଟା ହେଉଛି ଅକ୍ୟୁପେସନ। ଯେପରିକି ମୁଁ ଆପଣଙ୍କୁ କହିଲି, ପିଲାଙ୍କ ପାଇଁ ତାଙ୍କର ଖେଳିବା ହେଲା, ବୟସ୍କ ଲୋକଙ୍କ ପାଇଁ ତାଙ୍କର ନିଜ କାମ କରିବା ହେଲା, ଦୈନନ୍ଦିନ କାମ ହେଲା, ଯେପରିକି ଗାଧେଇବା, ବ୍ରଶ କରିବା, ଖାଇବା, ଗୋଟେ ଜାଗାରେ ବସିବା, ସେଇସବୁ ଜିନିଷ, ସେଇଗୁଡ଼ାକ ଆମର ଅକ୍ୟୁପେସନ।
0: ନିହାତି ମ୍ୟାଡ଼ାମ, ଆଜିକାଲିର କର୍ମଜୀବୀ ଯୁବପିଢ଼ିଙ୍କ କଥା ଯଦି ବିଚାରକୁ ନେବା, ଦୀର୍ଘ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିବା ଯୋଗୁଁ ବେକ ଅଣ୍ଟା ବିନ୍ଧା ଏବଂ ମାନସିକ ଚାପ ମଧ୍ୟ ସେମାନଙ୍କର ରହୁଛି, ଏଥିରେ ଆପଣମାନଙ୍କର କ'ଣ ଭୂମିକା ରହୁଛି?
1: ଏହାକୁ ଆମେ ବିଜ୍ଞାନ ଭାଷାରେ ଅର୍ଗୋନୋମିକ୍ସ କହିପାରିବା, ଯାହାକୁ ଆମେ ୟୁଜ୍ କରିକି କିମ୍ବା ଅଫିସରେ ହଉ କିମ୍ବା ଘରେ ହଉ, ଯେପରିକି ମୁଁ ଆପଣଙ୍କୁ ଗୋଟେ ଉଦାହରଣ ସ୍ୱରୂପ ଦେବି, ଆପଣ ଯେତେବେଳେ ଗୋଟେ ଚେୟାରରେ ଅଧିକା ସମୟ ଧରିକି ବସୁଛନ୍ତି, ଆପଣଙ୍କର ଅଣ୍ଟା ବିନ୍ଧା ଡେଫିନାଇଟଲି ହଉଥିବ, ବେକ ବିନ୍ଧା ହଉଥିବ, ତ ସେଇ ଜାଗାରେ ଆମେ କେମିତି କେତେ ଟାଇମ୍ର ବ୍ରେକ୍ ନେଇପାରିବା, ସ୍କ୍ରିନ୍ ଟାଇମ୍ ଆମର କେତେ ସମୟର ହେବା ଦରକାର, ଆମେ ବସିଲା ବେଳେ ଆମର ପୋଶ୍ଚର କେଉଁ ଭଳିଆ ହେବା ଦରକାର, ସେହି ସବୁର ଜ୍ଞାନ ମଧ୍ୟ ଆମେ ଲୋକମାନଙ୍କ ସହିତ ସେୟାର କରିଥାଉ।
0: ଆଉ ଏକ ସାଧାରଣ ପ୍ରଶ୍ନ ପଚାରିବି ଯେ ଅକ୍ୟୁପେସନାଲ ଥେରାପି କେତେ ଦିନ ପର୍ଯ୍ୟନ୍ତ ନେବାକୁ ପଡ଼ିଥାଏ ଯାହାଦ୍ୱାରା କି ବ୍ୟକ୍ତିଟି ଲାଭବାନ ହୋଇପାରିବ, ବା ତାର ଗୋଟେ କିଛି କୋର୍ସ ଲିମିଟ୍ ଅଛି କି, ଏହାକୁ କେତେ ଦିନ ପର୍ଯ୍ୟନ୍ତ କରିବା ଦରକାର?
1: ଏହାର ସେମିତି ଦେଖିବାକୁ ଗଲେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଯଦି ଆମେ ଏଇ ବିଷୟରେ ଦେଖିବା, ଏହା ସମ୍ପୂର୍ଣ୍ଣ ଭାବରେ ଗୋଟେ ରୋଗୀର ସମସ୍ୟା ଉପରେ ଡିପେଣ୍ଡ କରୁଛି, ତାର ଆବଶ୍ୟକତା କ'ଣ ଅଛି ଆଉ ତାର ନିର୍ଭରତା କେଉଁ ଜିନିଷ ଉପରେ ଅଛି। ଯଦି ମୁଁ ଆପଣଙ୍କୁ ଗୋଟେ ଜିନିଷ କହିବି, ଜଣେ ବ୍ୟକ୍ତିକୁ ଗୋଟେ ଛୋଟ ଆଘାତରୁ ମୁକ୍ତି ମିଳିବା ପାଇଁ ତାକୁ ମାସେ କି ଦୁଇ ମାସ ଲାଗିପାରେ, କିନ୍ତୁ ଗୋଟେ ଅଟିଜିମ୍ ଥିବା ପିଲା କି ଗୋଟେ ADHD ଥିବା ପିଲା ପାଇଁ କିମ୍ବା ଗୋଟେ ଷ୍ଟ୍ରୋକ୍ ପେସେଣ୍ଟ ପାଇଁ ଏହା ବର୍ଷ ବର୍ଷ ଧରିର ସମୟ ଲାଗିଥାଏ। ତ ସେଟା ଡିପେଣ୍ଡ କରେ ଗୋଟେ ପର୍ସନ ଉପରେ, ତାର କ'ଣ ଅସୁବିଧା ଅଛି, କ'ଣ ସିଚୁଏସନ୍ ଅଛି, ତା ଉପରେ ନିର୍ଭର କରିଥାଏ।
0: ଆଜିକାଲି ଅନେକ ଛାତ୍ରଛାତ୍ରୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ମଧ୍ୟ ଚାହୁଁଛନ୍ତି, ଜଣେ ଓଡ଼ିଶା କିମ୍ବା ଭାରତରେ ଅକ୍ୟୁପେସନାଲର ଥେରାପିଷ୍ଟ କିପରି ହୋଇପାରିବେ ଏବଂ ଏହାର ଭବିଷ୍ୟତ କ'ଣ ଅଛି?
1: ମ୍ୟାଡ଼ାମ, ଏହାର ତ ଭବିଷ୍ୟତ ବହୁତ ମାନେ ଉଜ୍ଜଳ ଅଛି। ଆପଣ ପ୍ଲସ୍ ଟୁ ପରେ ବ୍ୟାଚଲର୍ ଅଫ୍ ଅକ୍ୟୁପେସନାଲ ଥେରାପି ରହୁଛି, ଆମର ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ ବି ଅଛି, ଇଭିନ୍ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ ବି ଅଛି, ଯେଉଁଠିକି ଆମେ ଏଇ 4.5 ଇୟର୍ସର କୋର୍ସ କରିପାରିବା। ଇଭିନ୍ ତାପରେ ଆଗକୁ ଯାଇକି ଆମେ ମାଷ୍ଟର୍ସ ବି କରିପାରିବା, ମାଷ୍ଟର୍ସରେ ଆମେ ସ୍ପେଶିଆଲାଇଜେସନ୍ ବି କରିପାରିବା, ସେ ହ୍ୟାଣ୍ଡ ଥେରାପିରେ ହଉ କି କ୍ୟାନ୍ସର୍ ରିଲେଟେଡ଼୍ କେସେସ୍ ପାଇଁ ବି ହଉ, ପେଡିଆଟ୍ରିକ୍ କେସ୍ ହଉ, ମେଣ୍ଟାଲ୍ ହେଲ୍ଥ କେସ୍ ପାଇଁ ହଉ, ଆମେ ଯେଉଁ କ୍ଷେତ୍ରରେ ବି ଚାହିଁବା ସେଇ ଏରିଆରେ ଆମେ ସ୍ପେଶିଆଲାଇଜେସନ୍ କରିପାରିବା। ତା ସହିତ ଆଗକୁ ଯାଇକି ଆମର ହସ୍ପିଟାଲ ସେକ୍ଟର ହେଲା, ସ୍ପେଶିଆଲ ସ୍କୁଲ ହେଲା, ରିହାବିଲିଟେସନ୍ ସେଣ୍ଟର ହେଲା, ସେହିସବୁ ଜାଗାରେ ଏହାର ପ୍ରବଳ ମାତ୍ରାରେ ଆବଶ୍ୟକତା ରହିଛି ଲୋକମାନଙ୍କ ପାଇଁ। ତ ଅନେକ ବିଶେଷଜ୍ଞ ଏମିତି ବି ଅଛନ୍ତି, ମାନେ ଥେରାପିଷ୍ଟ ଅଛନ୍ତି, ଯେଉଁମାନେ କି ନିଜର ପେଡିଆଟ୍ରିକ୍ ସେଟଅପ୍ ଖୋଲିକି ବି ନିଜ ସଫଳତା ପାଇପାରିଛନ୍ତି।
0: ନିହାତି ଭଲ କଥା କହିଲେ ମ୍ୟାଡ଼ାମ, ଯଦି କେହି ଏଇ ଫିଲ୍ଡରେ ଆସିବା ପାଇଁ ଚାହୁଁଥିବେ ତାହେଲେ ନିଶ୍ଚୟ ଇନଫର୍ମେସନ୍ ତାଙ୍କୁ ହେଲ୍ପ କରିବ।
1: ଆଜ୍ଞା,
0: ଯେଉଁ ପରିବାରରେ କୌଣସି ବିଶେଷ ଆବଶ୍ୟକତା ଥିବା ପିଲା, ଯେମିତିକି ଆପଣ କହିଲେ କି ସ୍ପେଶିଆଲ ଚାଇଲ୍ଡ ଥାନ୍ତି, ସେମାନଙ୍କୁ ଏଇ ଟ୍ରିଟମେଣ୍ଟ ଦରକାର ପଡ଼ିଥାଏ, କିମ୍ବା କୌଣସି ଗୁରୁତର ରୋଗୀ ଅଛନ୍ତି ସେହି ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଏଇ ଟ୍ରିଟମେଣ୍ଟ ଦରକାର ପଡ଼ିଥାଏ, ତ ଯେଉଁ ଫ୍ୟାମିଲିରେ ଏଇଭଳିଆ ପିଲା କିମ୍ବା କୌଣସି ବ୍ୟକ୍ତି ଅଛନ୍ତି, ତାଙ୍କୁ କ'ଣ ଆପଣ ସଜେସନ୍ ଦେବା ପାଇଁ ଚାହିଁବେ?
1: ମୁଁ ସେମାନଙ୍କୁ ଏତିକି କହିବାକୁ ଚାହିଁବି ଯେ ଆପଣ କେବେ ହେଲେ ବି ଆପଣଙ୍କ ପେସେନ୍ସ, ଧୈର୍ଯ୍ୟଟାକୁ ହରାନ୍ତୁନି, ସେଇଟା ହିଁ ଆମର ମୂଳଦୁଆ। ନେକ୍ସଟ, ଆମେ ଅନେକ ଟାଇମ୍ରେ ବି ଦେଖିଛେ ବାପା ମାଆ ହୁଅନ୍ତୁ କି କେୟାର ଗିଭର ହୁଅନ୍ତୁ କି କେୟାର ଟେକର ବି ହୁଅନ୍ତୁ, ସେମାନେ ମାନସିକ ଭାବରେ ଭାଙ୍ଗି ପଡ଼ନ୍ତି। ସେମାନେ ଭାବନ୍ତି ଯେ ଆମ ପରିବାରରେ ଆମର ନିଜର ପ୍ରିୟଜନଙ୍କ ମଝିରେ ଏଇ ଜିନିଷଟା କ'ଣ ଅସୁବିଧା ହୋଇଗଲା। କିନ୍ତୁ ଗୋଟିଏ ଜିନିଷ ମୁଁ ଆପଣଙ୍କୁ ଏଠି କହିବି, ଚିକିତ୍ସା କେବଳ ଥେରାପି ସେଣ୍ଟର ଭିତରେ ଆମର ସୀମିତ ନାହିଁ। ଆମେ ଥେରାପିଷ୍ଟ ଯେଉଁ ହୋମ୍ ପ୍ରୋଗ୍ରାମ୍ ଦେଉଛନ୍ତି, ଆମକୁ ଯେଉଁ ଟ୍ରିଟମେଣ୍ଟ ପ୍ଲାନ୍ ଦେଉଛନ୍ତି, ଛୁଆଙ୍କ ପାଇଁ ଯେଉଁ ସେନ୍ସରୀ ଡାଏଟ୍ ଦିଆଯାଉଛି, ସେଇଟାକୁ ନିୟମିତ ଭାବରେ ଘରେ ଗାଇଡ୍ଲାଇନ୍କୁ ଦେଖିକି ଆମେ ଯଦି ଠିକ୍ ରୂପରେ ଅଭ୍ୟାସ କରୁଛୁ, ତାହେଲେ ଏଇସବୁ ଜିନିଷରୁ ଆମେ ଛୋଟ ଛୋଟ ଇଏକୁ ନେଇକି ଆମେ ଲାଇଫ୍ ଚେଞ୍ଜ କରିପାରିବା।
0: ବହୁତ ସୁନ୍ଦର କଥା କହିଲେ ଯେ ରୋଗୀକୁ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନ ଏବଂ ଆତ୍ମନିର୍ଭରଶୀଳ କରିବାରେ ହିଁ ଆପଣମାନଙ୍କର ଅବଦାନ ସତରେ ବହୁତ ପ୍ରଶଂସନୀୟ। ତେବେ ଆମ ସହ ଯୋଡ଼ି ହୋଇ ଏତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବାରୁ ମଧ୍ୟ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଶେଷରେ ମୁଁ ଏହା ପଚାରିବାକୁ ଚାହିଁବି ଯେ ଜଣେ ଅକ୍ୟୁପେସନାଲ୍ ଥେରାପିଷ୍ଟ ହିସାବରେ ଜଣେ ଡକ୍ଟରଙ୍କର ଭୂମିକା କ'ଣ ରହିବା ଦରକାର ରୋଗୀକୁ ନେଇ, ଯେ ରୋଗୀ ଯେତେ କଷ୍ଟରେ ଥିଲେ ମଧ୍ୟ ତା ରୋଗ ତାକୁ କମ୍ ଲାଗିବ ୟା ତ ସେ ଲାଗିବ ଯେ ନାଇଁ ମୋତେ 3 ମାସ କୋର୍ସ କରିବା ଦରକାର ନାହିଁ, ମୁଁ ବହୁତ ଅଳ୍ପ ଦିନ ଭିତରେ ବି ଭଲ ହୋଇଯାଇପାରିବି।
1: ଆଜ୍ ଅ ଅକ୍ୟୁପେସନାଲ୍ ଥେରାପିଷ୍ଟ ମୁଁ ଆପଣଙ୍କୁ ଗୋଟେ ଜିନିଷ କହିବି, ଡକ୍ଟରକୁ ଦେଖିଲେ ହିଁ ପେସେଣ୍ଟର ଅଧା ରୋଗ ଭଲ ହୋଇଯାଏ। ଡକ୍ଟରର ଯେଉଁ ଜିନିଷଟା ରୁହେ, ଆମେ ରୋଗୀର ମେନ୍ ଜିନିଷଟା ହେଉଛି, ରୋଗୀ ତ ମୁଁ କହିବିନି କାରଣ ସମସ୍ତଙ୍କ ପାଖରେ କିଛି ନା କିଛି ସମସ୍ୟା ଅଛି, ଆପଣଙ୍କ ପାଖରେ ବି ଅଛି, ମୋ ପାଖରେ ବି ସେଇ ଜିନିଷଟା ଅଛି। ତ ଗୋଟିଏ ଜିନିଷ ମୁଁ ଏଠି କହିବି, ରୋଗୀର ସମସ୍ୟାଟାକୁ ଆମକୁ ବୁଝିବାକୁ ପଡ଼ିବ, ତାର ସମସ୍ୟାକୁ ଶୁଣିବାର ଧୈର୍ଯ୍ୟ ଆମ ପାଖରେ ରହିବା ଦରକାର, ଆଉ ସେହାକୁ ନେଇକି ତାକୁ କେମିତି ଠିକ୍ ଟ୍ରିଟମେଣ୍ଟ ଆମେ ଦେବା, ସୋ ଦ୍ୟାଟ୍ ସେ ତା ଲାଇଫ୍ରେ ନିଜ ଉପରେ ଆତ୍ମନିର୍ଭରଶୀଳ ହେଇକି ଆଗକୁ କିଛି କରିପାରିବ, ସେ କାହା ଉପରେ ଆଉ ଡିପେଣ୍ଡେଣ୍ଟ ହେଇକି ରହିବନି।
0: ଆଜିକାଲି ଆଉ ଗୋଟେ ଜିନିଷ ବି ବହୁତ ବଡ଼ ପ୍ରୋବ୍ଲେମ୍ ହେଇଯାଇଛି ଯେ ପିଲାମାନେ ସବୁବେଳେ ମୋବାଇଲ ସ୍କ୍ରିନ୍ ଏସବୁ ଜିନିଷର ୟୁଜ୍ କରୁଛନ୍ତି, ତ ଏହା କିଛି ଅଲଗା ପ୍ରକାରର ପ୍ରଭାବ ପକାଉଛି କି ସେମାନଙ୍କର ଡେଭଲପମେଣ୍ଟକୁ ନେଇ, ଏଥିରେ ଆପଣ କିଛି ସାହାଯ୍ୟ କରିପାରିବେ କି?
1: ଆଜ୍ଞା ମ୍ୟାମ୍, ଅତ୍ୟଧିକ ସ୍କ୍ରିନ୍ ଟାଇମ୍ଟା ପିଲାଙ୍କର ଶାରୀରିକ ଗତିବିଧି, ଯେଉଁଟାକି ଆମେ ମୋଟର ସ୍କିଲ୍ସ କହୁଛେ, ଯେଉଁଟାକି ମୁଁ ଆଗରୁ ଆପଣଙ୍କୁ କହିଥିଲି, ସେଇ ଗତିବିଧି ଜିନିଷଟା କମିଯାଉଛି ପିଲାଙ୍କ ମଧ୍ୟରେ। ସେମାନଙ୍କର ଯେଉଁ ରେଟ୍ରେ ମାଂସପେଶୀର ଡେଭଲପମେଣ୍ଟ ହେବା ଦରକାର, ସେଇ ରେଟ୍ରେ ଡେଭଲପମେଣ୍ଟଟା ହେଉନାହିଁ। ଯେମିତିକି ମୁଁ ଆପଣଙ୍କୁ କହିବି, ଆଇ ହ୍ୟାଣ୍ଡ କୋଡ଼ିନେସନ୍ ଜିନିଷଟା କମିଯାଉଛି, ପିଲାଙ୍କର କଥାବାର୍ତ୍ତା କହିବାରେ ପ୍ରୋବ୍ଲେମ୍ ଆସୁଛି, ଯେଉଁଟାକି ଆମେ ସ୍ପିଚ୍ ଡିଲେ କହୁଛେ। ତ ସେ ଜାଗାରେ ଆମେ ପିଲାଙ୍କୁ କେମିତି ମୋବାଇଲ ବଦଳରେ କ୍ରିଏଟିଭ୍ ପ୍ଲେ, ପ୍ଲେର ବହୁ ଡିଫରେଣ୍ଟ ଷ୍ଟେଜେସ୍ ଅଛି, ସେଇ ଷ୍ଟେଜେସ୍କୁ ଆମେ କେମିତି ୟୁଜ୍ କରିକି ପିଲାଙ୍କୁ କେମିତି ସେଇ ଜିନିଷଟା କ୍ରିଏଟିଭ୍ କରିକି ତାଙ୍କୁ କେମିତି ଆଉ ଥରେ ପୁଣି ବିକାଶର ରାସ୍ତାରେ ନେଇଯାଇପାରିବା, ସେଇଟା ଆମର ମୂଳ ଲକ୍ଷ୍ୟ।
0: ମ୍ୟାଡ଼ାମ୍, ଏଇଠି ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ ଯେ ଯଦି କୌଣସି ପିଲା ସ୍ପେଶିଆଲ୍ ଚାଇଲ୍ଡ ବୋଲି ଆପଣ କହୁଛନ୍ତି, ତା ପାଖରେ ଅଟିଜିମ୍ର ପ୍ରୋବ୍ଲେମ୍ ଥାଇପାରେ ବା କିଛି ଅଲଗା ସ୍ନାୟୁଗତ ପ୍ରୋବ୍ଲେମ୍ ବି ରହିଥାଇପାରେ, ତ ଏଇଟା କ'ଣ କୌଣସି ମା ପେଟରେ ଥିଲାବେଳେ ହିଁ ଶିଶୁର ଲକ୍ଷଣ ଜଣାପଡ଼େ ନା ଡେଲିଭରି ପରେ ଆସ୍ତେ ଆସ୍ତେ ଡେଭଲପ୍ ହୁଏ?
1: ଆଜ୍ଞା ମ୍ୟାମ୍, ଏଇଟା ସବୁ ପ୍ୟାରେଣ୍ଟସ୍ ମାନଙ୍କର ବି ଏଇ କ୍ୱେଶ୍ଚିନ୍ଟା ରହିଥାଏ ଯେ ଆମ ଛୁଆର ବୋଧେ ଆମେ ଯେତେବେଳେ ପ୍ରେଗନେଣ୍ଟ ଥିଲୁ କି ଆମେ ଯେତେବେଳେ କନସିଭ୍ କରିଥିଲୁ ସେ ଟାଇମ୍ରେ ନେଇକି ବୋଧେ ଆମ ଛୁଆଟାର କିଛି ଡିଫିକଲ୍ଟିଜ୍ ହେଇଛି, ବଟ୍ ଆଜି ଯାଏଁ ତା'ର କିଛି ରିଅଲ୍ ଫ୍ୟାକ୍ଟ ରିଅଲ୍ କଜ୍ ଆମ ପାଖରେ ନାହିଁ। ତ ଏଇ ଜିନିଷଟା ଆମେ ଏନ୍ଭାଇରୋମେଣ୍ଟାଲ୍ ଫ୍ୟାକ୍ଟର୍ସକୁ ନେଇକି କହିପାରିବା, କିଛି ମେଡିସିନାଲ୍ କଜେସ୍କୁ ନେଇକି କହିପାରିବା, ୟା ଫିର୍ ଜେନେଟିକାଲ୍ କଜେସ୍କୁ ନେଇକି କହିପାରିବା। ୟାର ପ୍ରପର୍ କଜ୍ ଏଯାଏଁ ଫାଇଣ୍ଡ ଆଉଟ୍ ହେଇପାରିନାହିଁ।
0: ମା ଯେତେବେଳେ ପ୍ରେଗନେଣ୍ଟ ଅଛି, ବହୁତ ନଏଜି ଜାଗାକୁ ୟା ତ କୌଣସି ଜାଗା ଏଭଳି ଜାଗାକୁ ସେ ଯାଇଛି ଯେଉଁଠିକି ତାକୁ ଯିବା କଥା ନୁହେଁ, ଯେମିତିକି DJ ବାଜୁଛି, ଆଜିକାଲି ନଏଜ୍ ପଲ୍ୟୁସନ୍ର ମାତ୍ରା ବହୁତ ବଢ଼ିଯାଇଛି, ୟା ତ କେଉଁଠି ଏନ୍ଭାରମେଣ୍ଟ ପଲ୍ୟୁସନ୍ ଅଛି, ସେ କିଛି ଗ୍ୟାସ୍ ଇନହେଲ୍ କରିଛି, ସେସବୁ ଜିନିଷକୁ ନେଇ କି ବି ପିଲାର ଏସବୁ ପ୍ରୋବ୍ଲେମ୍ ଦେଖାଯିବାର ସମ୍ଭାବନା ରହିଛି କି?
1: ଦେଖନ୍ତୁ ମ୍ୟାମ୍, ୟାର ଡେଫିନାଇଟ୍ କଜ୍ ସେମିତି କିଛି ନାହିଁ, ବଟ୍ ମୁଁ ଡେଫିନାଇଟ୍ଲି କହିବିନି ଯେ ଏଇସବୁ ମା ଯାଇକି ଗୋଟେ DJ ସାଉଣ୍ଡ ପାଖରେ ପହଞ୍ଚିବା କି କିଛି ଇନହେଲ୍ ଗ୍ୟାସ୍ କରିବା ତାର କିଛି କଜ୍ ହେଇପାରେ, ସେଟା ମୁଁ କହିପାରିବିନି। ହଁ, ବଟ୍ ଡେଫିନାଇଟ୍ଲି ଗୋଟେ ଜିନିଷ କହିବି, ମେଡିସିନାଲ୍ ଫ୍ୟାକ୍ଟର୍ସ ଡେଫିନାଇଟ୍ଲି ରୋଲ୍ ପ୍ଲେ କରେ, ଆମକୁ କିଛି ଆଲର୍ଜି ହେବା, ୟୁରିନ୍ ଇନଫେକ୍ସନ୍ ହେବା, କି ଯେତେବେଳେ ଆମେ କନସିଭ୍ଡ ଅଛି, ଗୋଟେ ମା ପ୍ରେଗନେଣ୍ଟ ଅଛି, ଯଦି ସେ ଟାଇମ୍ରେ ସେ କିଛି ଇନଫେକ୍ସନ୍ର ଶିକାର ହେଉଛନ୍ତି ୟା ଫିର୍ କିଛି ମେଡିସିନାଲ୍ ଜିନିଷ ନେଉଛନ୍ତି ଛୁଆର ହେଲ୍ଥ ଉପରେ, ସେଇଟା ଇନ୍ ଫ୍ୟୁଚର୍ ଏଫେକ୍ଟ କରିପାରେ, ତ ସେଥିପାଇଁ ଆମେ ସେଇ ଟାଇମ୍ରେ ପ୍ରିକସନ୍ ନେବାଟା ବେଶୀ ବେଟର୍ ରହିବ।
0: ଏଠି ଆମେ ଶ୍ରୋତାଭଣୀମାନଙ୍କୁ ସଚେତନ ତ ବହୁତ ମାତ୍ରାରେ କରେଇଲେ, ତାଙ୍କ ଫ୍ୟାମିଲିରେ ଯଦି କେହି ଛୋଟ ପିଲା ଅଛନ୍ତି ୟା ତ କେହି ପ୍ରେଗନେଣ୍ଟ ଅଛନ୍ତି, ଘରେ ଯଦି କେହି ବୟୋଜ୍ୟେଷ୍ଠ ଲୋକ ଅଛନ୍ତି, ତାଙ୍କ ପାଇଁ କେଉଁ ଟ୍ରିଟମେଣ୍ଟ କେଉଁ ଭଳିଆ ଦରକାର, ବହୁତ କିଛି ଜିନିଷ ଆମେ ନଲେଜ୍ ଆଜି ଦେଲେ। ତେବେ ଶେଷରେ ମୁଁ ଏଇଆ ପଚାରିବାକୁ ଚାହିଁବି ଯେ ଆମର ଶୁଣୁଥିବା ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କ ଟ୍ରିଟମେଣ୍ଟ ବିଷୟରେ ଆପଣ କ'ଣ ସନ୍ଦେଶ ଦେବା ପାଇଁ ଚାହିଁବେ?
1: ଆଜ୍ଞା ମ୍ୟାଡ଼ାମ୍, ତ ମୁଁ ଏତିକି ଜିନିଷଟା କହିବି, କେବଳ ଛୁଆଙ୍କ ମଧ୍ୟରେ ବି ନୁହେଁ, ଘରେ ପରିବାରରେ ଯାହାର ବି କିଛି ଆପଣ ଅସୁବିଧାର ଜିନିଷ ଦେଖୁଛନ୍ତି, ଆପଣ ନିଜେ ଜାଣିପାରୁନାହାନ୍ତି କାହିଁକି ଏ ଜିନିଷଟା ହେଉଛି, ପର୍ଟିକୁଲାରଲି ଯଦି ଛୁଆଙ୍କ ବିଷୟରେ କହିବି, ଯଦି ଆପଣ ସେଭଳି କିଛି କଣ୍ଡିସନ୍ ଦେଖୁଛନ୍ତି ୟା ଫିର୍ ଆପଣ କେଉଁଠି ଡାଇଗ୍ନୋସିସ୍ କରିଛନ୍ତି ଯେଉଁଥିରେ କି ଆପଣ ଜାଣିପାରୁଛନ୍ତି କି ଆପଣଙ୍କ ଛୁଆର ଅଟିଜିମ୍ ଅଛି କି ସେନ୍ସରି ପ୍ରୋସେସିଂ ଡିସଅର୍ଡର୍ ଅଛି କି ADHD ଅଛି, CP ଛୁଆ ଅଛନ୍ତି କି ଡେଭଲପମେଣ୍ଟ ଡିଲେ ଅଛି, ୟା ଫିର୍ କଥା କହିବାରେ ଅସୁବିଧା ହେଉଛି ପିଲାଙ୍କୁ, ତ ଆପଣ ଡେଫିନାଇଟ୍ଲି ନିୟରେଷ୍ଟରେ ଯିଏ ବି ଆପଣଙ୍କର ଅକ୍ୟୁପେସନାଲ୍ ଥେରାପିଷ୍ଟ ହୁଅନ୍ତୁ କି ପେଡିଆଟ୍ରିକ୍ ଡକ୍ଟର ହୁଅନ୍ତୁ, ଆପଣ କନ୍ସଲ୍ଟ କରନ୍ତୁ। ଏଇ ଜିନିଷଟା ଭାବନ୍ତୁ ନାହିଁ ସୋସାଇଟିରେ କିଏ କ'ଣ କହିବ, ଆପଣ ପ୍ୟାରେଣ୍ଟସ୍ ହିସାବରେ ଆପଣଙ୍କ ଛୁଆ ପାଇଁ ଆପଣ ସବୁକିଛି, ଆପଣଙ୍କ ଛୁଆ ଆପଣଙ୍କ ପାଇଁ ସବୁକିଛି। ଏଇ ଜିନିଷଟାକୁ ଧ୍ୟାନରେ ରଖି ଅତି ବିଳମ୍ବ ନ କରି ଯଥାଶୀଘ୍ର ଆପଣ କନ୍ସଲ୍ଟ କରିକି ଆପଣ ଆପଣଙ୍କର ଛୁଆ ହୁଅନ୍ତୁ କି ଘରରେ ଯେକୌଣସି ଲୋକ ହୁଅନ୍ତୁ, ଆପଣ ସେମାନଙ୍କର ଟ୍ରିଟମେଣ୍ଟ କରାଇ ନେବାଟା ବେଟର ରହିବ।
0: ମ୍ୟାଡ଼ାମ୍ ବହୁତ ସୁନ୍ଦର କଥା କହିଲେ, ଆଜିର ଏହି ଆଲୋଚନା ସତରେ ଖୁବ୍ ଶିକ୍ଷଣୀୟ ଏବଂ ପ୍ରେରଣାଦାୟୀ ଥିଲା। ଆମ ଷ୍ଟୁଡିଓକୁ ଆସି ଏତେ ସୁନ୍ଦର ଭାବେ ସଚେତନ କରାଇଥିବାରୁ ଆପଣଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ। ଆମ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ରହୁଛୁ, ନମସ୍କାର।
1: ନମସ୍କାର ମ୍ୟାଡ଼ାମ୍।
0: ଶୁଣିଲେ ତ ପୁଣି ଆଲୋଚନାଟି ଖାଲି ଶିଶୁ କିମ୍ବା ବୟସ୍କ ଲୋକ ଏହି ଥେରାପିର ଲାଭ ଉଠାଇ ପାରିବେ ତା ନୁହେଁ, କ୍ୟାନ୍ସର ପେସେଣ୍ଟ ସହିତ ଯେଉଁମାନଙ୍କ ପାଖରେ କିଛି ଅଲଗା ଦେଖିବାକୁ ମିଳୁଛି ବା କିଛି ଅଲଗା ଅସାଧାରଣ କରୁଛନ୍ତି ସେମାନେ, ସେମାନେ ନିଶ୍ଚୟ ଏହି ଥେରାପିର ଲାଭ ଉଠାଇ ପାରିବେ। ସଚେତନ ରହିବା, ନିଜେ ବି ରହିବା, ଆଉ ଆଖପାଖରେ ଯଦି କେହି ଏଇଭଳିଆ ଆମେ ଦେଖୁଛନ୍ତି ସେମାନଙ୍କୁ ମଧ୍ୟ ଏହି ଥେରାପି ବିଷୟରେ ସଚେତନ କରାଇବା।

ଭଉଣୀ, ଏଇଠି ଆସନ୍ତୁ ଶୁଣିବା ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.government.in ରେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ଭଉଣୀ, ନିଜ ପରିବାରକୁ ନିଜ ସଂସାରକୁ ଗୋଟେ ଛାତ ତଳେ ରଖିବା ପାଇଁ ତ ଘରଟିଏର ଆବଶ୍ୟକତା ରହିଛି, କିନ୍ତୁ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ରହିବା ପାଇଁ ବାସଟିଏ ନାହିଁ। ସେହିସବୁ ଲୋକମାନଙ୍କୁ ଘରଟିଏ ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କେନ୍ଦ୍ର ସରକାରଙ୍କର ଏହି ଯୋଜନାଟି ଆମ ସମସ୍ତଙ୍କ ପାଇଁ ଏକ ଲାଭଦାୟକ ଯୋଜନା। ଯଦି ଭଉଣୀ ଆପଣଙ୍କର ନିଜର ଘର ନାହିଁ ଏବଂ ଘରଟିଏ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଆପଣଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ସୁଯୋଗ। ପ୍ରଥମେ ଏହି ଯୋଜନାଟି କେବଳ ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଏବେ ଏହାର ଋଣର ମାତ୍ରାକୁ ବୃଦ୍ଧି କରାଯାଇ ଏଥିରେ ଉଭୟ ଆର୍ଥିକ ଅନଗ୍ରସର ଏବଂ ମଧ୍ୟବିତ୍ତ ପରିବାରମାନଙ୍କୁ ସାମିଲ କରାଯାଇଛି। ପ୍ରଥମେ ଏହି ଯୋଜନା

6 ଲକ୍ଷ ପର୍ଯ୍ୟନ୍ତ ଦିଆଯାଉଥିଲା, କିନ୍ତୁ ଏବେ ଏହାକୁ 18 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏହି ଯୋଜନାରେ ସାମିଲ ହେଲେ ଆପଣଙ୍କୁ କେତେ ସବସିଡି ମିଳିବ? ଭଉଣୀ, ଆପଣ ଯଦି ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କ ଆୟ ଦେଖାଇବାକୁ ହୋଇଥାଏ। ଯଦି ଆପଣଙ୍କ ଆୟ ବାର୍ଷିକ 3 ଲକ୍ଷରୁ 6 ଲକ୍ଷ, ତେବେ ଆପଣ ଅଧିକ ସବସିଡି ପାଇପାରିବେ। ଯଦି ଆପଣଙ୍କ ଆୟ ବାର୍ଷିକ 12 ଲକ୍ଷରୁ 18 ଲକ୍ଷ ହୋଇଥିବ, ତେବେ ଆପଣଙ୍କୁ କମ୍ ସବସିଡି ମିଳିବ। ତେଣୁ ଆପଣ ଯଦି ନିଜର ଘରଟିଏ ଚାହୁଁଛନ୍ତି, ଖୁବ୍ ଶୀଘ୍ର ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୁଅନ୍ତୁ।

0: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀରେ ଏବଂ ତାପରେ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ। ସରକାର କୃଷକ କଲ୍ୟାଣ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସ୍ଥାନିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେତେକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପିଏମ୍ କିଷାନ ସମ୍ମାନ ନିଧି ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ଚାଷୀଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିବା ସହିତ କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ପିଏମ୍ କୁସୁମ ଯୋଜନା ଚାଷୀଙ୍କୁ ସୌରଶକ୍ତି ସୁବିଧା ଆଧାରିତ ଚାଷ କାର୍ଯ୍ୟ ପାଇଁ ସହାୟକ ହେଉଛି। ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି ବୋଲି ଶ୍ରୀ ମୋଦି କହିଛନ୍ତି। କିଷାନ କ୍ରେଡିଟ୍ କାର୍ଡ ଋଣ ସହାୟତାକୁ ଅଧିକ ସହଜ କରିବା ଫଳରେ କୃଷିଜୀବୀ, ମତ୍ସ୍ୟଜୀବୀ ଏବଂ ପଶୁପାଳକ ଏହାର ସୁଫଳ ପାଇପାରୁଛନ୍ତି। ସରକାରଙ୍କ ବିହନରୁ ବଜାର ପର୍ଯ୍ୟନ୍ତ ପଦକ୍ଷେପ କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଶ୍ରୀ ମୋଦି କହିଛନ୍ତି, ଡ୍ରୋନ୍, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଜୈବିକ ସାର ସହିତ ଜଡ଼ିତ ପଦକ୍ଷେପଗୁଡ଼ିକ ଫସଲ ଉତ୍ପାଦନରେ ବେଶ୍ ସହାୟକ ହୋଇପାରୁଛି। ଚାଷୀଙ୍କୁ ଆଧୁନିକ କୃଷି ସୁବିଧା ପ୍ରଦାନ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି ସଂସ୍କୃତର ଏକ ଉକ୍ତି ଉପରେ ଆଲୋକପାତ କରି କହିଛନ୍ତି, ଜୀବିକା ନିର୍ବାହର ମାଧ୍ୟମ ସହ କୃଷି ସମାଜ ଏବଂ ରାଷ୍ଟ୍ରକୁ ପୁଷ୍ଟିସାର ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କାଶ୍ମୀରଠୁ କଚ୍ଛ ପର୍ଯ୍ୟନ୍ତ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲା ରାମଗଡ଼ ଅନ୍ତର୍ଗତ 120 କିଲୋୱାଟ ଏଫ୍ଏମ୍ ଟ୍ରାନ୍ସମିଟରକୁ ଉଦ୍ଘାଟନ କରି ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଜୟପୁର ଆକାଶବାଣୀ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ ଏହି ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବା ସହ କହିଛନ୍ତି, ସାମ୍ପ୍ରତିକ ପ୍ରଯୁକ୍ତିବିଦ୍ୟା ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖାଯିବା ଆବଶ୍ୟକ। ଏଥିପାଇଁ ଡିଜିଟାଲ ଫାଷ୍ଟ ଏବଂ ହାଇପର ଲୋକାଲ ପଦ୍ଧତିର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାନୀୟ କଳାକାରଙ୍କୁ ପ୍ରସାରଣ ପ୍ଲାଟଫର୍ମ ସହିତ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଉ ଆହ୍ୱାନ ଦେଇଛନ୍ତି। ଜୟପୁରଠାରେ ପ୍ରତିଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ଡାଟା ସେଣ୍ଟର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପଯୋଗ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାଜସ୍ଥାନରେ ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଏ କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର 450 ଅମୃତ ଭାରତ ଷ୍ଟେସନ ମଧ୍ୟରୁ 2 ସିଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜୟପୁର ସାଂସଦ ମଞ୍ଜୁ ଶର୍ମା, ପ୍ରସାର ଭାରତୀ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ବୈଷ୍ଣବ MNIT ଜୟପୁର ଗସ୍ତ କରି କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ନୂତନ ମେକର ଲ୍ୟାବ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେତେକ ବର୍ଗରେ ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27, 30% ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନର ସାମରିକ ଭିତ୍ତିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଣ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଦକ୍ଷିଣ ଇରାନରେ ବାୟୁ ପ୍ରତିରକ୍ଷା, ରାଡର ଏବଂ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନର ଏହି ଚେତାବନୀକୁ ଖଣ୍ଡନ କରି କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମକ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, 29 କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4 ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମକ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।
2: This is Akashvani and I am Valsa Williams with the midday news. The headlines. Prime Minister Narendra Modi stresses collective efforts of centre and states key to realising Vikasit Bharat vision. Chairs 11th Governing Council meeting of Niti Aayog in New Delhi. Information and Broadcasting Minister Ashwini Vaishnav says government making efforts to strengthen Akashvani and Doordarshan coverage across border regions. Inaugurates 20 kilowatt FM transmitter in Rajasthan's Jaisalmer. Centre waives excise duty on certain variants of ethanol blended petrol. Another TMC MP, Prakash Chigwaraik, resigns from Rajya Sabha. First Maiden India Airbus C-295 aircraft completes maiden test flight from Vadodara. Iran announces closure of Strait of Hormuz following US strikes. And sports fans across the globe await month-long football spectacle as FIFA World Cup kicks off in Mexico City tonight. Prime Minister Narendra Modi has said that despite the world passing through a period of uncertainty and instability, India continues to advance on its growth trajectory with confidence and determination. Chairing the 11th Governing Council meeting of Niti Aayog at Rashtrapati Bhavan in New Delhi, Mr. Modi said, as India progresses towards achieving the vision of Vikasit Bharat, the collective responsibility of the centre and states becomes even greater. The Prime Minister highlighted that creating the right ecosystem for the country's youth through quality education, demand-driven skilling and employment opportunities must remain a priority. He said India has signed free trade agreements with many countries to create new opportunities for growth and exports. The Prime Minister said women-led development is a cornerstone of the vision of Vikasit Bharat. He said, from farming and startups to science and innovation, Nari Shakti is contributing across the domains. The meeting is deliberating on measures to promote entrepreneurship, enhance skilling, and create sustainable employment opportunities across the country. The theme of this year's meeting is Inclusive Human Development for Vikasit Bharat at 2047. The meeting has brought together chief ministers and lieutenant governors from across the country to discuss the Inclusive Human Development Framework anchored around four core pillars. These are foundational human capital and future-ready skills, productive employment, entrepreneurship and decentralized growth, health, nutrition and well-being, and equity and dignity for all. Union Information and Broadcasting Minister Ashwini Vaishnav today virtually inaugurated a 20 kilowatt FM transmitter at Ramgarh in Rajasthan's Jaisalmer district during a program held at the Akashvani premises in Jaipur. With this addition, the total number of FM transmitters in the state has risen to 39. The new transmitter will provide radio coverage within an 80-kilometer radius in border areas, providing people access to a wide range of information, educational content, and entertainment programs.

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରଭୃତି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନର ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀମାନଙ୍କ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ରଜରେ କେନ୍ଦୁଝର ଶ୍ରୀଲେଦର ଶୋରୁମକୁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଜୋତା, ଚପଲ, ଭ୍ୟାନିଟି ବ୍ୟାଗ, ଟ୍ରଲି ବ୍ୟାଗ, ମନିପର୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ। ଦେଶର ସବୁଠାରୁ ଭଲ ବ୍ରାଣ୍ଡ ଶ୍ରୀଲେଦର୍ସ କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ପଛପଟ ଶୋରୁମରେ।
1: ହମନ୍ଦୁ ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ଏ ଆର୍ ରେହମାନ, ବେନି ଦୟାଲ ଏବଂ ସାଥୀ କଳାକାର। ଚଳଚ୍ଚିତ୍ର ୟୁବରାଜ।

ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶ୍ରୋତାବନ୍ଧୁ ଶୁଣିଲେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଚଳଚ୍ଚିତ୍ରର ଗୀତ। ଶେଷ ଗୀତଟିକୁ କଣ୍ଠଦାନ କରିଥିଲେ ଫରହାନ୍ ଅଖତର, ହୃତିକ୍ ରୋଶନ, ଅଭୟ ଦେୱଲ ଏବଂ ମାରିଆ ଦେଲ। ଚଳଚ୍ଚିତ୍ର ଜିନ୍ଦଗି ନାମିଲେ କି ଦୁବାରା। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5:30 ହେବାକୁ ଯାଉଛି। ଏଥର ଶୁଣନ୍ତୁ ଯୁବଶ୍ରୋତା ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ।

ଶ୍ରୋତା ବନ୍ଧୁ ନମସ୍କାର, ଯୁବବାଣୀ ଅଗଣାରୁ ଆପଣଙ୍କ ରେଡ଼ିଓ ସାଥୀ କ୍ରିଷ୍ଣା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ବନ୍ଧୁ, ଗତ 10 ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନ ବା ଇଭି ଏକ ସ୍ୱତନ୍ତ୍ର ଉତ୍ପାଦ ହୋଇ ରହିନାହିଁ, ବରଂ ଦ୍ରୁତଗତିରେ ବଢ଼ି ଚାଲିଥିବା ମାନ୍ୟତାପ୍ରାପ୍ତ ବିଶ୍ୱ ଯାନବାହନ ଶ୍ରେଣୀରେ ସ୍ଥାନିତ ହୋଇସାରିଲାଣି। ଏହା ସହିତ ସମଗ୍ର ବିଶ୍ୱରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ ବ୍ୟବସ୍ଥାରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ଜୀବାଶ୍ମ ଇନ୍ଧନ ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗତ ହେଉଥିବା ବେଳେ ବୈଦ୍ୟୁତିକ ଯାନରେ ସେପରି ଆଶଙ୍କା ନଥାଏ। ଇଭି ବ୍ୟବହାର ଦ୍ୱାରା ପରିବେଶ ସୁରକ୍ଷା ହେବା ସହିତ ଡିଜେଲ ଓ ପେଟ୍ରୋଲ ବାବଦକୁ ଖର୍ଚ୍ଚ ହେଉଥିବା ଅର୍ଥର ଏକ ବଡ଼ ଭାଗ ସଞ୍ଚୟ କରାଯାଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଭାରତକୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ବୈଦ୍ୟୁତିକ ଯାନର ଯଥେଷ୍ଟ ଭୂମିକା ଦେଖାଯାଏ। ତେବେ ଏ ଇଭି ବାବଦରେ ଆମେ ଅଧିକ ଆଲୋଚନା କରିବା। ପ୍ରାରମ୍ଭରେ ଶୁଣିବା ଏ ଗୀତଟିଏ।

0: କେନ୍ଦୁଝର ସିଲେଦାର ଶୋରୁମକୁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଜୋତା, ଚପଲ, ଭ୍ୟାନିଟି ବ୍ୟାଗ, ଟ୍ରଲି ବ୍ୟାଗ, ମନି ପର୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ। ଦେଶର ସବୁଠାରୁ ଭଲ ବ୍ରାଣ୍ଡ ଶ୍ରୀଲେଦର୍ସ କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ପଛପଟ ଶୋରୁମରେ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
0: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ହଁ ବନ୍ଧୁ, କେବଳ ଇଭି କ୍ରୟ ବିକ୍ରୟ କିମ୍ବା ଉତ୍ପାଦନ ନୁହେଁ, ଇଭି ସମ୍ପର୍କିତ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି। ଇଭି ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷତା ବିକାଶ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ପାଠ୍ୟକ୍ରମ ଆରମ୍ଭ କରାଯିବ। ଏହାଦ୍ୱାରା ରାଜ୍ୟରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହେବେ। ଅନେକ ଶିଳ୍ପ ସଂସ୍ଥା ରାଜ୍ୟରେ ଇଭି ଓ ଏ ସମ୍ପର୍କିତ ଉପକରଣ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଅନୁମତି ନେଇଥିବାବେଳେ ଦକ୍ଷ ମାନବ ସମ୍ବଳ ଅଭାବ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

ହଁ ବନ୍ଧୁ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସମୁଦାୟ 1180 ଇଭି ବିକ୍ରୟ କେନ୍ଦ୍ର ରହିଛି। ଏଥିରୁ ପ୍ରାୟ 90% ହେଉଛି ଦୁଇଚକିଆ ଇଭି ବିକ୍ରୟ କେନ୍ଦ୍ର। ଜଣେ ଜଣେ ଡିଲରଙ୍କର 10ରୁ ଅଧିକ ସୋରୁମ୍ରେ ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଇଭି ବିକ୍ରି ହେଉଛି। ଗ୍ରାହକ ସବ୍ସିଡି ପାଉଥିବା ସମସ୍ତ ଇଭି ବିକ୍ରୟ କେନ୍ଦ୍ରରେ ତାଲିକା ପରିବହନ ବିଭାଗର ସ୍ୱତନ୍ତ୍ର ୱେବ୍ସାଇଟ୍ ମଧ୍ୟ ଉପଲବ୍ଧ ରହିଛି।

ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6। ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। କିଛିକ୍ଷଣ ମଧ୍ୟରେ ସନ୍ଧ୍ୟା 6:02ରେ ଶୁଣିପାରିବେ ଆଦିବାସୀ ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିପାରିବେ ବାଥୁଡ଼ି ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ବିଶ୍ୱନାଥ ନାୟକ ଏବଂ ସାଥୀ କଳାକାର। ରାଜ୍ୟସ୍ତରୀୟ ପ୍ରସାରଣରେ ରହିଛି ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଆଲବମ୍ ଗୀତ ଶୁଣିପାରିବେ ରାତି 7। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ରହିଛି ରାତି 7:30। ଦେଶଭକ୍ତି ଗୀତ ରହିଛି ରାତି 8। ଆଜିର ଅତିଥି କାର୍ଯ୍ୟକ୍ରମ ରାତି 8:15। ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ରାତି 10। ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10:35। ଏ ଥିଲା ଶ୍ରୋତାବନ୍ଧୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ, ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଆକାଶବାଣୀ କେନ୍ଦୁଝର।

0: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:02। ଏଥର ଶୁଣନ୍ତୁ ବନସରବେ କାର୍ଯ୍ୟକ୍ରମରେ ବାଥୁଡ଼ି ଗୀତ ପରିବେଷଣ କରୁଛନ୍ତି ବିଶ୍ୱନାଥ ନାୟକ ଏବଂ ସାଥୀ କଳାକାର।
1: ପ୍ରାଣୀପାଳକମାନେ ଧ୍ୟାନ ଦିଅନ୍ତୁ, ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ।
2: ଗୃହପାଳିତ ପ୍ରାଣୀଙ୍କୁ ଦିନ 11:00 ଅପରାହ୍ନ 4:00 ମଧ୍ୟରେ ଟାଣ ଖରାରେ ନ ଛାଡ଼ି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
2: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
1: ଗାଈ ଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
2: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
1: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
1: ପରାମର୍ଶ ପାଇଁ 7205598125 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଶୁଣୁଥିଲି ବନସୁରଭି କାର୍ଯ୍ୟକ୍ରମରେ ବାଥୁଡ଼ି ସମ୍ପ୍ରଦାୟର ଗୀତ ପରିବେଷଣ କଲେ ବିଶ୍ୱନାଥ ନାୟକ ଏବଂ ସାଥୀ କଳାକାର ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

0: ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ତା ସହିତ ସରକାରୀ ଯୋଜନାରେ ସାମିଲ ହେଇ କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି। ତା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହଉଛି କେଦାର ଗୌରୀ ଦାସ। ମୁଁ ରହୁଛି ବେପାରାଣା ବ୍ଲକ ଅନ୍ତର୍ଗତ ବିଚଲକଟା ଗ୍ରାମରେ।
0: କେତେ ଚାଷ ଜମି ଅଛି?
1: ଯେହେତୁ ମୋର 4-5 ଏକର ଜମି ଅଛି, ସେଟା ପାଇଁ ଆମେ ପୋଲିଟ୍ରି ଆଉ ଡାଇରୀ ଫାର୍ମ ଉପରେ ଗଲି। କୁକୁଡ଼ା ଚାଷରେ ଟିକେ ଲାଭଜନକ ବୋଲି ସେଥିପ୍ରତି ଇଣ୍ଟରେଷ୍ଟ ହେଲି।
0: ଆଜ୍ଞା।
1: 3 ଏକର ପେଚରେ ମୁଁ ପ୍ରଥମେ ଆଇଡିଆ କରିଥିଲି ଦେଶୀ କୁକୁଡ଼ା କରିବି ବୋଲି। ଚାରିପଟେ ବାଉଁଶ ପ୍ଲାଣ୍ଟେସନ, ସେ ଭିତରେ କୁକୁଡ଼ା ଚୋରି ବୋଲି କରାଯାଇଥିଲା। ଯେତେବେଳେ ଭେଟେନାରୀ ଡିପାର୍ଟମେଣ୍ଟ ସହିତ କଥା ହେଲି, ସେ କହିଲେ ଯେ ନାଇଁ ବ୍ରଏଲର ଫାର୍ମ କରନ୍ତୁ, ତାହେଲେ ଟିକେ 2 ପଇସା ଭଲ ମିଳିବ ବୋଲି କହିଲା। ସେଠି ବର୍ତ୍ତମାନ କୁକୁଡ଼ା ଫାର୍ମ ଚଲେଇ।
0: ଆପଣଙ୍କ ବୟସ କେତେ ଭାଇ?
1: 41 ବର୍ଷ।
0: ଘରେ କିଏ କିଏ ରହନ୍ତି?
1: ମୋ ସ୍ତ୍ରୀ ଆଉ ମୋ ଦିଦା ଝିଅ।
0: ପଢାପଢି କଣ କରୁଛନ୍ତି ଭାଇ?
1: ମୁଁ +2 ପାସ୍ କରିଛି।
0: ଚାଷବାସରେ ନିଜକୁ ନିୟୋଜିତ କରିବେ, ଆତ୍ମନିର୍ଭରଶୀଳ ହେବେ ଚାଷରେ ବୋଲି କେମିତି ମନରେ ଧାରଣା ଆସିଲା?
1: ଦେଖନ୍ତୁ ମ୍ୟାଡମ, ଆଜିକାଲି ତ ସରକାରୀ ଚାକିରି ମିଳିବାରେ ଅସୁବିଧା ହଉଛି। ଯେହେତୁ ମୋର ଅଳ୍ପ ଜମି ଅଛି, ଲାଇଫ ଷ୍ଟକ ଉପରେ ଗଲେ ଠିକ ଥିବ ବୋଲି ଭିତରେ ପଶିଲି।
0: ସରକାରୀ ଯୋଜନାରେ ସାମିଲ ହେଲେ ଅଧିକା ଲାଭ ପାଇବେ, ଏ ସମ୍ପର୍କରେ କାହାଠୁ ଜାଣିଲେ? କେମିତି ପ୍ରଥମେ ଆରମ୍ଭ କଲେ ଭାଇ?
1: ଆମର ବୈପାରଡା ବ୍ଲକ ଅନ୍ତର୍ଗତ ଯିଏ ପ୍ରାଣୀ ନିରୀକ୍ଷକ ଅଛନ୍ତି, ସେ ମୋ ସହିତ ଯୋଗାଯୋଗ କରିଥିଲେ। ଯେହେତୁ ମୋର ଇଣ୍ଟରେଷ୍ଟ ଦେଖିଥିଲେ, କୋରାପୁଟ ଡିଷ୍ଟ୍ରିକ୍ଟ କୁ ସର୍ବପ୍ରଥମେ ମୁଁ ଆଣିକି ଚାଷ କରିଥିଲି, ଯୋଉଟା କି ଆମର କଡକନାଥ ବୋଲି କହୁଛନ୍ତି। ଭୁବନେଶ୍ୱର ସିପିଡିଓ ରୁ ଆଣିଥିଲି ଅଳ୍ପ ମାତ୍ରାରେ, ସେଇଟା ଆରମ୍ଭ କରିଥିଲି। ଦେଶୀ ବ୍ରିଡ୍ ର ବି ବହୁତ ଗୁଡାଏ ବ୍ରିଡ୍ ରଖିଥିଲି। ସେ ମତେ କହିଥିଲେ ଯେ ନାଇଁ ତମେ ବ୍ରଏଲର ଫାର୍ମ ଉପରେ ଇଣ୍ଟରେଷ୍ଟ ନିଅ ଆଉ ଆମେ ତମକୁ ହେଲ୍ପ କରିବୁ।
0: ପୂର୍ବରୁ କିଛି ଏଇ ସମ୍ପର୍କରେ ଧାରଣା ଥିଲା ନା କାହାଠୁ ଦେଖିକି ଶିଖିଲେ?
1: ଅଳ୍ପ କିଛି ଧାରଣା ଥିଲା, କିନ୍ତୁ ବ୍ରଏଲର ବିଷୟରେ ତ ଆମର କିଛି ଧାରଣା ନଥିଲା। ତାର ମେଡିସିନ କେମିତି ଦିଆହବ, ଭ୍ୟାକ୍ସିନେସନ କେମିତି କରାହବ, ଏସବୁ କିଛି ଆଇଡିଆ ନଥିଲା।
0: ଆଜ୍ଞା।
1: ଯେତେବେଳେ ଭିଏସଙ୍କ ସହିତ କଥାବାର୍ତ୍ତା ହେଲି, ସେ ମତେ ପ୍ରପର ଗାଇଡେନ୍ସ କଲେ ଯେ କେମିତି କଣ କରିବେ। ତାପରେ ନିଜେ ନିଜେ ଶିଖିକି ନିଜେ କଲୁ।
0: ପ୍ରଥମେ କେମିତି ଅନ୍ତର୍ଭୁକ୍ତ ହେଲେ ଆମର ପ୍ରାଣୀଧନ ନିରୀକ୍ଷକ ମାନଙ୍କ ସହିତ ମିଶିକି? କୋଉ କୋଉ କାଗଜପତ୍ର ଆପଣଙ୍କୁ ଦେବାକୁ ପଡିଲା?
1: ସେତେବେଳେ ତ ଏତେ କାଗଜପତ୍ର ଆମର କିଛି ଆବଶ୍ୟକ ପଡିନଥିଲା। ସେ ଖାଲି ଭୋଟର ଆଇଡେଣ୍ଟି କାର୍ଡ ଆଉ ଆଧାର କାର୍ଡ ଆଉ ଜାଗାର ଜେରକ୍ସ।
0: କିଛି କିଛି ଅସୁବିଧା ହେଲା କି ଭାଇ ପ୍ରଥମେ ଯେତେବେଳେ ପ୍ରଥମରୁ ଆରମ୍ଭ କଲେ?
1: ମୁଁ ତ କରିକି ପ୍ରାୟ 30 ବର୍ଷ ହେଇଯିବ। ପ୍ରଥମେ ତ ମୁଁ ନିଜ ଆଡୁ କରିଥିଲି, କଡକନାଥ ରଖିଥିଲି, ଆସିଲ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା ବି ରଖିଥିଲି। ତାପରେ ଭୁବନେଶ୍ୱରରୁ ନେଇକି ଆସିଥିଲି ଆଇସଲ୍ୟାଣ୍ଡ ରେଡ୍ କୁକୁଡ଼ା, ଯୋଉଟା କି ଅଣ୍ଡା ଟିକେ ପ୍ରଚୁର ମାତ୍ରାରେ ଦେବେ, ବାହାରେ ବୁଲାବୁଲି କରିବେ ଆଉ ଅଣ୍ଡା ଦେବେ। କିନ୍ତୁ ଯେତେବେଳେ ସରକାରୀ ଯୋଜନା ଆସିଲା, ସରକାରୀ ଯୋଜନାରେ ମତେ ଅନ୍ତର୍ଭୁକ୍ତ କଲେ ଆମର ବ୍ରଏଲର ଚାଷ ଉପରେ। ବ୍ରଏଲର ଚାଷରେ କଣ, ତାର ଯୋଉ ମେଡିସିନ ଆଉ ଭ୍ୟାକ୍ସିନେସନ ଅଛି, ତାର ଗାଇଡଲାଇନ ଅଛି, ସେ ଅନୁସାରେ ନ କଲେ ତମେ ଲସ୍ ରେ ପଡିବ। ସେମାନେ ମତେ ଟୋଟାଲ ଗାଇଡ କଲେ ଯେ କେମିତି କରାହବ, ତାର 7 ଦିନରେ ଗୋଟେ ଭ୍ୟାକ୍ସିନ, 14 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ 21 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ ମାର୍କେଟିଂ।
0: ଯେତେବେଳେ ବ୍ରଏଲର ଚାଷ କଲେ, ଏସବୁ ଚିଆଁ ସବୁ କୋଉଠୁ କୋଉଠୁ ଆଣିଲେ, କେତେ ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଲା ଭାଇ, ସେମାନଙ୍କର ଯତ୍ନ କିପରି ନେଲେ?
1: ପ୍ରଥମେ ବିଏସ ଆମକୁ ଯୋଗାଯୋଗ କରିଥିଲେ ଜୟପୁରର 2ଟା ଫାର୍ମ, ତାଙ୍କ ସହିତ କଣ୍ଟାକ୍ଟ କଲୁ। ତାଙ୍କେ ଆନ୍ଧ୍ରରୁ ଆଉ ଛତିଶଗଡ଼ରୁ ଚିକ୍ସ ଆଣିକି ଦଉଥିଲେ। ତାପରେ କଥା ରହିଲା ଭ୍ୟାକ୍ସିନେସନ ପ୍ରୋଗ୍ରାମ, ଭ୍ୟାକ୍ସିନ ମେଡିସିନ ସବୁ ଆଭେଲେବୁଲ କରାଉଥିଲେ ସେଇ 2ଟା, ଯାହା ସହିତ ଆମର ଟ୍ରଥରେ ଥିଲୁ। ସେମାନେ ଯେମିତି ଫଲୋ କରୁଥିଲେ ଆମେ ସେଇ ହିସାବରେ ଫଲୋ କରୁଥିଲୁ।
0: ତାପରେ କୁକୁଡ଼ା ମାନଙ୍କୁ ବିକ୍ରି କେମିତି କରନ୍ତି, ଆପଣ କେମିତି ଲାଭ ପାଆନ୍ତି ଭାଇ?
1: ଦେଶୀ କୁକୁଡ଼ା ବର୍ଷ ସାରା ଯଦି ବିକ୍ରି କଲେ ମଧ୍ୟ, ଲକ୍ଷ ଲକ୍ଷ ବାଡ କଲେ ବି ତାର ବିକ୍ରି ବଢ଼ାବା ପାଇଁ କିଛି ଅସୁବିଧା ନାହିଁ। ହେଲେ ବ୍ରଏଲର କଣ ଟିକେ ଅସୁବିଧା ହଉଛି, ଆନ୍ଧ୍ର ମାର୍କେଟ ଡିସାଇଡ କରୁଛି ଯୋଉ ରେଟ, ପ୍ରତ୍ୟେକ ଦିନ ଗୋଟେ ରେଟ ଚାର୍ଟ ବାହାରିବ। ଆନ୍ଧ୍ର ମାର୍କେଟ ମାନଙ୍କର ଯଦି ଆଜି 100 ଅଛି, ଆମର ଜୟପୁର ମାର୍କେଟ ଦେଖିଲେ 110-115।
0: ବେପାରୀମାନେ ଆସିକି ଆପଣଙ୍କ ପାଖରୁ ନେଇଯାନ୍ତି?
1: ହଁ, ବେପାରୀମାନେ ରେଗୁଲାର ଆସିକି ଆମ ପାଖରୁ ନେଇଯାଆନ୍ତି।
0: ଆପଣଙ୍କୁ ଦେଖିକି ଆଉ କେତେ ଜଣ ମଧ୍ୟ ଏମିତି କୁକୁଡ଼ା ଫାର୍ମ କରିବା, ଆପଣଙ୍କ ଭଳି ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରୁଛନ୍ତି କି ଭାଇ?
1: ବହୁତ ଲୋକ କରୁଛନ୍ତି ମ୍ୟାଡମ, ସେ ଅସିଲ ବ୍ରିଡ୍ ନେବା ପାଇଁ ବହୁତ ଜଣ ଆସୁଥିଲେ। ଜଣେ ପାପଡ଼ାହାଣ୍ଡି ରହୁଛନ୍ତି ପିଙ୍କୁ ଭାଇ ବୋଲିକି, ସେ ଜଣେ ଟିଚର, କିନ୍ତୁ ମୋଠୁ ଦେଖିକି ତାଙ୍କେ ନିଜେ ଗୋଟେ ବହୁତ ସୁନ୍ଦର ଗୋଟେ ଫାର୍ମ କରିଛନ୍ତି। ସେଠି ଦେଶୀ କୁକୁଡ଼ା, ଅସିଲ କୁକୁଡ଼ାର, ସେ ବ୍ରଏଲରରୁ ଯାଇନାହାନ୍ତି, ମାତ୍ର ଅସିଲ କୁକୁଡ଼ାର ବହୁତ ଗୁଡ଼ାଏ ଭେରାଇଟି ରଖୁଛନ୍ତି ଆଉ ବହୁତ ସୁନ୍ଦରରେ କରୁଛନ୍ତି।
0: ଆଉ କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ଭାଇ?
1: ମୋର ଫାର୍ମ ହାଉସରେ 7-8 ଜଣ ଅଛନ୍ତି। ତାଙ୍କୁ ଆମେ ଦରମା ସିଷ୍ଟମ କରିଛୁ, ତାପରେ ତାଙ୍କର ଏକ୍ସଟ୍ରା ଡ୍ୟୁଟି କଲେ ଏକ୍ସଟ୍ରା ପଇସା ବି ଦିଆ ହଉଛି। ରେଗୁଲାର ରହୁଛନ୍ତି, ବାହାରକୁ କାମ ଯାଉଥିଲେ ବାହାରକୁ ନ ଯାଇକି ଆମ ପାଖରେ ରହୁଛନ୍ତି ଗାଁରେ।
0: ବିଭାଗ ତରଫରୁ ଆପଣ କଣ କଣ ସବୁ ସୁବିଧା ପାଇଲେ ଭାଇ ଯେବେଠୁ ଆପଣ ଅନ୍ତର୍ଭୁକ୍ତ ହେଲେ?
1: ବିଭାଗ ତରଫରୁ ଆମେ ବହୁତ ଲାଭ ପାଇଛୁ ମ୍ୟାଡମ। ଯେତେବେଳେ ଆମେ ଫାର୍ମ ଷ୍ଟାର୍ଟ କଲୁ, ମତେ 500 ର ଗୋଟେ ଦେଇଥିଲେ ଆମର ମୁଖ୍ୟମନ୍ତ୍ରୀଙ୍କର ଯୋଜନାରେ, ସେଠୁ ମୁଁ ଷ୍ଟାର୍ଟ କରିଥିଲି। କୃମିନାଶକ ମେଡିସିନ ବି ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ଜିନିଷ।

0: କହୁଛନ୍ତି,
1: ଆଉ ସବସିଡି ମଧ୍ୟ କିଛି ପାଇଥିଲେ କି ଏଇସବୁ ଯାହା ଟଙ୍କା ଖର୍ଚ୍ଚ କରନ୍ତି?
0: ମୁଁ ସବସିଡି ପାଇଥିଲି।
1: ଆଜ୍ଞା, ବେଳେବେଳେ ତାଲିମର ବ୍ୟବସ୍ଥା ମଧ୍ୟ ଥାଏ କି କିପରି ଆମେ ଉନ୍ନତ ଧରଣର କୁକୁଡ଼ା ପାଳନ କରିପାରିବା?
0: ଆମକୁ କୋରାପୁଟ 2 ଥର ଆଉ ବୋଇପାରଡ଼ାରେ ବି ଆମର ତାଲିମ ଦିଆ ହେଇଥିଲା ଆଉ କୁକୁଡ଼ା ପାଳନ କେମିତି କରାହୁଏ, ତାପରେ ନୂଆ ନୂଆ ଡିଜିଜ ବି କେତେ ବାହାରିଲାଣି ତାକୁ ବି କେମିତି କଣ୍ଟ୍ରୋଲ କରାହୁଏ ସବୁ ଉପରେ ଜ୍ଞାନ ଦେଇଛନ୍ତି।
1: ଆପଣ ଯେମିତି କୁକୁଡ଼ା ପାଳନ ସହିତ ଡେରି ଫାର୍ମ ମଧ୍ୟ କରିଛନ୍ତି କହିଲେ, ତା ସମ୍ପର୍କରେ କିଛି କୁହନ୍ତୁ ଭାଇ, କେମିତି ଆରମ୍ଭ କଲେ?
0: ଡେରି ଫାର୍ମ ତ ମୁଁ ନିଜେ ପ୍ରଥମେ ଆରମ୍ଭ କରିଥିଲି ମ୍ୟାଡମ, ତାପରେ ପ୍ରାଣୀଧନ ଯୋଜନାରେ ମୋତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1+1 ମୁରା ମଇଁଷି ମିଳିଥିଲା, ଘର ବି ମିଳିଥିଲା, 2ଟା ମଇଁଷି କିଣିକି ଆଣିଥିଲି, ତାପରେ ମୋର ନିଜର ବି ଘରେ ଅଛନ୍ତି ଗାଈ ଗୋରୁ, ସେମିତି କରି ଚାଲିଛି ମ୍ୟାଡମ।
1: ପ୍ରାୟ କେତେ ଗାଈ ଗୋରୁ ଅଛନ୍ତି ମଇଁଷି ସଂଖ୍ୟା ମିଶିକି?
0: 14 ଗାଈ ମଇଁଷି ଅଛନ୍ତି।
1: ସେମାନଙ୍କର ଯତ୍ନ କିପରି ନିଅନ୍ତି ଆଉ କ୍ଷୀର ବିକ୍ରି ବଟା କେମିତି କରନ୍ତି ଭାଇ?
0: କ୍ଷୀର ବିକ୍ରି ତ ଆଜିକାଲି କିଛି ଅସୁବିଧା ନାହିଁ ମ୍ୟାଡମ, ମୋ ପାଖରେ ନିୟର ଗୋଟେ ମାର୍କେଟ ଅଛି କଟା ଛକ, ଯୋଉଠିକି ଆମେ ଦହି କରି ବିକ୍ରି କରୁଛୁ ସେଠି, ଆଉ ଚା ଦୋକାନୀ ମାନେ ନେଇଯାଆନ୍ତି, ବିକ୍ରି ବଟାର ଅସୁବିଧା ନାହିଁ, କିନ୍ତୁ ଆମେ ଯୋଉ ଆଗରେ ଯୋଉ ବୁଲାବୁଲି କରି ଚରେଇକି ଇଏ କଲୁ ସେଟା ଆଜିକାଲି ସମ୍ଭବ ହୋଇପାରୁନାହିଁ, ତେଣୁ ଆମେ ନେପିୟର ର 2-3ଟା ଭେରାଇଟି ଚାଷ କରୁଛୁ, ଘାସ କୁଣ୍ଡା ତ ଏସବୁ ତ ଦିଆହଉଛି,
1: ଆଜ୍ଞା
0: ନିଜ ବାଡ଼ରେ ଯେ ଭଲ ଘାସ ଚାରା ମିଳିଯାଉଛି
1: ଆଜ୍ଞା।
0: ଗାଈ ଗୋରୁ ଭଲରେ ରହୁଛନ୍ତି।
1: କେମିତି ଆପଣ ପ୍ରଥମେ ଜାଣିଲେ ଭାଇ ଏଇ ଘାସ ଚାଷ କରିବେ ବୋଲି?
0: ଘାସ ଚାଷ ଉପରେ ବି ଆମକୁ ଭିଏସକା ଆଡଭାଇସ କରିଥିଲେ, ଆଉ ଯେହେତୁ ଆମର ଚରାବୁଲା କରିବା ପାଇଁ ଟିକେ ଅସୁବିଧା ହେଲା, ଗାଈ ଗୋରୁକୁ ବାହାରକୁ ନେଇକି ଯିବା ପାଇଁ ଚରେଇବା ଲୋକ ମିଳୁନାହାନ୍ତି, ଜାଗା ବି କମିଲାଣି, ଫରେଷ୍ଟ ବାଲା ବି ଗଛ ଲଗେଇଛନ୍ତି ଫରେଷ୍ଟ ଭିତରେ ପଶିବାକୁ ଦଉନାହାନ୍ତି, ସେମିତି ଅସୁବିଧା ହେଲା, ସେ ଆମକୁ ଆଣିକି ଦେଇଥିଲେ ନେପେର ର 2-3ଟା ଭେରାଇଟି ଯୋଉଟାକି ଲଗେଇଲେ ଆଖୁ ଗଛ ପୁରା ବହୁତ ବଡ ବଡ ହୁଏ, ଯେତିକି ଲାଗିଛି ଆମର 14-15 ଗାଈକୁ ସଫିସିଏଣ୍ଟ ହେଇଯାଉଛି।
1: ପ୍ରାୟ କେତେ ଜାଗାରେ ଏଇ ଘାସ ଚାଷ ଆପଣ କରିଛନ୍ତି?
0: ହାଫ୍ ଏକରେ ଯଦି ଚାଷ କରିବେ 14-15 ଗାଈ ଆରାମସେ ଖାଇଯିବେ। ଆଜିକାଲି ବହୁତ ଗୁଡାଏ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ, ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5 ଆଙ୍ଗୁଳି 6 ଆଙ୍ଗୁଳି ହେଲେ ତାକୁ କାଟିକି ଦିଆ ହଉଛି ଘାସ ଗାଈ ମାନଙ୍କୁ, ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର 2ଟା ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ ଘାସ ଦିଏ। ଯଦି ଜଣଙ୍କର ହାଫ୍ ଏକର ଅଛି ସିଏ 4ରୁ 5ଟା ଗାଈ ଆରାମସେ ରଖିପାରିବ, କିଛି ଅସୁବିଧା ନାହିଁ।
1: ଆଜ୍ଞା, କେବଳ ଯୋଗାଯୋଗ କରିକି ତା ସମ୍ବନ୍ଧରେ ଜ୍ଞାନ ନେଇକିନା ଆରମ୍ଭ କରିବା ହିଁ ଜରୁରୀ।
0: ହଁ,
1: ଯତ୍ନ କିପରି ନିଅନ୍ତି ଭାଇ ଏଇ ଯେତିକି 14 ମୁଣ୍ଡ ଗାଈ ଗୋରୁ ମଇଁଷି ସବୁ ଅଛନ୍ତି?
0: ଗୋରୁ ଗାଈକୁ ତ ଭ୍ୟାକ୍ସିନେସନ ଯେମିତି ପ୍ରୋଗ୍ରାମ ହୁଏ ଭ୍ୟାକ୍ସିନେସନ କରନ୍ତି ଭେଟେନାରୀ ବାଲା, ଆଉ ରହିଲା ଡିୱାର୍ମିଂ କଥା ଟିକେ ଦେଖାଯାଏ, ତାଙ୍କୁ ବି ଥଣ୍ଡା ପାଣି କେମିତି ଟିକେ ଦିଆଯିବ ଘଣ୍ଟା ଘଣ୍ଟା, ଫ୍ରେଶ ଘାସ ଟିକେ କେମିତି ପାଇବେ ଏଇ ଖରା ଦିନଟା,
1: ଆଜ୍ଞା,
0: ଆଉ ଦାନାରେ ଯେମିତିକି ଭଲ ଦାନା ଟିକେ ଆଣିକି ଖୁଆଯାଏ, ସେତିକି ଜିନିଷ ଧ୍ୟାନ ଦେବା କଥା।
1: ଆଜିକାଲି ତ ସବୁ ପ୍ରକାର ଆମେ ପଦ୍ଧତି ସବୁ ଇଣ୍ଟରନେଟ ମାଧ୍ୟମରେ ପାଇପାରୁଛୁ, ଆପଣଙ୍କୁ ମଧ୍ୟ
0: ହଁ,
1: ସହାୟକ ହଉଛି କି ଏଇସବୁ ଇଣ୍ଟରନେଟଟା ଜାଣିପାରୁଛନ୍ତି କି?
0: ଇଣ୍ଟରନେଟ ତ ଆମେ ଜାଣିପାରୁଛୁ ମ୍ୟାଡମ, ଯେ ପ୍ରାକ୍ଟିକାଲ ଥିଓରି ଉପରେ ଡିଫରେନ୍ସ ଆସେ, ଥିଓରି ପଢିବାଠୁ ପ୍ରାକ୍ଟିକାଲି ଯଦି ଜଣେ ଗୋଟେ ଜଣେ କରିଛନ୍ତି ତାଙ୍କ ପାଖକୁ ଯିବ, ତାଙ୍କ ପାଖରେ ରହିବ, ତାଙ୍କ ପାଖରୁ 2-4 ଦିନ ଟିକେ ୱାଚ କରିବ, ଦେଖିବ ଅଧିକା ଶିଖିପାରିବ।
1: ନିଶ୍ଚିତ ଭାବରେ ଭାଇ, ଆଗକୁ ନୂଆ ଆଶା କଣ ରଖିଛନ୍ତି ଭାଇ, କୋଉ ଯୋଜନା ଅଛି?
0: 1000 ଦେଶୀ କୁକୁଡ଼ାର ଗୋଟେ ଫାର୍ମ କରିବି, ଯାହାକି ମୋର ଗୋଟେ ସ୍ୱପ୍ନ ଅଛି, ମୁଁ ଗୋଟେ ସ୍ପେଶିଆଲି ଗୋଟେ ବମ୍ବର ପ୍ଲାଣ୍ଟେସନ ଗୋଟେ କରିଛି, କୁକୁଡ଼ା ସେଠି ବୁଲାବୁଲି କରିପାରିବେ।
1: ଭଗବାନ କରନ୍ତୁ ଆପଣ ଯାହା ଯାହା ଆଶା ରଖିଛନ୍ତି ଆଗକୁ ପୂରଣ ହଉ, ଆଉ ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ପାଇ ଆପଣ ଆତ୍ମନିର୍ଭରଶୀଳ ହୋଇଛନ୍ତି ଆଉ ବହୁତ ଚାଷୀ ଭାଇଙ୍କୁ ରୋଜଗାରକ୍ଷମ କରିଛନ୍ତି। ନିଶ୍ଚିତ ଭାବରେ ଆପଣ ଜଣେ ଉଦାହରଣ ଆମ ସବୁ ଚାଷୀ ଭାଇ ଭଉଣୀଙ୍କ ପାଇଁ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର।
0: ନମସ୍କାର।

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏଇ ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି, ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର, ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏଇ ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟ୍ରେ ମଧ୍ୟ ଅନୁମୋଦନ କରିଛନ୍ତି, ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକିଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ବିରୋଧରେ ଗତ 7 ଦିନ ମଧ୍ୟରେ 3,304 ଗାଡ଼ିର ଯାଞ୍ଚ କରାଯିବା ସହିତ 399 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର 9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥି ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦୀ ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ହୋଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ, ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ଦିନ ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର, ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିବା ଏବଂ ଏହାକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମାନବ ସମାଜ ବିକାଶରେ କ୍ରୀଡ଼ାର ମୌଳିକ ଭୂମିକାକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2018 ମସିହାରୁ ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ମସିହାରେ ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ ମାସ 11 ତାରିଖକୁ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା, ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖେଳିବା ନେଇ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ନେଇ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଡିଜିଟାଲ ସ୍କ୍ରିନ୍ ବା ମୋବାଇଲ ଦୁନିଆଠାରୁ ପିଲାଙ୍କୁ ଦୂରରେ ରଖି ଖେଳ ପଡ଼ିଆକୁ ଆଣିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କ୍ରୀଡ଼ା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରିବେଶକୁ ବୁଝିବାରେ ପିଲାଙ୍କୁ ସହାୟତା ପ୍ରଦାନ କରିଥାଏ। ଜୀବନର ବିଭିନ୍ନ ଦିଗ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବାରେ କ୍ରୀଡ଼ା କ୍ଷେତ୍ର ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଖେଳ ମାଧ୍ୟମରେ ପିଲାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ମାନସିକ ଚାପମୁକ୍ତି ମାର୍ଗ ପାଇଁ କ୍ରୀଡ଼ା ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। କ୍ରୀଡ଼ା ମାଧ୍ୟମରେ ସମାବେଶୀ ସାମାଜିକ ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥାଏ। ଏକାଠି ଖେଳିବା ଦ୍ୱାରା ସହାନୁଭୂତି, ପାରସ୍ପରିକ ବୁଝାମଣା ଏବଂ ସହନଶୀଳତା ବୃଦ୍ଧି ପାଇଥାଏ। ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମାଜ ଗଠନ ଦିଗରେ ଏହା ବେଶ୍ ଗୁରୁତ୍ୱ ବହନ କରିଥାଏ। ତେଣୁ ପିଲାମାନଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ସରକାର ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନରେ ଏକ ଅଂଶ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ସଣ୍ଡେ ଅନ୍ ସାଇକେଲ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗ ସଶକ୍ତ ହେବା ସହ ଏଥିପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ବିଭିନ୍ନ ଆର୍ଥିକ ସହଯୋଗ ମାଧ୍ୟମରେ ସରକାର କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ଆଜିର ଦିବସ ଅନ୍ୟ ପ୍ରକାରେ ଏକ ଗୁରୁତ୍ୱ ବହନ କରୁଛି। ଫିଫା ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ 3 ଦେଶ ମିଳିତ ଭାବେ ଆୟୋଜନ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, କାନାଡ଼ା ଏବଂ ମେକ୍ସିକୋ। ପୂର୍ବରୁ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ 32 ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 48 ଦେଶ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ 4 ଲେଖାଏଁ ଦଳ ରହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଜବେକିସ୍ତାନ, ଜୋର୍ଡାନ୍, କେପ୍ ଭର୍ଦେ ଏବଂ କୁରାକାଓ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମ୍ଠାରେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ବିଶ୍ୱର ଦୁଇ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଏବଂ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଫିଫା ବିଶ୍ୱକପ୍ର ଏହି 23ତମ ସଂସ୍କରଣର ମ୍ୟାଚ୍ଗୁଡ଼ିକ 16 ସହରର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପ୍ରତି 4 ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ସମଗ୍ର ବିଶ୍ୱକୁ ଫୁଟବଲ ପଡ଼ିଆ ଆଡ଼କୁ ଆକର୍ଷିତ କରିଥାଏ। ଶ୍ରେଷ୍ଠ 8 ଦଳ ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଚଳିତ ବର୍ଷ ମୋଟ 104 ମ୍ୟାଚ୍ ଖେଳାଯିବ। ଜୁଲାଇ 14-15 ସେମିଫାଇନାଲ୍ ଏବଂ 19 ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ। ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଫିଫା ବିଶ୍ୱକପ୍ର ଆରମ୍ଭ ବିଶ୍ୱସ୍ତରରେ କ୍ରୀଡ଼ାର ମହତ୍ତ୍ୱ ଏବଂ ସମାବେଶୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି। ତେବେ କ୍ରୀଡ଼ା ମାଧ୍ୟମରେ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପବଦ୍ଧ ହେବା।
0: ଆଜିର ପ୍ରସଙ୍ଗରେ ଶୁଣିଲେ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର, ସୁରକ୍ଷିତ ଶୈଶବ। ଆଲିଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ। ବିକଶିତ ଭାରତ ଲକ୍ଷ୍ୟ ହାସଲ ନେଇ କେନ୍ଦ୍ର ଓ ରାଜ୍ୟର ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ. ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ. ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ. ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା. ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି. ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୂହିକ ଦାୟିତ୍ୱ ବୃଦ୍ଧି ପାଇଛି।

ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ। ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି। କୃଷି, ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି। ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି। 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି। ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି, ବେଟି ବଚାଓ ବେଟି ପଢ଼ାଓ, ଜନନୀ ସୁରକ୍ଷା ଏବଂ ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବାରେ ରହିଥିବା ପ୍ରୟାସକୁ ପ୍ରତିଫଳନ କରୁଛି। ଲିଙ୍ଗ ଅନୁପାତ ଉପରେ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି, କେତେକ ରାଜ୍ୟର ଲିଙ୍ଗଗତ ଅନୁପାତ ଜାତୀୟ ହାରଠାରୁ ମଧ୍ୟ କମ୍ ରହୁଛି। 1991 ମସିହାରେ ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919 ହ୍ରାସ ପାଇଥିଲା। ଏହିସବୁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନର କେତେକ ଧାରା ଆଧାରରେ ଜଣେ ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ସଂକ୍ରାନ୍ତ ସାମାଜିକ ଚିନ୍ତାଧାରା ଲିଙ୍ଗ ନିରୂପଣ ପଦକ୍ଷେପର ଏକ ପ୍ରମୁଖ କାରଣ ପାଲଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଓ ଫ୍ରାନ୍ସ ଗସ୍ତରେ ଯିବେ। ଫ୍ରାନ୍ସ ଗସ୍ତ ଅବସରରେ ଶ୍ରୀ ମୋଦି ଆଗାମୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି 16 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହାପରେ ଫ୍ରାନ୍ସ ଗସ୍ତରେ ଆସି ଶ୍ରୀ ମୋଦି ନାଇସ୍, ଇଭିଆନ୍ ଏବଂ ପ୍ୟାରିସ୍କୁ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି 15-17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା 52ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଭାନିଆ ଯାତ୍ରା କରିବେ। ଏକ ଅଂଶୀଦାର ଦେଶ ଭାବେ ବୈଠକରେ ଯୋଗଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ G7 ସଦସ୍ୟ ରାଷ୍ଟ୍ରର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ, କେନିଆ, ବ୍ରାଜିଲ ଏବଂ ମିଶର ଏହି ସମ୍ମିଳନୀରେ ଅଂଶୀଦାର ରାଷ୍ଟ୍ର ଭାବେ ଯୋଗ ଦେଉଛନ୍ତି। ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ବିକାଶ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ OECDର ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ଯୋଗ ଦେଉଛନ୍ତି ବୋଲି ସଚିବ ସିବି ଜର୍ଜ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଭାରତ ମାଳଦ୍ୱୀପକୁ 20,000 ଡୋଜ୍ ମିଳିମିଳା ଟିକା ଏବଂ ପ୍ରାୟ 3 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଛି। ସେଠାରେ ଟିକାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଡିଜିଟାଲ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପିଅର୍ ଟୁ ପିଅର୍ ସୀମାପାର ରେମିଟାନ୍ସ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବ୍ୟବସ୍ଥା ଭାରତର UPI ଏବଂ ନେପାଳର NPI ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ଉଭୟ ଦେଶର ନାଗରିକ ମୋବାଇଲ୍ ବ୍ୟାଙ୍କିଂ ଆପ୍ଲିକେସନ୍ସ ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ

0: ସିଧାସଳଖ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, 2025-26 କୃଷି ବର୍ଷରେ ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ଚାଉଳ ଏବଂ ଗହମ ଉତ୍ପାଦନ ସର୍ବାଧିକ ହୋଇଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଏଭଳି ସଫଳତା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରୁଛି, କୃଷିଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଅଧିକ ମଜବୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ପାଲାଉ ପତାକାଯୁକ୍ତ ଜାହାଜ MT ସେଟବେଲ୍ଲୋ ଉପରେ ଆକ୍ରମଣ ଯୋଗୁଁ 3 ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଜାହାଜରେ 24 ଭାରତୀୟ ନାଗରିକ ରହିଥିଲେ, ସେମାନଙ୍କ ମଧ୍ୟରେ 21 ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେରିକାର ଚାର୍ଜ ଡି ଆଫେୟର୍ସକୁ ଏହି ଘଟଣା ନେଇ କେନ୍ଦ୍ର ସରକାର ସମନ ଜାରି କରିଛନ୍ତି। ଏପରି ଘଟଣାକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସେଠାକାର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଓ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜୁଲାଇ 5 ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ବିପକ୍ଷରେ ଆସନ୍ତା ରବିବାର ଦିନ ଭାରତୀୟ ମହିଳା ଦଳ ତାଙ୍କର ଅଭିଯାନ ଆରମ୍ଭ କରିବେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ 12 ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା 11 ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତମାଳା ପରିଯୋଜନା ଅଧୀନରେ ନିର୍ମାଣାଧୀନ ରାୟପୁର ବିଶାଖାପାଟଣା ଅର୍ଥନୈତିକ କରିଡର ଦକ୍ଷିଣ ଓଡ଼ିଶାର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ପ୍ରାୟ 465 କିଲୋମିଟର ଦୀର୍ଘ ଏହି 6 ବିଶିଷ୍ଟ ଗ୍ରୀନଫିଲ୍ଡ ରାଜପଥ ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ। ନବରଙ୍ଗପୁର ଜିଲ୍ଲା ଦେଇ ପ୍ରାୟ 116 କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ଏହି ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ପରିଚାଳକ ପ୍ରକାଶ କୁମାରଙ୍କ ସୂଚନା ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
3: इस परियोजना के कंप्लीट होने के बाद लोगों को बहुत सारा फायदा होने वाला है। जैसे कि ये जो मतलब इंडस्ट्रियल बेल्ट है छत्तीसगढ़ है से विशाखापट्टनम का जो मैंस का जो कन्वीनियंस है वो बहुत ईजी हो जाएगा और जो ट्रेवल टाइम है जो अभी की 12 घंटा लग रहा है वो घट करके 6 हो जाएगा, जिससे कि लोगों को जो समय और जो गाड़ी का मेंटेनेंस है मैंने उसकी भी बचत होगी। तो इसमें जो ओडिशा वाला पार्ट है वो मैंने जून 2026 तक कंप्लीट हो जाएगा, लेकिन जो नेबरिंग स्टेट है जैसे कि छत्तीसगढ़ है आंध्र प्रदेश है उसमें भी

0: କରିଥିଲେ। ରଥ ନିର୍ମାଣ ସମେତ ରଥଯାତ୍ରା ସହିତ ଜଡ଼ିତ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଯେପରି ସଠିକ୍ ଭାବରେ ପରିଚାଳିତ ହେବ ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ଏବଂ ସହଯୋଗ କାମନା କରିଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମ୍ମାନନୀୟ ଅତିଥି ଭାବରେ ଉପସ୍ଥିତ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଙ୍କର ପବିତ୍ର ରଥଯାତ୍ରା ଜିଲ୍ଲାବାସୀଙ୍କର ଏକ ପ୍ରମୁଖ ପର୍ବ ବୋଲି କହିବା ସହିତ ଏହାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ବିଶେଷକରି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଶୃଙ୍ଖଳିତ ଭାବରେ ରଥ ଟଣା ପାଇଁ ସୁବ୍ୟବସ୍ଥିତ ପଦକ୍ଷେପ ପାଇଁ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର, ବନଖଣ୍ଡ ଅଧିକାରୀ ଧନରାଜ ଏସ୍ଟି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମାଲିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ମାଝି, ଆଇଏଏସ୍ ପ୍ରୋବେସନର ଜିତେନ୍ଦ୍ର କୁମାର, କେନ୍ଦୁଝରଗଡ଼ର ବରିଷ୍ଠ ବୁଦ୍ଧିଜୀବୀ, ସେବାୟତ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ଉପସ୍ଥିତ ଥିବା କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ କହିଥିଲେ,
1: ଭାବରେ ଠାକୁର ଇଏ ଦୁର୍ଗା ପୂଜା ଭଳିଆ ନାହିଁ କି ଅନ୍ୟ ପୂଜା ଭଳିଆ ଯିଏ ଠେଲା ପେଲା ପଡି ଉଠେଇକରି ଦର୍ଶନ କରିବ ସେଠି ପୂଜା ଭଳି ଇଏ ଗୋଟେ ଠାକୁର ଯୋଉଠି ଆପଣ ଅସ୍ୱଚ୍ଛଳ ହେଇକରି ବି ଠାକୁରଙ୍କୁ ଛୁଇଁ ପାରିବେ ଯଦି ଭକ୍ତି ଥିବ ଆଉ କୌଣସି ଠାକୁର ମଧ୍ୟରେ ଅସ୍ୱଚ୍ଛଳ ହେଇକି ଆପଣ ଛୁଇଁ ପାରିବେ ତେଣୁ ଏ ଠାକୁରର ଆମ ପାଖରେ ଜମି ଯଦି ଅଛି ରାଜାଙ୍କ ସମୟରେ ଦିଆ ହେଇଛି ଆମର ସମର୍ଥନ ସହଯୋଗ ଖାଲି ପ୍ରଶାସନକୁ ଚାହିଁଲେ ହେବନି ଆମେ ହେଲା ପରେ ମୁଁ ଏମ୍ପିଏସି ମୁଁ କଲେକ୍ଟର ପାଖରୁ ଯାଇ ସେ ଜାଗାରେ ଟିକେ ଛାଡ଼ିଦେବେ ସାର୍ ମୋର ରିଲେଟିଭ୍ ଲୋକ ସେଠି କଲେକ୍ଟର ହେଇଯିବ ତେଣୁ ଆମେ ଯେତେ ଇଜିରେ କହୁଛନ୍ତି ନା ସେତିକି ଇଜିରେ ଯାଇପାରିବୁ ତେଣୁ ଆମେ ସମସ୍ତେ ଆପଣ ପଛନ୍ତି ଆଉ ପ୍ରଶାସନ ପଛନ୍ତି ଆମେ କଡ଼ାକଡ଼ି ଭାବରେ ଠାକୁରଙ୍କର ସମ୍ପତ୍ତି ଯିଏ ଅଛି ଯିଏ ବି ଥାଉ ପୁରା ତାକୁ ହଟେଇକିରି ଆମ ଠାକୁର ପାଇଁ ପରାଠାକୁର ଜମିରେ ତାହେଲେ 100% ଆମେ ଠାକୁରଙ୍କ ଜମିକୁ ରିକଭରି କରିପାରିବୁ ଦ୍ୱିତୀୟରେ ଆମେ ଯୋଉ ଜାଗା ଯେମିତି ଟାଉନ୍ ଭିତରେ ଅଛି ଆମେ ଏଇ ଜାଗାରେ ବିକ୍ରି କରିପାରିବା ଠିକ ଅଛି କିନ୍ତୁ ଆମେ ସେଠି ମାର୍କେଟ କମ୍ପ୍ଲେକ୍ସ ବନେଇକିରି ଅନ୍ୟାନ୍ୟ ବନେଇକିରି ଯୋଉଟାକି ପରମାନେଣ୍ଟ ଇନକମ୍ ସୋର୍ସ ଗୋଟା ଆସିବ ଯୋଉଟା ଆପଣ ଦରକାର ଥିଲା ଆପଣ କଲେକ୍ଟରଙ୍କ ମାଧ୍ୟମରେ ଆପଣ କୁହନ୍ତୁ ଆମେ ବି କମିଶନ କି ମିନିଷ୍ଟର ପରେ ଆମେ ବସିବା ତା ପାଇଁ ଗୋଟେ ଫର୍ମାଟ ତିଆରି କରିବା ଯୋଉଟାକି ଆପଣ ଅଧିକା ଷ୍ଟାଫ୍ ଦରକାର କି କଣ ଦରକାର ଏସବୁ ଯେତିକି ଆପଣଙ୍କର ଅର୍ଥ କୁହେ ତାକୁ କରିବା ପାଇଁ ଏବଂ ତା ସହିତ ଯୋଉମାନେ ବି ଅଛନ୍ତି ବର୍ତ୍ତମାନ ଯୁଗରେ ଧ୍ୟାନ ଦେବାଟା କମିଯାଇଛି ଯେତେ କୋଟିପତି ହେଲେ ବି ଯଦି ଭାବନା ନଥିବ ମନରେ ଆମେ କାହାକୁ ମାଗିଦେବେ କଲେକ୍ଟର ମାଗିଦେବେ ଆପଣ ମାଗିଦେବେ ଇଏ ଦେଇଦେଉଛି କିନ୍ତୁ ଶ୍ରଦ୍ଧାର ସହିତ କେତେ ଦେଉଛି ଏଇଟା ଜଣାପଡ଼ୁନି ଏ ଠାକୁରକୁ ଆମେ ପ୍ରୋଗ୍ରାମ କରିବା ପାଇଁ ତ ପଇସା ଆସିଯାଉଛି କିନ୍ତୁ ଶ୍ରଦ୍ଧାର ପଇସା କେତେ ଆମକୁ ଜଣାପଡ଼ୁ ଆମେ ତାକୁ ଶ୍ରଦ୍ଧାର ପଇସା କେତେ ଆସିବ ତା ପାଇଁ ଆମର ବ୍ୟବସ୍ଥା ହେବ ସ୍ୱତଃପ୍ରତ ଭାବରେ ଶ୍ରଦ୍ଧାର ଠାକୁର ପାଇଁ ଆସେ ଗୋଟେ ତା ପାଇଁ ଗୋଟେ ଏକାଉଣ୍ଟ ହଉ କି ତା ପାଇଁ ହୁଣ୍ଡି ହଉ ଯେମିତି ମା ତାଙ୍କ ଘରେ ଆସିକି ଦେଉଛନ୍ତି ପଇସା ଯାହାଫଳରେ ବର୍ଷ ସାରା କେବେ କେବେ ଖାଲି ଠାକୁର ପାଇନି ଯେବେ ବି ଗୋଟେ ଛାଡ଼ିଦେଲେ କେଉଁଝର ଜିଲ୍ଲାରେ ଯୋଉମାନେ ବି ଅଛନ୍ତି ପଲିଟିକାଲ ଲିଡର ହଉ ବିଜନେସମ୍ୟାନ ହଉ ଏମ୍ପ୍ଲୟି ହଉ ସାଧାରଣ ଲୋକ ଏହା କରିପାରିବେ ଏଥିକାହିଁ ମୋର ଅନୁଭବ ଅଛି ଅଯୋଧ୍ୟା ମନ୍ଦିର ହେଲା ଗୋଟେ ଆମର ମାଇଣ୍ଡ ସେଟ୍ ଯେ ଯୋଉମାନେ ବହୁତ ବଡ ବଡ ଇଣ୍ଡଷ୍ଟ୍ରିଆଲି ମାରବାଡ଼ି ଲୋକ ହୋଇଥାଏ କିନ୍ତୁ ଏଠିକାର ଚାଷୀ ଲୋକ ବି ଲକ୍ଷ ଲକ୍ଷ ଟଙ୍କା ଦେଇପାରିବେ ଠାକୁର ଏଇଟା ଆମର ଅନୁଭବ ଅଯୋଧ୍ୟା ମନ୍ଦିର ଗୁଡିକ ଆମର ପ୍ରତ୍ୟକ୍ଷ ଭାବରେ ତେଣୁ ଏଠି କେଉଁଝର ଲୋକମାନଙ୍କ ପ୍ରତି ଅଛି ଶ୍ରଦ୍ଧା ସେତିକି ଆମେ ତାକୁ କେତେ ଯୋଡ଼ି ପାରିବା ଯୋଉଠୁ କମି ବହୁତ କଥା ଆସିଲା ଯେ କୋଉଠି ଯାହାଫଳରେ ତାକୁ ଠିକ୍ ଠାକ୍ କରିବା ଆଦିବାସୀ ଲୋକମାନେ କାହାର ମନୋରଞ୍ଜନ ପାଇଁ ଡାକନ୍ତି ଆଦିବାସୀ ମାନେ ଆଜି ଆମେ ତାକୁ ନଚା କରୁଛନ୍ତି ଯୋଉ ଆମେ ଡାକୁଛନ୍ତି ନଚା କରୁଛନ୍ତି ଗୋଟେ ମାଇଣ୍ଡ ସେଟ୍ ହେଲା କିନ୍ତୁ ରିଏଲ କ୍ୟାରେକ୍ଟର ହେଲା ଆଦିବାସୀ କାହାକୁ ମନୋରଞ୍ଜନ ପାଇଁ ଡାକନ୍ତି ନାହିଁ କେବଳ ଜଣଙ୍କର ମନୋରଞ୍ଜନ ପାଇଁ ଡାକନ୍ତି ଠାକୁରଙ୍କର ମନୋରଞ୍ଜନ ସେତେବେଳେ ଯେ ଢାଙ୍ଗି ନାଚ ହେଉଥିଲା ମହାପ୍ରଭୁଙ୍କୁ ମନୋରଞ୍ଜନ କରିବା ପାଇଁ ଖୁସି କରିବା ପାଇଁ ସେମାନେ ଆସିକି ତାଙ୍କର ଗୀତ କାଉଶରେ ନାଚୁଥିଲେ ଆମେ ସେଇ ଗ୍ୟାପ୍ଟା କୋଉଟା ଗ୍ୟାପ୍ ଅଛି ଆଦିବାସୀମାନଙ୍କ ଠାକୁର ସହିତ ମିଶିବାର ସେଇଟା ଖୋଜ ଆଉ ସେଇଟା ଖୋଜିକି ତାଙ୍କୁ ଯଦି ଠାକୁର ସହିତ ପୁଣି ମିଶେଇ ଦେବା ତାହେଲେ ଯାଇକି ସେମାନେ ପୁଣି ଆଉଥରେ ଢାଙ୍ଗି ନାଚଟା ଆସିବ ଆମେ ଯୁଗ ଆମର ହିନ୍ଦୁ ଧର୍ମରେ ଯୁଗ ପରିବର୍ତ୍ତନ ସହିତ ଆମର ପରମ୍ପରା ବି ପରିବର୍ତ୍ତନ ଆପଣଙ୍କର ଦ୍ୱାପର ଯୁଗରେ 11 ବାହାର ମାନେ ଗୋଟେ ସ୍ତ୍ରୀ ଲୋକ 11 ଛୁଆ ଜନ୍ମ କରୁଥିଲେ ତାଙ୍କୁ ସମାଜ ମାନ୍ୟତା ଦେଇଥିଲା ଆଜି ତ ସେ ପ୍ରକାର ନାହିଁ କେବଳ ସ୍ୱାମୀ ସରକାରଙ୍କୁ ମାନ୍ୟତା ହିନ୍ଦୁ ଧର୍ମରେ ତେଣୁ ଆମେ ଯୋଉ ରଥଟା କଥା ଆସୁଛେ ଯୋଉଟା ଆଜିକା ସ୍ଥିତି ନେଇକି ସାରା ପୃଥିବୀ

0: ସ୍ଥିତିରେ ଅଛି, ଯୋଉ ପରିସ୍ଥିତିରେ ପୃଥିବୀକୁ ବଞ୍ଚାଇବାକୁ ଚାହିଁଛି, ଆମେ ତାକୁ ପରିବେଶ ଆଧାର କରିକି ଠାକୁରଙ୍କର ପରମ୍ପରାରେ ପରିବର୍ତ୍ତନ ନହୁ, କିନ୍ତୁ ପରମ୍ପରା ଆଧାରରେ ପରମ୍ପରାଟା ମିନିମମ୍ ହୁଏ ନୂଆ କାଠ କି ପୁରୁଣା କାଠ। ପରମ୍ପରା ହେଲା ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ରୀତିନୀତି ନିୟମ ଅନୁସାରେ ତାଙ୍କର ଠାକୁର କାମ ହେଉଛି। ଯଦି ମାରା ରହିକିରି ଯଦି ସେଇ କାଠଟା ପରେ ରହିପାରୁଛି, ଆମେ ତାକୁ ସେ ଆଧାରରେ ସମାପ୍ତ ରଖିପାରିବା। ଏଟା ବିଚାର ଆପଣ ମୁଁ କହିଲି, କିନ୍ତୁ ହିନ୍ଦୁ ଧର୍ମରେ ସାଇନ୍ସକୁ ଆଧାର କରିକି ବର୍ତ୍ତମାନ ପରିସ୍ଥିତିକୁ ଆଧାର କରି ଯୁଗ ଉପଯୋଗୀ ତା ଆଇନ କାନୁନ ତିଆରି ହୁଏ, ତାର ପରମ୍ପରା ତିଆରି ହୁଏ ହିନ୍ଦୁ ଧର୍ମ ଅନୁସାରେ। ତେଣୁ ଅନ୍ୟ ଦେଶର ଆମ ରାଜାମାନେ ବି କେଉଁ ଦେଶର ରାଜାମାନେ ଥିଲେ, ବେଳାକୁ ବେଳା ବେଳାକୁ ବେଳା ରଥଯାତ୍ରା ବି ପରିବର୍ତ୍ତନ ହେଇଛି, ତାକୁ ନୂଆ ନୂଆ ଆଇନ ବି କରିଛନ୍ତି, କିଛି କାଟିଛନ୍ତି। ଆଉ ଏଇ ଦୃଷ୍ଟିରୁ ଆମେ ବର୍ତ୍ତମାନ ଯୁଗର ପରିସ୍ଥିତି ରଥଟାକୁ ଆମର ପୃଥିବୀର ସବୁ ଉଚ୍ଚ ସବୁ ହାଇ ମାନେ ଅଧିକ ହାଇ, ଆମର ପରମ୍ପରା ରଥଯାତ୍ରାଟା ଓଡ଼ିଶାର ଗୋଟେ ସେପାରେଟ୍ ପରମ୍ପରା ରଥ, ତେଣୁ ଆମର ରଥଯାତ୍ରାଟା ସେଇ ପରମ୍ପରା ଆଧାରରେ ଆମର ଯେମିତି ଆଉ କିଛି ବି ଅଛି, ଆଉ କିଛି ଆଡ୍ ବି କରନ୍ତୁ, ଆମର ସହଯୋଗ ନିଅନ୍ତୁ। ଯେମିତି ଗୋପାଳଜୀ ମଠ କଥା, ଯେ କେତେ କଣ ପରମ୍ପରା, ସେତେବେଳେ ଯୋଉ ପରମ୍ପରା ଆଧାରରେ ଗୋପାଳଜୀଟା ଥିଲା ବିଟ ହେବା କଥା, କମିବାର କଥା ନାହିଁ। ଯଦି ସେଠି କିଛି କମି ଅଛି, ସେ କମିଟା ଫିଲପ କଥା। ସେମିତି ବଳଭଦ୍ର ମହାପ୍ରଭୁଙ୍କର ପାଖାପାଖି ଯାହା ଯାହା କମି ଅଛି ତାର ସବୁ ଫିଲପ କଥା, ସେଠି କମ୍ପ୍ରମାଇଜ, ତେଣୁ ତାର ଫିଲପ ପାଇଁ ଗୋଟେ ଯେମିତି ଆପଣ ତିନି ମାସ କି ଛଅ ମାସ ଯୋଉ ବୈଠକ କରିବେ, ଏତେ ମାସ ଗୋଟେ ହେବ ନାହିଁ, କିନ୍ତୁ ଆପଣ ଯୋଉ ପନ୍ଦର ଜଣ କୋଡ଼ିଏ ଜଣ ଯୋଉ ମେନ୍ ଟିମ୍ ରହିବେ କାର୍ଯ୍ୟକାରୀ ଟିମ୍, ସେମାନଙ୍କ ସହିତ ବସିକିରି ପୁରୁଣା ଆମର ଲୋକମାନଙ୍କ ଯୋଉ ଅଛି ଭାବନା ଅଛି ବସିକିରି ତା ପାଇଁ ଗୋଟେ ତିଆରି କରନ୍ତୁ। ଯେମିତିକି ନେକ୍ସଟ ଆସନ୍ତା ରଥଯାତ୍ରା ବେଳେ ସ୍ୱୟଂ ସମ୍ପୂର୍ଣ୍ଣ ଶ୍ରଦ୍ଧାରେ କିଏ ଦେଉଛି ଠାକୁରଙ୍କୁ ଆଣିବା, ନହେଲେ ନିଜସ୍ୱ ଆମେ କେଉଁଝରରେ ଯଦି ଆମର ରାଜା ସେଇ ଆଧାରରେ ବନେଇ ଦେଇଥିଲା, ଆମେ କାହିଁକି ବର୍ତ୍ତମାନ ତା ପ୍ରତି ପୁନର୍ଜୀବିତ କରିବା, ସେଇଟା ହେଲା ପରମ୍ପରା। ଯଦି ରାଜା କାହା ପାଖରୁ ଟଙ୍କାଟେ ପଇସା ନ ଆଣିକି ଯଦି ରଥ ଚଳେଇ ପାରୁଥିଲା, ତାହେଲେ ବର୍ତ୍ତମାନ ବି ଆମେ କାହା ପାଖରୁ ମାଗିବା ନାହିଁ, କିଏ ଦେଇପାରେ ଶ୍ରଦ୍ଧାରେ, ଏବଂ ରଥ ଚାଲିବ, କୋଟିଏ ଟଙ୍କା ଖର୍ଚ୍ଚ ହେଉଛି, ତ କେଉଁଝର ପାଇଁ ଶ୍ରଦ୍ଧାରେ କୋଟିଏ ଟଙ୍କା ଲୋକ ବି ଦେଇପାରିବେ, କିନ୍ତୁ ଯୋଡ଼ିବା କି ସେମାନେ କେମିତି କରିବା ତାର ପାଇଁ ହେବା ଦରକାର ମୋର ବିଶ୍ୱାସ। ପୂଜାରୀମାନେ ବି ପୂଜା କରୁଛନ୍ତି ଯୋଗ କରିକି, ସେଥିପାଇଁ ଆମେ ଯୋଉ ଟିମ୍ଟା ବସିବି ଆପଣମାନେ କି ଆମେ ତାର ରୂପରେଖରେ ତିଆରି। ଆଉ ବର୍ତ୍ତମାନ ଯୁଗରେ ଗୋଟେ ଲୋକଟା କାମ କରିବ ଚବିଶ ଘଣ୍ଟା, ତାର ବି ପରିବାର ଅଛି, ତାକୁ ବି ଧ୍ୟାନ ଦେବା ଦରକାର। ତେଣୁ ଏଇ ଆଧାରରେ ଯଦି ହେଇପାରିବ, ସବୁ ଜାଗାରେ ହେଉଛି, ଆମେ ଯାଇନାହାନ୍ତି ସେଆଡ଼କୁ, ସେତିକି ଚିନ୍ତା କରିନାହାନ୍ତି, କରିପାରିବା ମୋର ବିଶ୍ୱାସ। ଏଠି ରଥଯାତ୍ରା ସମ୍ପୂର୍ଣ୍ଣ ହେଲା ପରେ ପୁଣି ଆପଣମାନେ ବସନ୍ତୁ, ଆମେ ବସିବା, ଆଉ ତାର ପରେଡ୍ ୱାଇଜ୍ ତାକୁ ଆରମ୍ଭ କରନ୍ତୁ, ସମସ୍ତେ ମିଶିକି କରିବା। ଗୋଟେ ହିଁ ଆମର ଠାକୁରଙ୍କର ଯେତିକି ଅଛି ବର୍ତ୍ତମାନ ଏକ୍ଜିଷ୍ଟିଂ ସମ୍ପତ୍ତି, ଏକ୍ଜିଷ୍ଟିଂ ସମ୍ପତ୍ତିକୁ ଫାଷ୍ଟ ସ୍ଥାନ ପାଇବା, ଯାହା ଅଛି ଆମର ବିରାସତରେ ଆମକୁ ଯାହା ମିଳିଛି ଠାକୁରଙ୍କର, ତା ଭିତରୁ ଆମେ ଏଇ ପ୍ରସେସ କିନ୍ତୁ ଇଏ ସେକେଣ୍ଡ ପଏଣ୍ଟ। ଏବଂ ଥାର୍ଡ ପଏଣ୍ଟ ହେଲା, ଯୋଉ ଲୋକମାନେ ଆଜି ଆଦିବାସୀ ହେତୁ ସାଧାରଣ ଜନତା ହଉ, ଯୋଉ ଲୋକମାନେ ଠାକୁରଙ୍କ ସହିତ ଯୋଡ଼ିଥିଲେ, ଯୋଉ କମିଟା ଅଛି ତାହାକୁ କିନ୍ତୁ ଯୋଡ଼ିବା, ଏଇଟା ତୃତୀୟ କଥା। ଚତୁର୍ଥ କଥା ତାପରେ ଯାଇକି ଆସିବ ଅନ୍ୟାନ୍ୟ ଜିନିଷ,
1: କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନିତିନ କୋଶଲକର ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଙ୍କର ପବିତ୍ର ରଥଯାତ୍ରା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇ କହିଥିଲେ,
2: ବ୍ୟବସ୍ଥା ମେଣ୍ଟେନ କରିବା ପାଇଁ ଆମେ ମ୍ୟାକ୍ସିମମ ଟ୍ରାଏ କରୁଛୁ, ରଥଯାତ୍ରା ଆମର ରେଷ୍ଟ୍ରିକ୍ସନ ଭିତରେ ହାର୍ଡଲି ଦୁଇ ଘଣ୍ଟାର ସମୟ ରହୁଛି, ମାନେ ଯଦି ଚାରିଟା ବେଳେ ରଥଯାତ୍ରା ଅଛି, ଆମର ରେଷ୍ଟ୍ରିକ୍ସନ ଆମେ ଷ୍ଟାର୍ଟ କରୁଛୁ ଦୁଇଟା ବେଳା। ତ ମାଇ ରିକ୍ୱେଷ୍ଟ ଟୁ ଅଲ୍ ଇଣ୍ଟରେଷ୍ଟେଡ ପାର୍ଟିଜ୍, ଯୋଉ ଦିନ ରଥଯାତ୍ରା ଅଛି ଆପଣମାନେ ଟିକେ କଷ୍ଟ କରିକି ଦୁଇ ଘଣ୍ଟା ପୂର୍ବରୁ ଆସନ୍ତୁ, ଅଦରୱାଇଜ ୱାକିଂ କରିକି ସମସ୍ତଙ୍କୁ ଆଲାଉଡ୍ ଅଛି ସାର୍, ଏଭ୍ରିବଡି ଇଜ୍ ଆଲାଉଡ୍ ବାଇ ୱାକିଂ। ଲାଷ୍ଟ ଟାଇମ୍ ତ ଆମେ ପୁଲିସ ତରଫରୁ ଗାଡ଼ି ବି ରଖିଥିଲୁ, ଏଥିରେ ଆମେ ଭାବୁଛୁ ବ୍ୟାଟେରୀ ଗାଡ଼ି ଅଛି, ଅସୁବିଧା କୋଉଠି ହେଉଛି ଗାଡି ନେଇକି ଯିବା ଆମେ, ସେଠି ଅସୁବିଧା ହେଉଛି। ତ ଦୁଇ ଘଣ୍ଟା ଆଇ ଥିଙ୍କ ଦୁଇ ଘଣ୍ଟା ରିଜନେବଲ୍ ଟାଇମ୍ ଅଛି ସାର୍, ରଥଯାତ୍ରା ପୂର୍ବରୁ ଦୁଇ ଘଣ୍ଟା, ଆମେ ତ ଚାରି ଘଣ୍ଟା ପୂର୍ବରୁ କରୁନୁ, ଦୁଇ ଘଣ୍ଟା ପୂର୍ବରୁ କରୁଛୁ। ଯୋଉମାନଙ୍କର ଲଜିଷ୍ଟିକ ଅଛି କିଛି ଜିନିଷ ନେଇକି ଯିବାର ଅଛି, ସେଟା ଆମେ ଆଲୋ କରୁଛୁ। ତ ଆଇ ଡୋଣ୍ଟ ଥିଙ୍କ ଦ୍ୟାଟ ୱିଲ୍ ବି ଏ ପ୍ରୋବ୍ଲେମ। ଥ୍ୟାଙ୍କ ୟୁ।
1: କେନ୍ଦୁଝର ବନଖଣ୍ଡ ଅଧିକାରୀ ଏସ୍ଟି ଧନରାଜ ରଥ ନିର୍ମାଣ ଓ ଆବଶ୍ୟକ ହେଉଥିବା କାଠ ଯୋଗାଣ ସମ୍ପର୍କରେ କହିଥିଲେ,
3: ଦୁଇଟା ଜିନିଷ ଅଛି, ମାନେ ଆଧ୍ୟାତ୍ମିକ ଧାର୍ମିକ ବିଷୟରେ ଭାବନାତ୍ମକ ଆବେଦନ, ଏଟା ଗୋଟେ ଆଡ଼େ ଅଛି, ତଥ୍ୟ ସାମାଜିକ ପରିବର୍ତ୍ତନ ବାସ୍ତବିକତା, ଏଟା ଗୋଟେ ଆଡ଼େ ଅଛି। ତ କାଠ ବିଷୟରେ ମୁଁ କହିବାକୁ ଚାହେଁ, ମୋର ଗତ ଦୁଇ ବର୍ଷ ହେଲା ଦେଖୁଛି, କାଠ ରଥର ଯୋଉ ଷ୍ଟ୍ରେଙ୍ଥ ଅଛି ସେ କାହା ଉପରେ ନିର୍ଭର ଅଛି, ଆମର ଯୋଉ ଷୋହଳ

0: ଏହା ଚର୍ଚ୍ଚା ଅଛି। ଆଜୋ ଆଠଟା ଅଖ ଗତ ବର୍ଷ ଆଠଟା ଚକା ନୂଆ କରାହେଇଥିଲା, ଆଠଟା ଅଖ ମଧ୍ୟ ନୂଆ କରାହେଇଥିଲା। ତ ଏ ବର୍ଷ ଆଠଟା ଚକ ଆଉ ତାର ଆଠଟା ତୁମ୍ବ ନୂଆ କରାହେଇଛି, ଅଖ ମଧ୍ୟ ନୂଆ ଅଛି। ତଥ୍ୟ ଏହା କହୁଛି ଯେ ଆମର ନିରଞ୍ଜନ ବେହେରା ଅଛି ଆଉ ଯୋଉ ବଡ଼ମା ରାଣା ଅଛନ୍ତି ସାର୍, ଯାହା ଉପରେ ଆମର କାଠ ଛିଡ଼ା ହେଇଛି ୟାକୁ ଆମକୁ ତା ବିଷୟରେ ଜମା କେବେ କମ୍ପ୍ରମାଇଜ ନାହିଁ। ତ ତାକୁ ଯେତେ ଭଲ କାଠ ଆବଶ୍ୟକ ଥିଲା ଏ ବର୍ଷ ଦିଆ ସାରିଛି। ଏକ ଦ୍ୱିତୀୟ ହେଲା ସେ ତୁମ୍ବ ଉପରେ ଯୋଉ ବରାଣ୍ଡ ଆଉ ହାପୁଡ଼ା ପଡୁଛି ସେଇଟା ମଧ୍ୟ ନୂଆ ଅଛି। ସେଥିରେ ଯୋଉ ପୁରୁଣା ଥିଲା ଯୋଉଟା ଫୁଲି ଯାଇଥିଲା, କାହିଁକି ନା ବର୍ଷା ଖରାରେ ବର୍ଷ ସାରା ରଥ ବାହାରେ ରହୁଛି, ତ ସେଥିପାଇଁ ସେ ଫୁଲିଯାଏ ଚିରିଯାଏ, ତ ସେଟା ମଧ୍ୟ ନୂଆ କରାହେଇଛି। ତା ଉପରେ ଚାରିଟା ଯୋଉ ସୁନା ନାୟିକ ଅଛି, ସୁନା ନାୟିକର ଯୋଉ ମେନ୍ କାଠ ଅଛି ଖାଲି କିଛିଟା ଆନ୍ଧାରି ଉଡ଼ା ପୁରୁଣା ଅଛି, ଭୋଇ ଉଡ଼ା ସୁନା ନାୟିକା ସବୁ ନୂଆ ଅଛି। ତା ଉପରେ ଯୋଉଟା ଅଛି ପଟଳ ଘର, ପଟଳ ଘର ପୁରୁଣା ଅଛି, ଯେହେତୁ ପଟଳ ଘର ଖାଲି ଉପରେ ଝୁଲିକି ରହେ ତା ଉପରେ ବଜନ ପଡ଼େ ନାହିଁ। ତ ଆମର ମିଲ୍ମା ରାଣା ନିରଞ୍ଜନ ଯୋଉ ତାହିଁରେ କରନ୍ତି ରଥ, ସେ କହିବେ ସାର୍ ସେଇଟା ନ କଲେ ବି ଚାଲିବୁ, କାହିଁକି ନୂଆ ମାନେ କାଠ ଆଣିବା। ତାପରେ ଉପରେ ଅଛି ଜଜବାତି ଆଉ ଆପଣ ନୀଳଚକ୍ର ପଟା। ତ ଏଥିରେ ଜମା କାଠର ଅଭାବ ନାହିଁ ଜିଲ୍ଲାରେ ଯେହେତୁ, କିନ୍ତୁ ଯୋଉଟା ଅତ୍ୟାବଶ୍ୟକ ବୈଜ୍ଞାନିକ ଦୃଷ୍ଟିରେ ସେତିକି ଦିଆହେଇଛି, ତାର କିଛି ଅଭାବ ନାହିଁ। ଯେତେ ଚକା ଅଛି ଆଟାକ ଇଞ୍ଚର ଚକା, ଯେତେ ପଟି ଯେତେ ଆରା ପଟି ଯେତିକି ଦରକାର ଅଛି ସେଟା କିଛି ଅସୁବିଧା ନାହିଁ। ଖାଲି କିଛିଟା ପଟା କହୁଥିଲେ ନିରଞ୍ଜନ ବେହେରା କି ସାର ଆମେ ଲଗେଇବା କି, କିନ୍ତୁ ଆଜି ଆମର ସବ୍ କଲେକ୍ଟର ବି କହିଲେ କି ସାର ସେ କହୁଛି ତାର ଦରକାର ନାହିଁ ଠିକ ଠାକ ଅଛି। ତ ଯଦି ବି ସେ କାଲି କହିବେ, ଯେହେତୁ ଆମ ପାଖରେ ଆଉ ନାଶ ଅଛି, ଏ ବର୍ଷ ନାଶ ଖଣ୍ଡ ଆମ ହାତରେ ଅଧିକ ମିଳିଯାଇଛି, ତ ରଥ ନିର୍ମାଣ ବିଷୟରେ ରଥର ମେନ୍ ମହାରାଣା ନିରଞ୍ଜନ ବେହେରା ଆମ ନବବାବୁ ସବୁବେଳେ ଥାନ୍ତି, ସୁରକ୍ଷା ତାର ସେକ୍ୟୁରିଟି ତାର ଷ୍ଟ୍ରେନ୍ଥ ବିଷୟରେ ତାଙ୍କୁ କହିବା ଅନୁସାରେ ସବୁ କାଠ ଯୋଗାଇଛି। ନମ୍ବର ଏକ। ଦ୍ୱିତୀୟ ହେଲା ଜଗନ୍ନାଥ ପ୍ରକଳ୍ପ ବିଷୟରେ ମୁଁ ପ୍ରତିବର୍ଷ ଏ କଥା ଉଠେ, 23, 24, 25 5, 5, 5, 15 ହେକ୍ଟର ପ୍ଲାଣ୍ଟେସନ ହେଇଛି। ଏଇ ଯୋଉ ପ୍ଲାଣ୍ଟେସନ ହେଇଛି ଜଗନ୍ନାଥ ପୁରୀ ରଥ ପୁରୀ ପାଇଁ ଯୋଉ ପ୍ଲାଣ୍ଟେସନ ହେଇଥିଲା 2000 ସେ 2080 କାଠ ଆସିବ। ଆମର ଯୋଉ କାଠ ବର୍ତ୍ତମାନ 2023 ମାସରେ ହେଇଛି ସେଟା ପ୍ରାୟ 2090-95 ମାସରେ ଆସିବ। ତ ଆମେ ଯଦି କହିବା ସେ ରଥ ସେ ବନ ପ୍ରକଳ୍ପରେ କଣ ହେଲା, କାହିଁକି ନା ଯୋଉ ଆମକୁ ଫାଶୀ ଆସନ ଧୌରା କାଠ ଦରକାର ପଡୁଛି 5 ଫୁଟ 6 ଫୁଟ ଗୋଲେଇର, 5 ଫୁଟ 6 ଫୁଟ ଗୋଲେଇ ଆସିବା ପାଇଁ ବୈଜ୍ଞାନିକ ଦୃଷ୍ଟିରେ ମିନିମମ 80-90 ବର୍ଷ ଲାଗିଥାଏ। ତ ସେଟା ଲାଗିଛି ଆଉ ଯାହାର ଫଳ ଆମେ ପାଇବା 70-80 ବର୍ଷ ପରେ। ମୋର ଯୋଉ ମତାମତ ଥିଲା ସବୁବେଳେ କି ଆମେ ରଥ ଯାତ୍ରା ସରିଲା ପରେ ରଥ ବର୍ଷ ସାରା ବାହାରେ ରୁହେ, ପନିପରିବା ବିକିବା, ଗାଈଗୋରୁ ସେଠି ଆସି ବସିବା, ବେଳେବେଳେ କିଏ ପରିସ୍ରା ପାନ ଚୋପ ପକେଇବା, ରଥର ଗରିମା ତାର ପ୍ରତିଷ୍ଠା ମୋ ମତରେ ରହେ ନାହିଁ। ତାକୁ ଯଦି ଆମେ ଖୋଲିକି ବଡ ସେଡ଼ରେ ରଖିବା, କାଠ 3 ବର୍ଷର କାଠ 8-10 ବର୍ଷ ପରେ ବ୍ୟବହାର କରିପାରିବା, କାଠର ରଥର ବି ପ୍ରତିଷ୍ଠା ରହିବ। ତ ସେଇଟା ଯଦି ଆମେ କରିବା, କାହିଁକି ନା କାଢ଼ିକି ରଖିଲେ ତୁମ୍ବ ଖରାପ ହବ ନାହିଁ, ପାଣି ଭିତରେ ପଶିବ ନାହିଁ, ଆମେ ଏରୋପ୍ଲେନ୍ ତାକୁ ଅଏଲିଂ କରିପାରିବା, ଯେହେତୁ ସବୁ ମୁଞ୍ଜ କାଠ ଥାଏ, ମୁଞ୍ଜ କାଠ ଆପଣ ଯେତେ ମେଣ୍ଟେନ୍ କରିବେ ଲୁହା ଭଳିଆ ରହିବ। ଯେହେତୁ 70-80 ବର୍ଷ ଯେତେବେଳେ ରାଜାଙ୍କର ସମୟରେ ଥିଲା, ଯେତେବେଳେ 100-150 ବର୍ଷ ସେତେବେଳେ ଆସନ ଧୌରା ଫାଶି ସେତେ ପରିମାଣରେ ଆଭେଲେବୁଲ ଥିଲା, ଜଳବାୟୁ ପରିବର୍ତ୍ତନ ହଉ, ବିକାଶମୂଳକ କାମ ହଉ, ଫେଲିଂ ହଉ, ଯୋଉ ବି କାରଣ ହଉ, ଆଗେ ଆମେ ତାକୁ ଯଦି ବୈଜ୍ଞାନିକ ଦୃଷ୍ଟିରେ ତଥ୍ୟ ହିସାବରେ ଯଦି ଯିବା, ତାହେଲେ ଆମେ ଜଗନ୍ନାଥଙ୍କର ସୃଷ୍ଟି ତାଙ୍କ ପାଇଁ କିଛି ଗଛ କାଟିବା ବଞ୍ଚାଇ ପାରିବା। ଏଇଟା ମୋର ଗୋଟେ ଫରେଷ୍ଟ ଅଫିସର ହିସାବରେ ମୋର ମତାମତ ଅଛି, ଯୋଉକି ତଥ୍ୟ ଉପରେ ଆଧାରିତ ଅଛି। ଏ ବର୍ଷ କିଛି ଧୌରାର କିଛି କାଠ ଆମ ପାଖରେ ନଥିଲା, ବାଧ୍ୟ ହେଇକି ଜଙ୍ଗଲ ଭିତରେ ସବୁଠୁ ବଡ ଲମ୍ବା କାଠ ଥିଲା ସେଟା ଆମେ କାଟିଲୁ। ଗୋଟେ ଆଡ଼େ ଆମ ରଥ ହେଲା, ଆଧ୍ୟାତ୍ମିକ ଦୃଷ୍ଟି ଆମର ଜିନିଷ ହେଲା, କିନ୍ତୁ ଗୋଟେ ଆଡ଼େ ଏଜ୍ ଏ ଫରେଷ୍ଟ ଅଫିସର ମୁଁ ଦେଖେ ଯୋଉ ଗଛରୁ ମଞ୍ଜି ଚାରିଆଡ଼େ ପଡିଥାଏ, ମଦର ଟ୍ରି ଥାଏ, ସେ ଗଛ କାଟିକି ଆମେ ରଥ କରୁ। ତ ଜଙ୍ଗଲର ଭବିଷ୍ୟତ ଇଭନ ରଥଯାତ୍ରାର ଭବିଷ୍ୟତ ଯାହା ଉପରେ ନିର୍ଭର ଥାଏ, ତାକୁ ବି ଯଦି ଆମେ ଅତ୍ୟାବଶ୍ୟକ ଥିଲେ କାଟିବା, ତ ଆମେ ଯଦି ଡିସମେଣ୍ଟେଲ କରି ରଥ ରଖିବା ସେଡ଼ରେ ପୂଜା କରିହବ, ମେଣ୍ଟେନ କରିହବ, ଆଉ ସେମ୍ କାଠ 3 वर्ष आम यूज कर 10 वर्ष पर्यंत यूज करमिटी सामने अनुरोध रहा जब कहता बहुत मात्रा गच्छ बचे
1: बैठकर आवाहक केन्द्रझर उपजिल्लापाल तथा निर्वाही अधिकारी देवोत्तर उमाशंकर दलई कार्यसूची अनुयायी आलोचना करी चलित वर्षर कार्यक्रम संपर्क में विस्तृत सूचना देथिले। जून 29 तारीख देवस्नान पूर्णिमा, जुलाई 14 तारीख नेत्रोत्सव और नवजौवन दर्शन, जुलाई 15 तारीख उभाजात्रा और रथ आज्ञामाल विजे, जुलाई 16 तारीख दिन पवित्र श्रीगुंडीचा यात्रा, जुलाई 17 तारीख दिन श्रीगुंडीचा मंदिर को श्रीजीवमानंकर विजे, जुलाई 20 तारीख हेरा पंचमी, जुलाई 23 तारीख नवमीर संध्या दर्शन, जुलाई 24 तारीख बाहुडा यात्रा, जुलाई 25 तारीख श्रीजीवमानंकर सुनावेश, जुलाई 26 तारीख श्रीमंदिर विजे संपर्क में सूचना देवास आनुषंगिक कार्यक्रम संपर्क में विस्तृत सूचना प्रदान करिथिले। केन्द्रझर उपजिल्लापाल तथा निर्वाही अधिकारी देवोत्तर उमाशंकर दलई निज वक्तव्यरे कहिथिले
0: केन्द्रझर राष्ट्र देवता श्री श्री श्री बलदेव जी महाप्रभुंकर 2024 मसीहा रथयात्रा प्रस्तुति निमन्ते बैठक करो जो रथयात्रा एवं आनुषंगिक पर्वपर्वाणी अच्छी से विषय आलोचना करवा। प्रथम तारीख 29 जून 2026 सोमवार ज्येष्ठ शुक्ल पक्ष देवस्थान पूर्णिमा स्टार्ट प्रातः 4 घटिकार निद्रा भंग आरती और अवकाश प्रातः 4:20 लुगा लगी प्रातः 4:35 घटिका चका भिड़ा प्रातः 5 घटिका पुष्पाजलि प्रातः 5:30 समय धारी पहंडी प्रातः 8:30 समय देवस्थान मंडप कलश पूजा पूर्वाह्न 10 घटिका समय लुगा लगी मध्यान्ह 12 घटिका समय पर्वाणी धूप अपराह्न 5:30 समय दक्षिणायन अपराह्न 6 घटिका समय अणसर गृह को पहंडी प्रत्यावर्तन एवं विजय 14 जुलाई 2026 मंगलवार मंदिर में नेत्रोत्सव नवजौवन दर्शन श्रीजीव मान नवजौव दर्शन और नेत्रोत्सव 15 जुलाई 2026 बुधवार दिन उभाजात्रा और रथ आज्ञामाल विजय उभाजात्रा आसमें 16 जुलाई 2026 गुरुवार आषाढ़ शुक्ल द्वितीय गुंडीचा यात्रा 4 घटिका समय अवकाश सका 6 घटिका समय लुगा लगी सकाळ 9 घटिका समय धूप पूर्वाह्न 10 घटिका समय पुष्पाजलि पूर्वाह्न 10:30 समय धारी पहंडी अपराह्न 2:30 समय छेरा पहरा एवं रथयात्रा 17/7/2026 शुक्रवार आषाढ़ शुक्ल तृतीय श्री गुंडीचा मंदिर विजय संध्या 6 घटिकार रथरु गोटी पहंडी गुंडीचा मंडप को विजय 20 जुलाई 2026 सोमवार आषाढ़ शुक्ल षष्ठी हेरा पंचमी रात्र 8:30 समय महालक्ष्मी श्रीगुंडीचा मंदिर को विजय 23 जुलाई 2026 गुरुवार आषाढ़ शुक्ल नवमी नवमीर संध्या दर्शन 24 जुलाई 2026 शुक्रवार आषाढ़ शुक्ल दशमी बाहुआ यात्रा प्रातः 4 घटिकार अवकाश सकाळ 7 घटिकार लुगा लगी सकाळ 9 घटिकार धूप पूर्वाह्न 11 घटिका समय पुष्पाजलि पूर्वाह्न 11:30 समय धारी पहंडी अपराह्न 2:30 समय रथ टणा 25 जुलाई 2026 शनिवार आषाढ़ शुक्ल एकादशी ठाकुरों सुनावेश बड़ एकादशी मध्यान्ह 12 घटिका बेस आरंभ कर अपराह्न 3 घटिका पर्यंत बेश चलो अपराह्न 3 घटिका रात्र 10 घटिका पर्यंत सर्वसाधारण द्वारा सुनावेश दर्शन हम 26 जुलाई 2026 रविवार आषाढ़ शुक्ल द्वादशी श्रीमंदिर विजे नीलाद्री विजे श्रीजीव मान अधरपणा लगी गरुड़ शयन और रात्र 8 घटिका समय गोटी पहंडी श्रीमंदिर को विजे यार सम्यक भाव पर्वपर्वाणी बरणी एवं आस रथ निर्माण को रथ निर्माण कार्य पूजा अर्चना पूर्वक 20 एप्रिल 2026 दिन पवित्र अक्षय तृतीय आरंभ हुई 1 मई 2026 संपूर्ण भाव मरामती कार्य चालू रही अच्छी चलित बर्ष रथ को संपूर्ण भाव कार्यक्रम करने को प्रस्तुत करते आवश्यक रथकाठ केन्द्रझर वनखंड अधिकारी पूर्व जोगाई अच्छा ଯାହାକି ଗଚ୍ଛିତ ଥିବା କାଠ ସହିତ ଢେଙ୍କାନାଳ ଜିଲ୍ଲାକୁ ଚିରା ହୋଇ ରଥ କାର୍ଯ୍ୟରେ ସାମିଲ ଅଛି।

ଆଉ କିଛି କାଠରୁ ନିହାତି ଆବଶ୍ୟକ ବି ଅଛି, ଯାହା ସାର୍ଙ୍କୁ ଆମେ ଜଣେଇବି ଅଛୁ, ସାର୍ ସେଟା ଠିକ୍ ସମୟରେ ଆମକୁ ଯୋଗାଇ ଦେବେ ବୋଲି ଆଶ୍ୱାସନା ବି ଦେଇଛନ୍ତି। ଗଚ୍ଛିତ ଥିବା କାଠ ଏବଂ ନୂତନ କାଠରେ ମୁଖ୍ୟ ମହାରଣା ଶ୍ରୀଯୁକ୍ତ ନୀଳମଣି ମହାରଣାଙ୍କ ନେତୃତ୍ୱରେ କୁଶଳୀ କାରିଗର ମାନଙ୍କ ଦ୍ୱାରା ରଥ ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ଏବଂ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମାପନ କରାଯିବାର ଲକ୍ଷ୍ୟ ରଖାଯାଇଅଛି। ତତ୍ସହିତ ରଙ୍ଗ ଏବଂ ମନ୍ଦିରର ଗର୍ଭଗୃହର ରଙ୍ଗ ବ୍ୟବସ୍ଥାକୁ ସୁଚାରୁ ରୂପେ ସମାପନ କରିବା ପାଇଁ ବିଭାଗୀୟ ଅଧିକାରୀ ଶ୍ରୀ ଭୁବନେଶ୍ୱର ମହାପାତ୍ରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ କେନ୍ଦୁଝରଙ୍କୁ ରଥ ନିର୍ମାଣର ତଦାରଖ କରିବା ପାଇଁ ଅନୁରୋଧ କରାଯାଇଅଛି। ଏତଦ୍ବ୍ୟତୀତ ମୁଖ୍ୟ ମହାରଣା ଶ୍ରୀଯୁକ୍ତ ନୀଳମଣି ମହାରଣା, ଦେବତ ସୁପରଭାଇଜର ଶ୍ରୀ ପଞ୍ଚାନନ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବିଭାଗୀୟ ଅଧିକାରୀ ଶ୍ରୀ ଭୁବନେଶ୍ୱର ମହାପାତ୍ର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଜନ୍ମେଜ ଶତପଥୀଙ୍କ ଉପରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଅଛି। ରଥଯାତ୍ରା ସମୟରେ ରଥ ଉପରେ ଅନନ୍ୟ 70 ଜଣ ସେବାୟତ ରହୁଛନ୍ତି, ତେଣୁ ରଥର ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ କରିବା ନିମନ୍ତେ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ କେନ୍ଦୁଝର ତଥ୍ୟ ପ୍ରଦାନ କରିବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଶ୍ରୀ କୁଞ୍ଜ ଦେହରୀ ଭୂୟାଁ ପ୍ରିୟ ସର୍ଦ୍ଦାର ଦଳ 4 ଗୋଟି ସିଆଡି ଦୌଡ଼ି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ କାର୍ଯ୍ୟରେ ତହସିଲଦାର ବାନ୍ସପାଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାନ୍ସପାଲଙ୍କୁ ଏହି ଦୌଡ଼ିକୁ ସଂଗ୍ରହ କରି 10 ଜୁଲାଇ 2026 ସୁଦ୍ଧା ଦେବୋତ୍ତର କାର୍ଯ୍ୟାଳୟ ପୁରୁଣା ବଜାରଠାରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଗଲା। ପ୍ରତିବର୍ଷ ଭଳି ରଥଯାତ୍ରା ଓ ବାହୁଡ଼ ଯାତ୍ରା ଦିନ ରଥ ଟଣାକୁ ପରିଚାଳନା କରିବା ନିମନ୍ତେ ଶ୍ରୀ ଦେବାଶିଷ ମିଶ୍ର, ପୁରୁଣା ବଜାର ଏବଂ ଆର୍ଏନ୍ବି ଅଧିକାରୀମାନଙ୍କୁ ଅନୁରୋଧ କରାଯାଉଅଛି। ଆଗାମୀ ବର୍ଷମାନଙ୍କରେ ରଥ କାଠର ଆବଶ୍ୟକତାକୁ ଆଖି ଆଗରେ ରଖି ଶ୍ରୀ ଶ୍ରୀ ଶ୍ରୀ ବଳଦେବଜୀଉ ନାମରେ ଥିବା ବନ ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ ବନଖଣ୍ଡ ଅଧିକାରୀ କେନ୍ଦୁଝରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଗଲା। ପୂଜାର ବ୍ୟବସ୍ଥା ଚଳିତ ବର୍ଷ ନିମନ୍ତେ ବଡ଼ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରଥଯାତ୍ରା ସମ୍ପର୍କିତ ଆନୁଷଙ୍ଗିକ ପର୍ବପର୍ବାଣୀର ସମୟ ସାରଣୀ ତଥା ରଥଯାତ୍ରାର ଦୈନିକ ନୀତି ନିର୍ଘଣ୍ଟ କାର୍ଯ୍ୟସୂଚୀକୁ ଉପଯୁକ୍ତ ସମୟ ଅନୁସାରେ ସମ୍ପାଦନ କରିବା ପାଇଁ ମନ୍ଦିରର ବଡ଼ପଣ୍ଡା, ବ୍ରହ୍ମା, ରାଜପୁରୋହିତ, ସମସ୍ତ ପୂଜକ, ସମସ୍ତ ସୁଆର, ସମସ୍ତ ପାଳିଆତି, ସମସ୍ତ ଦୁଆରୀ, ସମସ୍ତ ବାଡ଼ିଆ, ମାଳାକାର, ଚିତ୍ରକାର, ଗୁଡ଼ିଆ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ସେବାୟତମାନଙ୍କୁ ଅନୁରୋଧ କରାଗଲା। ଏହି ସମସ୍ତ କାର୍ଯ୍ୟର ସମୟ ଅନୁଯାୟୀ ସମ୍ପାଦନ ନିମନ୍ତେ ତଦାରଖ କରିବା ନିମିତ୍ତ ମନ୍ଦିରର ମ୍ୟାନେଜର ଏବଂ ସୁପରଭାଇଜରଙ୍କ ସହାୟତାରେ ଶ୍ରୀ ଭୁବନେଶ୍ୱର ମହାପାତ୍ର, ବିଭାଗୀୟ ଅଧିକାରୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କେନ୍ଦୁଝରକୁ ଦାୟିତ୍ୱ ନ୍ୟସ୍ତ କରାଗଲା। ସ୍ନାନ ପୂର୍ଣ୍ଣମୀ, ନେତ୍ରୋତ୍ସବ, ରଥଯାତ୍ରା, ହେରାପଞ୍ଚମୀ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରୀ ବିଜେ ଆଦି ଦିନମାନଙ୍କରେ ଅଧିକ ଭିଡ଼ର ସମ୍ଭାବନାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଆରକ୍ଷୀ ଅଧୀକ୍ଷକ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି। ରଥ ଟଣା ସମୟରେ ପୁଲିସ କ୍ୱାର୍ଟନ ଯାନବାହନ ଗମନାଗମନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ପାସ୍ ବ୍ୟବସ୍ଥା ସମ୍ପର୍କରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ଏବଂ ଆଇନ ଶୃଙ୍ଖଳା କମିଟି ଏ ବିଷୟରେ ସବିଶେଷ ପଦକ୍ଷେପ ଗ୍ରହଣ କରିବେ। ଗତବର୍ଷ ପରି ପାର୍କିଂ ବ୍ୟବସ୍ଥା ତଥା ସୁଉଚ୍ଚ ଟାୱାର ଯାହାକି ଡାଏଟ୍ ସ୍କୁଲ ଉପରେ ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ ଆରକ୍ଷୀ ଅଧିକାରୀ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି। ତତ୍ପରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବଡ଼ଦାଣ୍ଡ ଅଞ୍ଚଳରେ ସିସିଟିଭି ସ୍ଥାପନ କରିବା ନିମିତ୍ତ କେନ୍ଦୁଝରଗଡ଼ ପୌରପାଳିକାଙ୍କୁ ଅନୁରୋଧ କରାଯାଉଅଛି। ଗତ 2023 ମସିହାଠାରୁ ପ୍ରଚଳିତ ଥିବା ମହିଳାମାନଙ୍କ ରଥ ଟାଣିବା ବ୍ୟବସ୍ଥା ଉପରେ ନିଆଯାଉଥିବା ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥାକୁ ଚଳିତ ବର୍ଷ ମଧ୍ୟ ଅଗ୍ରାଧିକାର ଦେବାକୁ ଆରକ୍ଷୀ ଅଧିକ୍ଷକ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି ଏବଂ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହିଳାଙ୍କୁ ରଥ ଟାଣିବାରେ ସୁଯୋଗ ଦେବାରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିବାରୁ ଏଥିନିମନ୍ତେ ଯୋଜନାବଦ୍ଧ ଭାବେ ଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦିଆଗଲା। ରଥଯାତ୍ରା ସମୟରେ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବା ପାଇଁ ପ୍ରତିବର୍ଷ ସ୍ଥାନୀୟ ବିଭିନ୍ନ କ୍ଲବ୍ମାନଙ୍କର କର୍ମକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରି ଆସୁଅଛନ୍ତି। ଚଳିତ ବର୍ଷ ମଧ୍ୟ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସ୍ଥାନୀୟ କ୍ଲବ୍ମାନଙ୍କର କର୍ମକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ ପରିଚାଳନା କରିବେ ବୋଲି ଅନୁରୋଧ କରାଯାଉଅଛି। ତତ୍ପରେ ରଥ ଟଣା ସମୟରେ ଉଭୟ ଭିତର ଏବଂ ବାହାର କର୍ଡନ ମାନଙ୍କରେ ନିୟୋଜିତ ଥିବା ସ୍ୱେଚ୍ଛାସେବୀମାନଙ୍କୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରାଗଲା। ଚଳିତ ବର୍ଷ ମଧ୍ୟ ନିୟୋଜିତ ହେବାକୁ ଥିବା ସ୍ୱେଚ୍ଛାସେବୀମାନଙ୍କର ସଂଖ୍ୟାକୁ ପୂର୍ବ ବର୍ଷ ନିୟୋଜିତ ସଂଖ୍ୟାରେ ସ୍ଥିର ରଖି ମହିଳା ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ। ଗତବର୍ଷ ପରି ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଟି ସାର୍ଟ କିମ୍ବା ତାଙ୍କୁ ଚିହ୍ନିତ କରିବା ପାଇଁ ବ୍ୟବସ୍ଥା କରାଯିବ। ନିୟୋଜିତ ସ୍ୱେଚ୍ଛାସେବୀମାନେ ଶୃଙ୍ଖଳିତ ରଥ ଟଣାରେ ସହାୟତା କରିବା ସହିତ ଭକ୍ତମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ସହାୟତା କରିବେ। ସ୍ୱାସ୍ଥ୍ୟ ଏବଂ ପରିମଳ ସେବା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଦିନ ବଡ଼ଦାଣ୍ଡରେ ଏକ ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ରହିତ ସହିତ
ଆବଶ୍ୟକୀୟ ଡାକ୍ତର କର୍ମଚାରୀ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଗଲା। ଏ ସମ୍ପର୍କରେ ସେ ଗୃହକୁ ଅବଗତ କରିବେ। ସେହିପରି ନିର୍ବାହୀ ଅଧିକାରୀ କେନ୍ଦୁଝର ପୌରପାଳିକା ବଡ଼ଦାଣ୍ଡ ଓ ଆଖପାଖ ଅଞ୍ଚଳରେ ଥିବା ଡ୍ରେନ୍ ମଇଳା ଆଖିର ସଫା କରି ବ୍ଲିଚିଂ ପାଉଡର ଓ ଫିନାଇଲ୍ ସିଞ୍ଚନର ବ୍ୟବସ୍ଥା କରିବେ। ରଥ ପ୍ରଣାଳୀ ବ୍ୟାଘତ ନ ଘଟିବା ନିମନ୍ତେ ବଡ଼ଦାଣ୍ଡରେ ସମାଗମ ଥିବା ଜବରଦଖଲ ଅଳିଆ ଗଦା ଉଠା ଦୋକାନୀ ଓ ସର୍ବୋପରି ବୁଲା ଗାଈ ଗୋରୁ ମୁକ୍ତ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଅଛି। ଏହା ବ୍ୟତୀତ ନିର୍ବାହୀ ଯନ୍ତ୍ରୀ ଗ୍ରାମ ପରିମଳ କେନ୍ଦୁଝରଙ୍କୁ ଅନୁରୋଧ କରାଯାଉଅଛି କି ଆବଶ୍ୟକ ସ୍ଥଳେ ଅସ୍ଥାୟୀ ପାଇଖାନାର ବ୍ୟବସ୍ଥା ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଓ ତାର ଆଖପାଖ ଅଞ୍ଚଳରେ କରିବେ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ ଏଇଠି ରଖୁଛୁ, ନମସ୍କାର।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ରାତି 8ଟା। ଏଥର ଶୁଣନ୍ତୁ ଦେଶଭକ୍ତି ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ଆକାଶବାଣୀର କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀ। ଗୀତ ରଚନା ରାଧାମୋହନ ଗଡ଼ନାୟକ।

0: ପ୍ରାଣୀ ପାଳକମାନେ ଧ୍ୟାନ ଦିଅନ୍ତୁ। ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ।
1: ଗୃହପାଳିତ ପ୍ରାଣୀଙ୍କୁ ଦିନ 11ଟାରୁ ଅପରାହ୍ନ 4ଟା ମଧ୍ୟରେ ଟାଣ ଖରାରେ ନ ଛାଡି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
1: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
0: ଗାଈ ଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
1: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
0: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
0: ପରାମର୍ଶ ପାଇଁ 7205598125 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣୁଥିଲେ ଦେଶଭକ୍ତି ଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ରାତି 8:15। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଆଜିର ଅତିଥି। ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ, ଉପସ୍ଥାପନାରେ ସତ୍ୟଜିତ ସାମନ୍ତରାୟ।

0: ଶ୍ରୋତାବନ୍ଧୁ ନମସ୍କାର। ଆକାଶବାଣୀ ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାରେ କେତେ ଭୂମିକା ଗ୍ରହଣ କରିଛି, ଲୋକଙ୍କୁ ସୁସ୍ଥ ସବଳ ରଖିବାରେ କେତେ ଭୂମିକା ଗ୍ରହଣ କରିଛି, ସେ ବିଷୟରେ ଆଜି ଆମ କାର୍ଯ୍ୟକ୍ରମରେ ରହିଛି ଗୋଟିଏ ଆଲୋଚନା। ଆମ ସହ ଅଛନ୍ତି ମୁକୁନା ହାଇସ୍କୁଲର ପ୍ରଧାନ ଶିକ୍ଷିକା ଜୟନ୍ତୀ ଥାଟୋଇ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
1: ନମସ୍କାର। ଆକାଶବାଣୀ ଆମର ଛୋଟବେଳୁ ଆମ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମେ ଯେତେବେଳେ ମନେ ପଡ଼ୁଛି, ଯେତେବେଳେ ଆମେ ଛୋଟ ଥିଲୁ, ଘରମାନଙ୍କରେ ଯେତେବେଳେ କୌଣସି ବାହାର ଖବର ବା କୌଣସି ଜିନିଷ ଜାଣିବା ପାଇଁ ଇଚ୍ଛା ହୁଏ, ସେତେବେଳେ ଗୋଟେ ମାତ୍ର ମାଧ୍ୟମ ଥିଲା, ଇଏ ହେଉଛି ଆମର ରେଡ଼ିଓ। ଏବଂ ଘରମାନଙ୍କରେ ଯଦି ରେଡ଼ିଓଟି କେତେବେଳେ ଟିକେ ଖରାପ ହୋଇଯାଏ, ଆମମାନଙ୍କର ମୁଣ୍ଡ ବି ଖରାପ ହୋଇଯାଏ। ଏବଂ ସଙ୍ଗେ ସଙ୍ଗେ ଆମେ ରେଡ଼ିଓଟି କେମିତି ମା ବାପାଙ୍କ ପାଖରେ ଅଳି କରୁ ଯେ ରେଡ଼ିଓଟି କେମିତି ଶୀଘ୍ର ସଜଡ଼ା ହେବ, କାହିଁକି ସଜଡ଼ା ହେଇନି, ଏତେ ଡେରି କ'ଣ ପାଇଁ ହେଲାଣି, କେବେ ରେଡ଼ିଓଟି ସଜଡ଼ା ହେବ, ଏବଂ ଆମେ କେବେ ପୁଣି ରେଡ଼ିଓରୁ ସବୁ ବିଭିନ୍ନ କାର୍ଯ୍ୟକ୍ରମ ଶୁଣିବୁ। ଏବଂ ଛୋଟବେଳୁ ମୁଖ୍ୟତଃ ଆମେ ଯେତେବେଳେ ଉଠି ପଡ଼ୁ ସକାଳୁ, ମନେ ପଡ଼େ ଗୋଟେ ଟୁଙ୍ଗ ଟୁଙ୍ଗ ବାଜା ହେଇକି ଶିଶୁ ସଂସାର ଗୋଟେ ଆସେ, ଏବଂ ତାପରେ ପୁଣି ସମ୍ବାଦ ପରିବେଷଣ ହୁଏ, ତାକୁ ମଧ୍ୟ ଶୁଣୁ। ତାପରେ ସବୁଠୁ ବଡ଼ ଆକର୍ଷଣ ଥାଏ ଗୀତିନାଟ୍ୟ, ଯୋଉ ଥାଏ
0: ଗୀତିନାଟ୍ୟ
1: ଦୁର୍ଗାପୂଜା ସମୟରେ ଦୁର୍ଗାଙ୍କର ସ୍ତ୍ରୋତ ମହିଷାସୁର ବଧ କେମିତି ହେଲା, ସିଏ ଯୋଉ ଗୀତିନାଟ୍ୟ ସିଏ ପୁରା ଶରୀରରେ ଗୋଟେ ଶିହରଣ ସୃଷ୍ଟି କରେ। ମହିଷାସୁର ଯେତେବେଳେ ବାହାରିବ, ସିଏ ଯୋଉ ବାଜା, ତା ସହିତ

0: ବଡ଼ ପରଦାରେ ଦେଖୁଛନ୍ତି, ତାକୁ ଦେଖୁଥିଲେ ସିଏ ଅଧିକ ଆକର୍ଷଣୀୟ ଲାଗୁଥିଲା ନା ଆମେ ଯେଉଁ ଶୁଣୁଥିଲେ ଆକାଶବାଣୀର ଯେଉଁ ରେଡିଓରୁ, ଇଏ ବେଶୀ ଭଲ ଲାଗୁଥିଲା।
1: ଯାହା ମୋର ଛୋଟବେଳର ମନେ ଅଛି, ଯେତେବେଳେ ଆମେ ଆକାଶବାଣୀରୁ ଶୁଣୁ, ଲାଗେ କି ନାଇଁ ପ୍ରକୃତରେ ଦୁର୍ଗାଙ୍କ ପାଖରୁ ହିଁ ଆମେ ଶୁଣୁଛୁ। ଯୋଉ ସ୍ତ୍ରୋତ ପଢା ହୁଏ, ଯୋଉ ବାଜା ସହିତ ଯୋଉ ଇଏ ଥାଏ, ସତେ ଯେମିତି ଦେବୀ ଦେବତାଙ୍କର ଅବତରଣ ହେଇଛି। କିନ୍ତୁ ଦୂରଦର୍ଶନରେ ଦେଖିଲେ ଆମକୁ ଲାଗୁଛି ଯେ ନାଇଁ, ଇଏ ଜଣେ ଦୁର୍ଗାଙ୍କର ରୂପରେ ଆସିକି ମଣିଷ ଜଣେ ଆକ୍ଟିଂ କରୁଛି, କିନ୍ତୁ ସେଠି ଲାଗେ ନାଇଁ ସାକ୍ଷାତ ଦୁର୍ଗା ଯେମିତି ଅବତରଣ କରିଛନ୍ତି, ମହିଷାସୁର ସାମ୍ନାରେ ଅଛି
0: ଏବଂ ଲାଗୁଛି ଆମେ ଯେମିତି ମହିଷାସୁରକୁ
1: ବଧ କରୁଛୁ, ପୁରା ଯେମିତି ଦେବୀ ଦେବତାଙ୍କର ସାକ୍ଷାତ ଅବତରଣ ହେଲା ଭଳିଆ ଲାଗେ, ଏବଂ ସେ ପରିବେଶ ବି ଅଲଗା ହେଇଯାଏ। ତେଣୁ ମତେ ମୋର ଛୋଟବେଳର ଏବଂ ଏବେକାର ଟିଭି ଇଏ ଦେଖିଲେ ମନେ ପଡୁଛି, ସେଇ ସମୟଟା ବୋଧେ ବେଶୀ ଭଲ ଥିଲା, ଆମକୁ ବେଶୀ ଆକର୍ଷଣ ଲାଗୁଥିଲା ସେଇ ସମୟଟା, ଏବଂ ତାର ପ୍ରଭାବ ଏବଂ ତାର ପରିବେଶ ଅଲଗା ପ୍ରକାର ହଉଥିଲା। ଘର ମାନଙ୍କରେ ଆମେ 6 ଜଣ ଭାଇ ଭଉଣୀ ଥିଲୁ, ସମସ୍ତେ ଯାକ କାନ ପାରିକି ଶୁଣୁଥିବୁ ଗୋଟେ ରେଡିଓରୁ। ତେଣୁ ସେତେବେଳର ପରିବେଶ ଏବଂ ସେତେବେଳର ରେଡିଓ ସିଏ ବେଶୀ ବହୁତ ପ୍ରଭାବ ବିସ୍ତାରୀ ଥିଲା,
0: ପକଉଥିଲା ମଧ୍ୟ ମନ ଭିତରେ।
1: ଏବେ କଣ ହଉଛି ନା, ଯଦି ଆମେ ମୋବାଇଲଟେ ଦେଖୁଛେ ବା ଟିଭିଟେ ଦେଖୁଛେ, ଜଣେ ବସିକି ଦେଖୁଛି ବା 2 ଜଣ ବସିକି ଦେଖୁଛନ୍ତି, ଅନ୍ୟମାନେ ତାଙ୍କର ତାଙ୍କ କାମରେ ରହିଛନ୍ତି, ବା କିଏ ଜଣେ ରିଲ୍ସ ଦେଖିଲା ବେଳକୁ ଆଉ ଜଣେ ଆଉ କଣ ଦେଖୁଛି ମୋବାଇଲରେ। କିନ୍ତୁ ସେଇ ସମୟରେ ଯେତେବେଳେ ରେଡିଓଟାର ଗୀତିନାଟ୍ୟ ବାଜିବ, ମାନେ ସବୁଯାକ ଭାଇ ଭଉଣୀ ଏକାଠି ହେଇଯାଉ, ଆରେ ଦୁର୍ଗାଙ୍କର ପୂଜା ହେଲାଣି ଆମେ ଶୁଣିବା। ତେଣୁ ଏଇ ପ୍ରକାର ପରିବେଶ ସେତେବେଳେ ସୃଷ୍ଟି ହେଉଥିଲା, ପୁରା ଆଧ୍ୟାତ୍ମିକ ପରିବେଶ ଘର ଭିତରେ ସୃଷ୍ଟି ହେଇଯାଉଥିଲା। ସେଟା ଗୋଟେ ଜନ୍ମାଷ୍ଟମୀ ସମୟରେ କୃଷ୍ଣ ଜନ୍ମ ରାତି 12ଟାରେ ଦେବ ସେ ଗୀତିନାଟ୍ୟଟା, ଆମେ ସେ ରାତି 12ଟା
0: ଯାଏ 12ଟା ପର୍ଯ୍ୟନ୍ତ
1: ଜଗିକି ରହୁଥିଲୁ, କୃଷ୍ଣ ଜନ୍ମ ହେବେ, ଓ ତାପରେ ହଁ କୃଷ୍ଣ ଜନ୍ମ ହେଇଗଲେ, ବାସ କୃଷ୍ଣ ଜନ୍ମ ହେଇଗଲେ, ବର୍ତ୍ତମାନ ଜନ୍ମାଷ୍ଟମୀ ହେଇଗଲା, ତାପରେ ଯାଇକି ଆମେ ଶୋଉଥିଲୁ। ସବୁ ଭାଇ ଭଉଣୀ ପୁଣି ଜଗିକି ଶୁଣୁଥିବୁ, ପୁରା କାନ ଡେରିକି ବସିଥିବୁ ରେଡିଓଟା, ସେଇ ରେଡିଓ ଗୋଟେ ଥିଲା ବଡ ରେଡିଓଟେ, ସେଇଥିରୁ ଆମେ ବସିକି ସବୁ
0: ବ୍ୟାଟେରୀ
1: ଲଗାଯାଉଥିଲା। ବ୍ୟାଟେରୀ ସରିବା ଆଗରୁ, ବ୍ୟାଟେରୀ ଅଛି ନା ନାଇଁ, ଗୀତିନାଟ୍ୟ ଯଦି ଅଛି, କୌଣସି ଜନ୍ମାଷ୍ଟମୀ ଅଛି ବା ଦୁର୍ଗା ପୂଜା ଅଛି,
0: ଗଣେଶ ପୂଜା ଅଛି,
1: ଆଉ ଗୋଟେ ହଉଛି ତପୋଇ।
0: ତପୋଇ, ଆଚ୍ଛା,
1: ତପୋଇ ଯେତେବେଳେ ଯୋଉ ଭାଦ୍ର ମାସରେ ପୂଜା ହୁଏ, ଯୋଉ ଖୁଦୁରୁକୁଣୀ ଓଷା ଯେତେବେଳେ ହବ, ତେଣୁ ସିଏ ଯୋଉ 5ଟା ରବିବାରେ, ସେ 5ଟା ରବିବାରେ ନିହାତି ରେଡିଓ ହେଇକି ବ୍ୟାଟେରୀ ଠିକ ହେବାର ଦରକାର, ରବିବାର ଖରାବେଳେ।
0: ତେଣୁ ସବୁ କାମ ସାରି, ଖିଆ ପିଆ ସାରି, ତାକୁ ଶୁଣିବା ପାଇଁ
1: ବସାଯାଇଥିବ। ସେ ରାତିର ନାଟକ ମଧ୍ୟ ଆମେ, ସେଟା ତ ଜଣେ ପୁଣି ଆମ ଭିତରୁ ଭାଇ ଭଉଣୀଙ୍କ ଭିତରୁ ଜଣେ ସେଥିପାଇଁ ଆଲର୍ଟ ହେଇଥିବ ଯେ ଆଜି ପ୍ରୋଗ୍ରାମଟା କଣ ଅଛି, କେତେବେଳେ ଗୀତିନାଟ୍ୟ ଅଛି, ତୁ ଶୁଣିକି ମନେ ରଖିଥିବୁ, ସେତିକିବେଳେ ରେଡିଓ ବାଜିବ। ତେଣୁ ଏଇ ପ୍ରକାର ବହୁତ ମନୋରଞ୍ଜନ ଏବଂ ସୁନ୍ଦର ଗଠନାତ୍ମକ, ଯୋଉଟା ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରୁଥିଲା, ଆମ ଭିତରେ ସଚେତନତା ଜାଗ୍ରତ କରୁଥିଲା, ଆମକୁ ଉତ୍ତମ ଚରିତ୍ର ନିର୍ମାଣରେ ସାହାଯ୍ୟ କରୁଥିଲା, ବହୁତ ପ୍ରକାର ମାନେ ମନୋରଞ୍ଜନ ସହ ଏଗୁଡ଼ାକ ମଧ୍ୟ ଆମକୁ ସାହାଯ୍ୟ କରୁଥିଲା।
0: ଏଇଠି ଯୋଉ କଥାଟା କହିଲେ, ଚରିତ୍ର ଗଠନରେ ଆଧ୍ୟାତ୍ମିକତାର ଆବଶ୍ୟକତା କଣ ରହିଛି?
1: ଦେଖନ୍ତୁ, ଆମେ ଯେମିତି କହନ୍ତି ଆଗରୁ ଯେ ହ୍ୱେନ୍ ମନି ଇଜ୍ ଲଷ୍ଟ ସମଥିଙ୍ଗ ଇଜ୍ ଲଷ୍ଟ, ତେଣୁ ଯେତେବେଳେ ଆମେ କହନ୍ତି ଯେ କ୍ୟାରେକ୍ଟର ବା ଚରିତ୍ର ଯେତେବେଳେ ଚାଲିଗଲା, ମଣିଷର ସବୁ ଚାଲିଗଲା। ତେଣୁ ଚରିତ୍ର ଆକ୍ଚୁଆଲି କ'ଣ ନା, ଚରିତ୍ର ହେଉଛି, ଆମେ ଯଦି ଗୋଟେ ମଣିଷକୁ ଦେଖିବା ତାହେଲେ ତାର ବାହାରଟା ହେଉଛି ଚିତ୍ର, କିନ୍ତୁ ତା ଭିତର ଯେଉଁଟା ରହିଛି ଚୈତନ୍ୟ, ସେଇଟା ହେଉଛି ତାର ଚରିତ୍ର। ତେଣୁ ତାର କେମିତି ଜାଗୃତି ହେବ, ବା ଚୈତନ୍ୟର ଆମ ଭିତରେ ଯେଉଁ ଆଧ୍ୟାତ୍ମିକ ଚେତନା ଅଛି, ତାକୁ ଆମେ କେମିତି ଜାଗୃତ କରିବା, ଯେଉଁଟାକି ପ୍ରକୃତ ଗୋଟେ ମଣିଷ ମଣିଷ ହିସାବରେ ସମାଜରେ ରହିପାରିବ। ଏବଂ ଆଜିକାଲି ଯେଉଁ ବିଭିନ୍ନ ଦୁଃଖ ଅଶାନ୍ତି ଭିତରେ ମଣିଷ ବର୍ତ୍ତମାନ କାଳ କାଟୁଛି ବା ସମୟ ତାର ଯାଉଛି, ଆଉ ଆପଣମାନେ ଦେଖୁଥିବେ ବର୍ତ୍ତମାନ ସୁଇସାଇଡ଼ କେସ୍, ଫ୍ୟାମିଲି ଯେଉଁ ଭାଗ ଭାଗ ହେଇଯାଉଛି, ବର୍ତ୍ତମାନ ସମୟରେ ତ ଜଏଣ୍ଟ ଫ୍ୟାମିଲି ନାହିଁ କହିଲେ ଚଳେ, କିନ୍ତୁ ଗୋଟେ ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟ ଏକାଠି ରହିବା କଷ୍ଟ ହେଇଯାଉଛି। ତେଣୁ ଇଏ ହେଉଛି ଆମର ପ୍ରକୃତରେ ଯେଉଁ ଭିତରର ଆଧ୍ୟାତ୍ମିକ ଚେତନା, କାରଣ ପରିବାର କେବଳ ପଇସା ବା ସମ୍ପର୍କରେ ତିଷ୍ଠି ରହେନି, ସେ ସମ୍ପର୍କଟା ଆକ୍ଚୁଆଲି କାହା ଉପରେ ନା ଗୋଟେ ଶକ୍ତି ବା ଏନର୍ଜି ଉପରେ ତିଷ୍ଠି ରହେ। ଯେଉଁ ଲୋକର ଯେତିକି ଭିତରେ ଆଧ୍ୟାତ୍ମିକ ଶକ୍ତି ରହିବ, ତା ଭିତରେ ସେତିକି ସହନଶୀଳତାର ଶକ୍ତି ରହିବ, ଅନ୍ୟମାନଙ୍କୁ ସହଜରେ ଗ୍ରହଣ କରିବାର ଶକ୍ତି ରହିବ, ଅନ୍ୟମାନଙ୍କୁ ବୁଝିବା ପାଇଁ ତା ଭିତରେ ଶକ୍ତି ରହିବ, ଅନ୍ୟମାନଙ୍କର ହାତ ଧରିକି ଭୁଲ ବାଟରୁ ଠିକ୍ ବା ରାସ୍ତାକୁ ଆଣିବା ପାଇଁ ମଧ୍ୟ ତା ଭିତରେ ଶକ୍ତି ରହିବ। ତେଣୁ ସେଇ ଯେଉଁ ଏନର୍ଜି ବା ଯେଉଁ ଶକ୍ତି ଆମ ପାଇଁ ଦରକାର, ବର୍ତ୍ତମାନ କେବଳ ଗୋଟେ ପରିବାର ବା ଗୋଟେ ଲୋକ ପାଇଁ ନୁହେଁ, ସମାଜ ପାଇଁ, ସମଗ୍ର ବିଶ୍ୱ ପାଇଁ ଯେଉଁ ଜିନିଷ ଦରକାର, ସେ ହେଉଛି ଆଧ୍ୟାତ୍ମିକ ଶକ୍ତି। ଏବଂ ସେଟା ଯେତେବେଳେ ମଣିଷର ଚେତନାର ଜାଗୃତି ଘଟିବ, ସେଥିରେ ଆଧ୍ୟାତ୍ମିକ ଶକ୍ତିର ପ୍ରବେଶ ହେବ, ସେତେବେଳେ ସେ ପ୍ରକୃତରେ ଗୋଟେ ଚୈତନ୍ୟ ଦେବୀ ଦେବତା ଭଳିଆ କାମ କରିବ, ଆମେ ଯେଉଁ କହୁଛେ ଦୈବୀ ଶକ୍ତି।

0: ଯେତେବେଳେ ମଣିଷ ଗୋଟେ ମାନବତ୍ୱ ପ୍ରକୃତରେ ଲାଭ କଲା ପରେ ଯାଇକି ଦେବତ୍ୱ ଲାଭ କରିବ, ଏବଂ ତା ପାଇଁ ଆଧ୍ୟାତ୍ମିକ ଶକ୍ତିର ନିହାତି ଆବଶ୍ୟକତା ଅଛି।
1: ଦେଖନ୍ତୁ, ଆଗରୁ ଆମର ପରିବାର ଥିଲା, ଆପଣ ଯେମିତି କହୁଥିଲେ, ଆମେ 6 ଭାଇ ଭଉଣୀ, ବାପା ମା ସମସ୍ତେ ଆମେ ଏକା ସାଙ୍ଗରେ ବସୁଥିଲୁ ନାଟକ ଶୁଣିବା ପାଇଁ, ଖାଇବା ପାଇଁ ବି ଏକା ସାଙ୍ଗରେ ବସୁଥିଲେ, ସମ୍ପର୍କ ବି ଗୋଟେ ସୂତ୍ରରେ ବନ୍ଧା ହେଲା ଭଳିଆ ଥିଲା, ଜେଜାପା ଜେଜେମା ବି ଆପଣଙ୍କ ପାଖରେ ଥିଲେ, କକା ଖୁଡ଼ି ଏମାନେ ବି ଆପଣଙ୍କ ଘର ପାଖରେ ସବୁବେଳେ ରହୁଥିଲେ
0: ସବୁବେଳେ ଗେଷ୍ଟ, ସବୁବେଳେ
1: ରହୁଥିଲେ।
0: ଘର ଭିତରେ
1: ଆଜି ଯେଉଁ ଯୁଗ ହେଲାଣି, ଆମ ଭିତରେ ଜଣେ ଆଉ ଜଣକୁ ଯେଉଁ ଭଲ ପାଇବା, ଏ ଭଲ ପାଇବାଟା କାହିଁକି କେଜାଣି ଟିକେ ଦୂରେଇ ଯାଇଛି, ସମାଜରେ ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଇଛି?
0: ମୁଖ୍ୟତଃ ବର୍ତ୍ତମାନ ଲୋକ ଭାବିଛନ୍ତି ବୋଧେ ସବୁଯାକ ସୁଖ ସମୃଦ୍ଧି ଆମକୁ ଯାହା ମିଳିବ କେବଳ ପଇସାରୁ ମିଳିବ ଏବଂ ସମ୍ପତ୍ତିରୁ ମିଳିବ। ବହୁତ ଜାଗାରେ ଦେଖିବେ ଦୁଇଟା କାରଣରୁ ଆମର ପରିବାର ଭିତରେ ଭାଗ ଭାଗ ହେଉଛି, ଗୋଟେ ହେଉଛି ସମ୍ପତ୍ତି ପାଇଁ ବା ପଇସା ପାଇଁ, ଆଉ ଗୋଟେ ହେଉଛି ମୂଳ କାରଣ ଯଦି ଦେଖିବା ଆମର ହେଉଛି ଆଶା, ଏକ୍ସପେକ୍ଟେସନ।
1: ଆଚ୍ଛା,
0: ଯେ ଜଣେ ଜଣଙ୍କ ପାଖରୁ ସବୁବେଳେ ଆଶା କରୁଛି କଣ ନା,
1: ମତେ
0: ପାଇବାର ଇଚ୍ଛା ଯେ ମତେ ସମସ୍ତେ ଦିଅନ୍ତୁ, ସେଟା ସ୍ଥୂଳ ହେଇପାରେ ସୂକ୍ଷ୍ମ ହେଇପାରେ, କିନ୍ତୁ ମୁଁ କାହାକୁ କଣ ଦେବି ସେ ବିଷୟରେ ଲୋକ ସଚେତନତା।
1: ଏଇ ଯୋଉ ସ୍ଥୂଳ ଆଉ ସୂକ୍ଷ୍ମ କହିଲେ, ଏକୁ ଟିକେ ବିସ୍ତୃତ ହବ।
0: ଦେଖନ୍ତୁ, ସ୍ଥୂଳ କହିଲେ ଆମେ ସାଧାରଣତଃ ଶରୀର ପାଇଁ ନିହାତି ଯାହା ଆବଶ୍ୟକ ସେ ଜିନିଷ ଗୁଡାକ ତ ନିହାତି ଆୟୋଜନ କରିବା, ଯେମିତି ଆମର
1: ଖାଦ୍ୟ ପାନୀୟ ମୌଳିକ ଆବଶ୍ୟକତା,
0: ଗୋଟେ ଜାଗାରେ ରହିବା, ବସ୍ତ୍ର ଖଣ୍ଡେ ପିନ୍ଧିବା ପାଇଁ,
1: ମନ୍ଦିରକୁ ଯିବା,
0: ଏଥିପାଇଁ ଯୋଉ ନିହାତି ଆବଶ୍ୟକତା ତାକୁ ପାଇଁ ଆମକୁ ଆରେଞ୍ଜମେଣ୍ଟ କରିବାକୁ ପଡିବ, ବ୍ୟବସ୍ଥା କରିବାକୁ ପଡିବ, କର୍ମ ବି ସେଥିପାଇଁ କରିବାକୁ ପଡିବ। କିନ୍ତୁ ଯୋଉ ସୂକ୍ଷ୍ମ ଯୋଉ ଜିନିଷ କହିଲି, ଯୋଉ ଜିନିଷ ଆମେ ଦେଖିପାରୁନେ, ମୁଁ ଯୋଉ ଜିନିଷ ସ୍ଥୂଳରେ କହିଲି ସେଗୁଡ଼ାକ ହେଉଛି ସ୍ଥୂଳ ଆବଶ୍ୟକତା, ନିହାତି ଆମ ଦୈନନ୍ଦିନ ଜୀବନ ପାଇଁ ବଞ୍ଚି ରହିବା ପାଇଁ ଆବଶ୍ୟକତା ଅଛି। କିନ୍ତୁ ସୂକ୍ଷ୍ମର ଯୋଉ ଆବଶ୍ୟକତା ସିଏ ବି ବଞ୍ଚି ରହିବା ପାଇଁ ଆବଶ୍ୟକ,
1: କ'ଣ ସେଇ ଜିନିଷ?
0: ଏବଂ ସେଇ ସୂକ୍ଷ୍ମ ହେଉଛି ଆମର ଯୋଉଟା କହନ୍ତି ଆନନ୍ଦ, ପ୍ରେମ, ପବିତ୍ରତା,
1: ଖୁସି।
0: ତେଣୁ ଏଇ ଯୋଉ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ପବିତ୍ରତା ଏଗୁଡ଼ା ହେଉଛି ସୂକ୍ଷ୍ମ ଜିନିଷ।
1: ତେବେ ଏଇ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ଏଇ ଯୋଉ ଜିନିଷ ସବୁ କହିଲେ, ଏକୁ ତ କେହି ଚାହିଁଲେ ଆଣିପାରିବନି, କିଣିପାରିବନି, ବଜାରରେ ମିଳିବନି, ତାକୁ ଆମେ ପାଇବା କେମିତି, ଯାହାର ଆବଶ୍ୟକତା ଆଜିକା ସମାଜରେ ବହୁତ ଅଧିକ ରହିଛି?
0: ଦେଖନ୍ତୁ, ସାଧାରଣ ଗୋଟେ ଜିନିଷ ଯେ ଘରେ ବାପା ମା ଅଛନ୍ତି, ଛୁଆଟି କହିଲା ଯେ ମୋର ଗୋଟେ ଖେଳନା ଦରକାର, ଛୁଆଟିକୁ କିଣିକି ଆଣିକି ଦେବେ, ମୋର ଗୋଟେ ସାଇକେଲ ଦରକାର ତାକୁ କିଣିକି ଆଣିକି ଦେବେ, ସେ କହିବ ବର୍ତ୍ତମାନ ମୋର ଗୋଟେ ମୋତେ ବହୁତ ଆନନ୍ଦ ଦରକାର, ତାକୁ କେଉଁଠୁ ଆଣିକି ଦେବେ?
1: ଦେଇପାରିବେନି।
0: ତେଣୁ ତାଙ୍କ ଭିତରେ ଯଦି ସିଏ ସୂକ୍ଷ୍ମ ଜିନିଷ ଥିବ ତାହେଲେ ସେ ଛୁଆଟିକୁ ଦେଇପାରିବେ, ଇଏ ହେଉଛି ସୂକ୍ଷ୍ମର ଜିନିଷ। ତେଣୁ ଯାହା ପାଖରେ ଏଇଟା, ଯେମିତି ଜଣେ ଭିକାରୀ ପାଖରେ ପଇସା ନଥିଲେ ଆପଣ ତାକୁ ମାଗିଲେ ସେ ଜିନିଷ ମିଳିବନି, ସେମିତି ଜଣଙ୍କ ପାଖରେ ଆନନ୍ଦ ନାହିଁ, ଜଣଙ୍କ ପାଖରେ ପ୍ରେମ ନାହିଁ, ତା ପାଖରେ ପବିତ୍ରତା ନାହିଁ, ତାକୁ ସେ ଜିନିଷ ମାଗିଲେ ସେ ଦେଇପାରିବନି। ତେଣୁ ସେଇ ଜିନିଷ ପାଇବା ପାଇଁ ଆଗ ପ୍ରତ୍ୟେକ ପରିବାରରେ ଯେଉଁମାନେ ଆମର ରହିଛନ୍ତି ସଚେତନ ଯେଉଁମାନେ ବ୍ୟକ୍ତି, ସେମାନେ ଆଗ ଏଇ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ପବିତ୍ରତା ଆକୁ ପାଇବା ପାଇଁ ଯେଉଁ ଚେଷ୍ଟା କରିବା ଦରକାର, ସେଇଟା ହିଁ କେବଳ ଆମର ଆଧ୍ୟାତ୍ମିକ ଜ୍ଞାନ ଏବଂ ରାଜଯୋଗରୁ ହିଁ ମିଳିବ ବା ଯୋଗ ମାଧ୍ୟମରେ ମିଳିବ। ତେଣୁ ଆମେ ଭଗବାନଙ୍କ ପାଖରୁ ଏ ଜିନିଷ ପାଇବା,
1: ମନଟାକୁ ଭଗବାନଙ୍କ ପାଖରେ ଆମେ ସମର୍ପଣ କରିଦେବା।
0: ତେଣୁ ଯୋଉ ଭଗବାନଙ୍କ ପାଖରେ ଯୋଉ ସମର୍ପଣ କରିବା ବା ଆମର ମନକୁ ଭଗବାନଙ୍କ ସହିତ ଯୋଡ଼ିବା, ତାକୁ କୁହା ହେଉଛି ପ୍ରକୃତରେ ଯୋଗ।
1: ଏଇଠି ଯୋଉ କଥା କହିଲେ ଯୋଡ଼ିବା, ଯୋଡ଼ିବାର ଅର୍ଥ କ'ଣ? ଆମେ କେମିତି ଯୋଡ଼ିବା? ଇଏ ତ ଗୋଟେ ସୂତା ହେଇନି ଯେ ଆମେ ତାକୁ ବାନ୍ଧିଦେବା, ତ ଜଣଙ୍କ ଚିନ୍ତାଧାରା ଆଉ ଜଣଙ୍କ ଚିନ୍ତାଧାରା ସାଙ୍ଗରେ ମିଶିବ, ଭଗବାନଙ୍କ ସହିତ ଆମେ ଯୋଡ଼ି ହେଇକି ରହିବା। ଆମେ ଶୁଣିଛନ୍ତି ଯେ ମୁନି ଋଷିମାନେ ତପସ୍ୟା କରନ୍ତି ଏବଂ ଭଗବାନ ଆସିକି ସ୍ୱୟଂ ତାଙ୍କ ଆଗରେ ପହଞ୍ଚିଯାଆନ୍ତି, ଏସବୁ କ'ଣ ପ୍ରକୃତରେ ସତ ନା ଏହା ଏକ କାଳ୍ପନିକ କଥା?
0: ଦେଖନ୍ତୁ, ଆମେ ଆଗ ପ୍ରଥମେ ଜାଣିବା ଯେ ଯୋଗ ଆମେ ଯୋଉ କହିଲେ, ବର୍ତ୍ତମାନ ସମାଜରେ ଯୋଗ କହିଲେ ଦୁଇ ପ୍ରକାର ଯୋଗ ଆକ୍ଚୁଆଲି ବୁଝାହଉଛି। ଗୋଟେ ହେଉଛି ଶାରୀରିକ ଯୋଗ, ଶାରୀରିକ ଯୋଗ ମାଧ୍ୟମରେ ଆମେ ଶରୀରକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରୁଛେ, ବିଭିନ୍ନ ପ୍ରକାର ଯୋଗ, ପ୍ରାଣାୟମ କରୁଛେ, ଏକ୍ସରସାଇଜ କରୁଛେ, ତେଣୁ ଇଏ ହେଉଛି ଆମର ଶାରୀରିକ କ୍ଷେତ୍ରରେ ଆମେ ସୁସ୍ଥ ରହିବା, ଏବଂ ପ୍ରାଣାୟମ ମାଧ୍ୟମରେ ମଧ୍ୟ ଆମେ ନିଶ୍ୱାସ ପ୍ରଶ୍ୱାସ ଉପରେ କିଛି ପରିମାଣରେ ଏକ୍ସରସାଇଜ୍ କରୁଛେ, ଯାହାର ଇମ୍ପାକ୍ଟ ବି କିଛି ପରିମାଣରେ ଆମର ମସ୍ତିଷ୍କ ଉପରେ ବା ମନ ଉପରେ ପଡ଼ୁଛି। କିନ୍ତୁ ଯେଉଁଟା ଆଧ୍ୟାତ୍ମିକ ଯୋଗ, ମନର ଯେଉଁଟାକୁ ଆମେ କହୁଛେ ଯୋଗ, ଏବଂ ସିଏ ହେଉଛି ମାନସିକ ଯୋଗ, ସେହି ସମୟରେ କ'ଣ ହେବ ନା, ଜଣଙ୍କର ମନ ଧର ଖରାପ ହେଇଯାଇଛି, ଆମେ କହିବା ସେ କୌଣସି କାରଣରୁ ତାର ଫ୍ୟାମିଲି ଉପରେ ବା ତାର ପରିବେଶ ଉପରେ ବା ତାର ୱାର୍କିଂ ପ୍ଲେସରେ ତା ମନ ବହୁତ ଦୁଃଖ ହେଇଛି, ତାକୁ ଆମେ ସେଇ ସମୟରେ କହିବା ତୁ ଦୌଡ଼ୁ, ସେ ଇଚ୍ଛା କରିବନି।
1: ନା
0: ଦୌଡ଼ିବା ପାଇଁ, କହୁ ମୋର ତ ମନ ଭଲ ଲାଗୁନି, ମୁଁ କୁଆଡ଼େ ବାହାରକୁ ଯିବିନି,
1: ଯିବିନି,
0: କାହା ସାଙ୍ଗେ ମିଶିକ ମୋ ମନ ଭଲ ନାହିଁ, ମୁଁ କାହା ସାଙ୍ଗେ କଥା ହେବିନି,
1: ଖେଳ କହିଲେ ବି ଖେଳିବ,
0: ଖେଳିବନି, କାହିଁକି ତ ମାନସିକ ସ୍ତରରେ ସେ ସେତେବେଳେ ଦୁର୍ବଳ ଅଛି ଏବଂ ସେ ଇଚ୍ଛା କରୁନାହିଁ ଯେ ଯେତେବେଳେ ମଣିଷ ମାନସିକ ସ୍ତରରେ ଦୁର୍ବଳ ହେଇଯାଏ ତାର ଶରୀର ଅଟୋମେଟିକ ଦୁର୍ବଳ ହେଇଯାଏ। ଆପଣ ଗୋଟେ ଦେଖନ୍ତୁ ସାଧାରଣ କଥା ଯେ ଆମର ମନ ଏବଂ ଶରୀର ଦୁଇଟାକ ସବୁବେଳେ ଆଟାଚ୍ ହେଇକି ରହିଛନ୍ତି, ଗୋଟିଏ ଯଦି ଦୁର୍ବଳ ହେଲା ଅନ୍ୟଟିର ତାର ପ୍ରଭାବ ଅନ୍ୟଟି ଉପରେ ପଡ଼ିବ। ଆପଣ ଘରେ ଗୋଟେ ବାହାଘର ବ୍ରତଘର କ'ଣ ଗୋଟେ ଭଲ କାମ ହେଇଛି, ଆପଣ ଉପାସ ଅଛନ୍ତି, କୁହନ୍ତୁ 50ଟା କାମ କରିଦେବେ, କିନ୍ତୁ ଯେତେବେଳେ ଘରେ କିଏ ଗୋଟେ ନିଜର ନିୟର ଡିଅର କିଏ ଜଣେ ଶରୀର ଛାଡ଼ିଛନ୍ତି ବା ମୃତ୍ୟୁ ମୁଖରେ ପଡ଼ିଛନ୍ତି, ସେହି
1: ସମୟରେ
0: ରୋଗାକ୍ରାନ୍ତ ଅଛନ୍ତି, ସେହି ସମୟରେ ଆପଣଙ୍କ ଶରୀର ଉଠୁନାହିଁ, କ'ଣ ଗୋଟେ କାମ କରିବାକୁ ଇଚ୍ଛା ହେଉନି, ବଳ ପାଉନି ଦେହରେ, କାହିଁକି ହେଉଛି?
1: ମାନସିକ ଅବସ୍ଥା,
0: ମାନସିକ ଅବସ୍ଥା। ତେଣୁ ଯେତେବେଳେ ନେଗେଟିଭ ମାନସିକ ଅବସ୍ଥା ଆମର ଆସିଯାଉଛି, ମନର ସ୍ଥିତି ଦୁର୍ବଳ ହେଇଯାଉଛି, ମାନସିକ ସ୍ତରରେ ଆମେ ଦୁର୍ବଳ ହେଇଯାଉଛେ, ସେଥିରେ ଶରୀର ବି ଅଟୋମେଟିକ ଦୁର୍ବଳ ହେଇଯାଉଛି। ତେଣୁ ଆମକୁ ଦୁଇଟା ଯାକ ବାଲାନ୍ସ କରିକି ଚଳାଇବାକୁ ପଡ଼ିବ, ଶାରୀରିକ କ୍ଷେତ୍ରରେ ଶାରୀରିକ ଶରୀରକୁ ସୁସ୍ଥ ରଖିବାକୁ ପଡ଼ିବ ଏବଂ ମାନସିକ ସ୍ତରରେ ଆମେ ଯେଉଁଟା କହୁଛେ ଆମର ମନ ଏବଂ ବୁଦ୍ଧି, ସେ ଦୁଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଆମ ପାଇଁ, ତାକୁ ମଧ୍ୟ ଭଗବାନଙ୍କ ସହିତ ଯୋଡ଼ିବାକୁ ପଡ଼ିବ। ଏବଂ ଆମ ଭିତରେ ପ୍ରତ୍ୟେକ ମଣିଷ ଭିତରେ ଗୋଟେ ଚୈତନ୍ୟ ଶକ୍ତି ଅଛି, ଯାହାଫଳରେ କି ସେ ଚାଲିଛି ଆମେ ଯାହାକୁ ଆତ୍ମା ବା ସୋଲ୍ ମଧ୍ୟ
1: କହୁଛେ,
0: ସେଇ ଆତ୍ମା ବା ସୋଲ୍ ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ ଏଇ ଶରୀରକୁ, ଯିଏ ଦୁଇଟାକ ମିଶିଲେ ଯାଇକି ଆମେ ଗୋଟେ ଜୀବାତ୍ମା ବା ମନୁଷ୍ୟ ଭାବରେ ଗଣା ହେଉଛେ। ଏବଂ ସେଇ ଆତ୍ମାକୁ ଆମେ କ'ଣ କରିବା ନା ତାର ଅର୍ଗାନ୍ ମଧ୍ୟ ଅଛି ସେ ଆତ୍ମାର, ସେ ହେଉଛି ମନ ଏବଂ ବୁଦ୍ଧି, ଏବଂ ସେ ମନ ବୁଦ୍ଧିକୁ ଆମେ ସୁପ୍ରିମ୍ ସୋଲ୍ ବା ଯେଉଁଟା ହେଉଛି ଶ୍ରେଷ୍ଠ ଆତ୍ମା ବା ପରମାତ୍ମା ବା ଭଗବାନଙ୍କୁ ଆମେ ଯାହାକୁ ଭଗବାନ ବୋଲି ମାନୁଛେ ତାଙ୍କ ସହିତ ଆମେ ଯୋଡ଼ିବା। ଏବଂ ଯୋଡ଼ିଲେ କ'ଣ ହେବ, ଦେଖନ୍ତୁ ଆପଣଙ୍କୁ ଯଦି ଏଇନେ କୁହାଯାଏ ଯେ ଆପଣ ଗୋଟେ ଆପଣଙ୍କର ବହୁତ ଭଲ ଦିନ ମନେ ପକାନ୍ତୁ, ବହୁତ ଖୁସି ଦିନ, ଆପଣ ସେ ଖୁସି ଦିନଟାକୁ ମନେ ପକାଇ ପକାଇ ଦେଖିବେ ଆପଣ ମନଟା ଖୁସି ହେଇଯାଇଥିବ। ଆପଣଙ୍କୁ ଯଦି ମୁଁ ଏଇନେ କହିବି ଯେ ଆପଣ ଆପଣଙ୍କ ଜୀବନରେ ସବୁଠାରୁ କଷ୍ଟକର ସମୟ ଗୋଟେ ମନେ ପକାନ୍ତୁ, ଆପଣ ଦେଖିବେ ଗୋଟେ ଦୁଇଟା କଷ୍ଟ ସମୟ ମନେ କଲେ ଆପଣଙ୍କ ମନଟା ଅଟୋମେଟିକ ଦୁଃଖୀ ହେଇଯାଇଥିବ। ଆପଣ ଜଣଙ୍କ ପାଖରୁ ଶୁଣୁଛନ୍ତି ଆପଣଙ୍କର କିଛି ତା ସହିତ ସେ ଲୋକ ସହିତ ନବା ଦେବା ନାହିଁ,
1: ସମ୍ପର୍କ ନାହିଁ,
0: ସମ୍ପର୍କ ନାହିଁ, ଆପଣ କିନ୍ତୁ ଦେଖୁଛନ୍ତି ସେ କଷ୍ଟରେ ଅଛି, ଆପଣଙ୍କ ମନ ଭିତରେ ବି କଷ୍ଟ ହେଉଥିବ, ନ ଦେଖେଇ ପାରନ୍ତି, କିନ୍ତୁ ତାର ପ୍ରଭାବଟା ନିଜ ଭିତରେ ନିଶ୍ଚିତ ରହିବ, ପ୍ରତିଫଳିତ ହେବ। ତେଣୁ ଆମେ ଯାହା ଦେଖୁଛେ, ଯାହା ଭାବୁଛେ ଏବଂ ଯାହା ସହିତ ବୁଦ୍ଧିଟାକୁ କନେକ୍ଟ କରୁଛେ ବା ବୁଦ୍ଧିରେ ଆମେ ଯାହା କଥା ଚିନ୍ତା କରୁଛେ ତାର ପ୍ରଭାବ ମଧ୍ୟ ଆମ ଆତ୍ମା ଉପରେ ପଡ଼ୁଛି।
1: ଦେଖନ୍ତୁ ବର୍ତ୍ତମାନ ଚଳଚଞ୍ଚଳ ଜୀବନଶୈଳୀ, ଏତେ ଗୁଡ଼ାଏ କାମର ବୋଝ ଆମ ଉପରେ ପଡ଼ୁଛି, ସବୁବେଳେ ଆମେ ବ୍ୟସ୍ତ ବିବ୍ରତ ହେଇଯାଉଛନ୍ତି, ଆମର ସ୍ଟ୍ରେସ୍ ବଢ଼ିଯାଉଛି ଏବଂ ଏ ସ୍ଟ୍ରେସ୍ ପାଇଁ ଆମ ଶରୀରରେ ରୋଗ ମଧ୍ୟ ବୃଦ୍ଧି ପାଉଛି। ସେଥିପାଇଁ ଆମେ ସବୁବେଳେ ଆଶା କରୁଛନ୍ତି କେମିତି ଟିକେ ସେଇ ଖୁସି, ଯେଉଁ କଥାଟା ଆପଣ କହୁଥିଲେ, କେମିତି ଟିକେ ଖୁସି, କେମିତି ଟିକେ ଆନନ୍ଦ, କେମିତି ଟିକେ ମୁଁ ଭଲରେ ରହିବି, ଏ କଥା ଆମେ ସବୁବେଳେ ଚିନ୍ତା କରୁଛନ୍ତି, କିନ୍ତୁ ଏଇ ଯେଉଁ ମାନସିକ ଅବସାଦ ଇଏ ଆମକୁ ଖାଉଛି, ନିଜକୁ ମାନସିକ ଅବସାଦ ଠାରୁ ଦୂରେଇ ରଖିବା ପାଇଁ ବା ନିଜେ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଆମକୁ କ'ଣ କରିବାର ଆବଶ୍ୟକତା ରହିଛି?
0: ଯେଉଁ ଜିନିଷ ଆମେ କଥା ହଉଥିଲେ ମାନସିକ ସ୍ତରରେ ଆମେ ସୁସ୍ଥ ରହିବା, ସେଥିପାଇଁ ଆମେ ମନକୁ ସେଇ ପରମାତ୍ମାଙ୍କ ସହିତ ଯୋଡ଼ିବା ଏବଂ ସୁପ୍ରିମ୍ ଏନର୍ଜି, କାରଣ ମନକୁ ବା ଆମ ଶରୀର ଭିତରେ ଯେଉଁ ଆତ୍ମା ଅଛି ଆମେ ତାକୁ ଯଦି ଯଥାଶକ୍ତି ବା ଅଳ୍ପ କିଛି ଏନର୍ଜି ବୋଲି ଚିନ୍ତା କରନ୍ତି ବା ସୋଲ୍ ଏନର୍ଜି ବୋଲି ଭାବନ୍ତି, ତାହେଲେ ଆମେ ତାକୁ ତାର ଯିଏ ସୃଷ୍ଟିକର୍ତ୍ତା ସୁପ୍ରିମ୍ ଏନର୍ଜି ସହିତ ଆମେ ତାକୁ ଯୋଡ଼ିବା। ତ ଆମେ ଯେତେବେଳେ ତାଙ୍କ କଥା ଚିନ୍ତନ କରିବା ଏବଂ ସେଥିପାଇଁ ଆମକୁ କିଛି ଆଧ୍ୟାତ୍ମିକ ଜ୍ଞାନ ଦରକାର ଏବଂ ତାଙ୍କକୁ ଜାଣିକିରି ତାଙ୍କ ସହିତ ଆମେ ଯେତେବେଳେ ଆମର ବୁଦ୍ଧିକୁ ଯୋଡ଼ିବା ସେତେବେଳେ କ'ଣ ହେବ ନା ଅଟୋମେଟିକ ସେ କନେକ୍ସନ୍ ବି ହେଉଛି ସୂକ୍ଷ୍ମ, ଯେଉଁଟା ଖାଲି ଆଖିରେ ଦେଖାଯାଏନି, କିନ୍ତୁ ତାଙ୍କ ପାଖରୁ ସେଇ ସୂକ୍ଷ୍ମର ଶକ୍ତିର ପ୍ରବାହ ମଧ୍ୟ ଧୀରେ ଧୀରେ ଆମ ଭିତରେ ହେବ, ଯେଉଁଟାକି ଆମେ ଯୋଗ ମାଧ୍ୟମରେ ଫିଲ୍ କରିପାରିବା ଯେ ବଡି ଭିତରେ ମଧ୍ୟ ଏକ ଶିହରଣ ଯେଉଁ ଭଗବାନଙ୍କର ଏନର୍ଜି ଏଥିରେ ପ୍ରବାହ ହେବ, ସେତେବେଳେ ଆମେ ଏଇ ଯେଉଁ ଦୁଃଖ ଅଶାନ୍ତି ଧୀରେ ଧୀରେ ଧୀରେ ଧୀରେ ଆମ ଭିତରୁ କମି କମି ଯିବ ଏବଂ ଗୋଟେ ଆମେ ଅତୀନ୍ଦ୍ରିୟ ସୁଖର ଅନୁଭବ କରିବା। ଏବଂ ସେଇଟା ଯେତେବେଳେ ଆମେ ଯେମିତି ଗୋଟେ ବେଟର ଜିନିଷ ପାଆନ୍ତି, ଗୋଟେ ଭଲ ଜିନିଷ ପାଇଲେ ଆମେ ଖରାପ ଜିନିଷ ଅଟୋମେଟିକ ଆମ ପାଖରୁ ପଳାଏ, ଏବଂ ଆମେ ଯେତେବେଳେ ସେଇ ପରମାତ୍ମାଙ୍କ ପାଖରୁ ବା ସୁପ୍ରିମ୍ ଏନର୍ଜି ପାଖରୁ ଆମ ପାଖକୁ ଏଇ ଶକ୍ତିର ପ୍ରବାହ ହେବ, ଧୀରେ ଧୀରେ ଆମ ପାଖରୁ କ'ଣ ହେବ ନା ଯେଉଁ କମଜୋରୀ ଜିନିଷ ଅଛି ବା ଯେଉଁଗୁଡ଼ାକ ଆମର ନେଗେଟିଭ ଜିନିଷ ଅଛି ସିଏ ଧୀରେ ଧୀରେ ଧୀରେ ଧୀରେ ଅଟୋମେଟିକ ଆମ ପାଖରୁ କମିଯିବ, ଏବଂ ଆମେ ଯେତେବେଳେ ଜଣକୁ ଗୋଟେ ଭଲ ଜିନିଷ ମିଳେ ସେ ଖରାପଟାକୁ ଯେମିତି ଛାଡ଼ିଦିଏ, ତ ଆମେ ଧୀରେ ଧୀରେ ସେ ଅତୀନ୍ଦ୍ରିୟ ସୁଖ ଆଡ଼କୁ ଯେତେବେଳେ

0: ଆକର୍ଷିତ ହେବା, ଆମର ଇନ୍ଦ୍ରିୟ ସୁଖ ଧୀରେ ଧୀରେ କମିଯିବ ଏବଂ ଅନ୍ୟମାନଙ୍କ ପାଖରୁ ଏକ୍ସପେକ୍ଟେସନ୍ ମଧ୍ୟ ସେହି ଅନୁସାରେ କମିଯିବ,
1: ଆମ ଆଶା କମିଯିବ,
0: ଆଶା ମଧ୍ୟ ସେହି ଅନୁସାରେ ଅନ୍ୟମାନଙ୍କ ପାଖରୁ କମିଯିବ। ଏବଂ ଆମର ଯେତେବେଳେ ଦେଖିବା ଅନ୍ୟମାନଙ୍କ ପାଖରୁ ଆଶା କମିଗଲା, ଆମେ କହୁଛେ ଯେ ଏମିତି ସାଧାରଣ ଭାବେ ତୁ ତୁ ଯାହା କରିଦେଲୁ କରିଦେଲୁ ସମସ୍ତଙ୍କ ପାଇଁ, ତୁ ଆଉ ଆଶା କରନା। ଆମେ ସାଧାରଣରେ ଏମିତି କଥାବାର୍ତ୍ତା ବେଳେ ବି କହିଦେନି। ମୁଁ ପରିବାରରେ ବହୁତ ଲୋକ କହୁଥିଲେ ମୁଁ ପରିବାର ପାଇଁ ଏତେ କଲି, ଦେଖିଲାକୁ ମୋତେ କେହି ଟିକେ କହିଲେନି, ଶେଷରେ ନିନ୍ଦା ବି କଲେ, ଲୋକଙ୍କର ବହୁତ ବେଳେ ଦୁଃଖ ଏଥିପାଇଁ। ମୁଁ ଛୁଆଙ୍କ ପାଇଁ ଏତେ କଲି, ମୁଁ ମୋର ଘର ପାଇଁ ଏତେ କଲି, ଶାଶୁ ଶ୍ୱଶୁରଙ୍କ ପାଇଁ ଏତେ କଲି, ମୋତେ କେହି ଟିକେ ପଦେ ହେଲେ କହିଲେନି, ପୁଣି ନିନ୍ଦା ଆହୁରି କଲେ, ଦୁଃଖ ସେଇଥିରେ ଆସିଯାଏ। କିନ୍ତୁ ଯଦି ଆମେ ଭଗବାନଙ୍କ ପାଖରୁ ଆଣିବା, ଦବା ତାଙ୍କୁ, କିନ୍ତୁ ଆଣିବା ଜାଗା ହେଉଛି ଗୋଟେ ଜାଗା।
1: ଆଚ୍ଛା,
0: କାହିଁକିନା ସଂସାରରେ କୌଣସି ବ୍ୟକ୍ତି ନାହିଁ ଯାହା ପାଖରେ ଦୁଃଖ ଅଶାନ୍ତି ନାହିଁ।
1: ସୂର୍ଯ୍ୟ ଯେମିତି ତାଙ୍କର ରଶ୍ମି ସବୁଠି ବିକିରଣ କରୁଛନ୍ତି, ସମସ୍ତଙ୍କୁ ଦଉଛନ୍ତି ସେ ଆଲୋକ, ସମସ୍ତଙ୍କୁ ତାପ ଦଉଛନ୍ତି, କିନ୍ତୁ ନିଜେ କିଛି ଗ୍ରହଣ
0: କରୁନାହାନ୍ତି।
1: ସମସ୍ତଙ୍କୁ ଦବା, ଦବାର ଯୋଉ ଆନନ୍ଦ ଆମେ ଦବା, କିନ୍ତୁ ପାଇବାର ଆଶା କରିବାନି। ଆଜ୍ଞା,
0: ତେଣୁ ଆପଣ ଦେଖନ୍ତୁ, ଆପଣ ସ୍ଥୂଳ ଜିନିଷ ଆପଣଙ୍କ ପାଖରେ, ଜଣଙ୍କ ପାଖରେ ଲକ୍ଷେ ଟଙ୍କା ଅଛି, ସେ ଭାବେ ମୁଁ ଚଳି ସାରିଲେ ମୁଁ ଆଉ 5,000 କାହାକୁ ଦେଇପାରିବି, ମୁଁ ଅଧିକା ଦେଲେ ମୁଁ ଚଳିପାରିବି ନାହିଁ, ମୋର ସରିଯିବ। ତେଣୁ ସ୍ଥୂଳ ଜିନିଷ ଆପଣ ଦେଲେ ସରିଯିବ, କିନ୍ତୁ ଏ ସୂକ୍ଷ୍ମ ଯେଉଁଟାକି ବର୍ତ୍ତମାନ ସୋସାଇଟିରେ ନିହାତି ଦରକାର, ଜଣେ ସୁଖ ଶାନ୍ତି ଆନନ୍ଦ ପ୍ରେମ, କେଉଁ ଲୋକ ସଂସାରରେ ଅଛି ଯିଏ କହିବ ମୋର ପ୍ରେମ ଦରକାର ନାହିଁ, ମୋର ଘୃଣା ଦରକାର? କିଏ ଏମିତି ବ୍ୟକ୍ତି ଅଛି ସଂସାରରେ? ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ବି, ଗାଈଟେ ହେଲେ ବି ସେ ଚାହୁଁଛି ମୋତେ ଟିକେ କିଏ ଆଉଁସି ଦଉ,
1: ଆଉଁସି ଦଉ, ମୋତେ ଭଲ ପାଇବା
0: ହେଲା। କୁକୁରଟିଏ ଆସିଲେ ବି ସେ ଲାଙ୍ଗୁଡ଼ ହଲଉଛି ମୋତେ ଟିକେ ବେକ ଟେକି ଦଉଛି ମୋତେ କିଏ ଆଉଁସି ଦଉ, ଛୁଆଟେ ହେଲେ ବି ସେ ହସି ଦଉଛି ଯେ ମୋତେ କିଏ ହସିକି ପଦେ କଥାକୁ। ତେଣୁ ସଂସାରରେ ପ୍ରତ୍ୟେକ ଜୀବ ଏଇ ପ୍ରେମ ଏବଂ ଆନନ୍ଦକୁ ଖୋଜନ୍ତି, ତ ସେଇ ଜିନିଷ ପାଇବା ପାଇଁ ଆମକୁ ଆଗ ସେଇଥିରେ ଭରପୁର ହେବା ପାଇଁ ପଡ଼ିବ। ଏବଂ ସେଇଥିରେ ଆମେ ଭରପୁର କେଉଁଠୁ ହେବା ନା, ବ୍ୟକ୍ତି ପାଖରୁ ଆଣିକି ହେଇପାରିବା ନାହିଁ।
1: ଆଚ୍ଛା,
0: ତେଣୁ ଆମେ ସେଇ ସୁପ୍ରିମ ଏନର୍ଜି, ଯିଏ ସବୁର ସାଗର, ଏଇ ପ୍ରେମର ସାଗର, କରୁଣାର ସାଗର, ଆନନ୍ଦର ସାଗର, ସେ କଲ୍ୟାଣକାରୀ ପରମାତ୍ମାଙ୍କ ପାଖରୁ ଏ ଜିନିଷ ଆମକୁ ମିଳିବ। ଏବଂ ତାଙ୍କ ପାଖରୁ ଆମେ ଯୋଗ ମାଧ୍ୟମରେ ଆମେ ନିଜ ଭିତରେ ଭରିବା ଏବଂ ଅନ୍ୟମାନଙ୍କୁ ତାହା ବାଣ୍ଟିବା, ସଂସାରରେ ସେଟାକୁ ବାଣ୍ଟିବା, ଅଟୋମେଟିକ୍ ସଂସାର ମଧ୍ୟ ସୁଖମୟ ହେଇଯିବ। ପ୍ରଥମେ ଆମେ ଯେଉଁ ଜାଗାରେ ଅଛେ, କାର୍ଯ୍ୟକ୍ଷେତ୍ରରେ ହଉ ବା ପରିବାରରେ ହଉ, ସେଇଠି ସମସ୍ତଙ୍କୁ ଆଗ ଏଇ ଭଲ ପାଇବା ଦେବା, ସ୍ନେହ ଶ୍ରଦ୍ଧା ଆନନ୍ଦ ପ୍ରେମ, ତାକୁ ଆଣିକି ଆଗ ଆମର କାମ ହେଲା। ଆମେ ଯୋଗ ମାଧ୍ୟମରେ ନିଜ ଭିତରେ ଭର୍ତ୍ତି କରିବା ଏବଂ ତାକୁ ଅନ୍ୟମାନଙ୍କୁ ପ୍ରଦାନ କରିବା।
1: ଅନେକ ଲୋକ ଆମେ ଦେଖିଛୁ ଯେଉଁମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସେମାନେ ଘରେ ଯୋଗ କରନ୍ତି ଏବଂ ଅନ୍ୟମାନଙ୍କୁ ଯୋଗ କରିବା ପାଇଁ ସବୁବେଳେ ପ୍ରବର୍ତ୍ତାଇଥାନ୍ତି। ତେବେ ପ୍ରକୃତରେ କ'ଣ ଯୋଗ ମାଧ୍ୟମରେ ଆମ ଶରୀରକୁ ସୁସ୍ଥ ରଖାଯାଇପାରେ?
0: ନିହାତି ଭାବରେ, କାହିଁକି ନା ଯୋଗ କହିଲେ ଆପଣ ଆକ୍ଚୁଆଲି ପ୍ରକୃତରେ ଶାରୀରିକ ଯୋଗ କହୁଛନ୍ତି କି ଆଧ୍ୟାତ୍ମିକ, ଯେଉଁଟା ମାନସିକ ଯୋଗ କହୁଛନ୍ତି,
1: ସବୁ ପ୍ରକାରର ଯୋଗ।
0: ତେଣୁ ଶାରୀରିକ ଯୋଗ ତ ତାର ପ୍ରଚାର ପ୍ରସାର ବହୁତ ହେଇଗଲାଣି, ତେଣୁ ସବୁ ଜାଗାରେ ଚାଲୁଛି। ଆମେ ଜାଣୁଛେ ପ୍ରତ୍ୟେକ ଅର୍ଗାନକୁ ଯଦି ଆମେ ଠିକ୍ରେ ଡ୍ରିଲ୍ ନ କରେଇବା ବା ତାକୁ ଏକ୍ସରସାଇଜ୍ ନ କରିବା, ସେ ଅର୍ଗାନଟି ଧୀରେ ଧୀରେ ଧୀରେ ଧୀରେ ମାନେ ଫଙ୍କସନ୍ କରିବା ବା କାମ କରିବା କମେଇଦେବ।
1: କିନ୍ତୁ ମାନସିକ ସୁସ୍ଥତା ନଥିଲେ ଏ ଯେତେ ଆମର ସବୁ ଅଙ୍ଗ ଅଛି ଯିଏ ସବୁ ଆମର ଚଳପ୍ରଚଳ ପାଇଁ ସାହାଯ୍ୟ କରୁଛି, ସେ ଯେତେ ସୁସ୍ଥ ଥିଲେ ବି ମାନସିକ ସୁସ୍ଥତା ନଥିଲେ ସବୁ ବେକାର।
0: ତେଣୁ ଶାରୀରିକ ସହ ମାନସିକ ଯୋଗ ବି ନିହାତି ଆବଶ୍ୟକତା।
1: ଆଜ୍ଞା,
0: ତେଣୁ ତାକୁ ମଧ୍ୟ ଶାରୀରିକ ଯୋଗ ସହିତ ତାକୁ କିଛି ସମୟ ଆମେ ଆଡ୍ କରିବା ଦରକାର। ତା ପାଇଁ ବି, କାରଣ ଆପଣ ଦେଖନ୍ତୁ ଯେମିତି ଶରୀରର ଡ୍ରିଲ୍ ହେଉଛି, ସେମିତି ମନର ମଧ୍ୟ ମାନସିକ ଡ୍ରିଲ୍ କରାଯାଏ। ଆପଣ ମାନସିକ ଡ୍ରିଲ୍ କ'ଣ ନା, ଆପଣଙ୍କୁ ଗୋଟେ କୁହାଯିବ ବା ଗୋଟେ ଜିନିଷ ଆପଣଙ୍କୁ ଯେଉଁ ଅନୁସାରେ କୁହାଯିବ ଆପଣ ମନକୁ ସେଇ ଅନୁସାରେ ନେବେ। ମୁଁ ବହୁତ ଜଣଙ୍କ ସହିତ ପର୍ସନାଲି ବି କଥା ହେଇଛି, ଲୋକ ତାଙ୍କ ପରିବାର ପ୍ରୋବ୍ଲେମ୍ କଥା ବି କହନ୍ତି, ସେହି ସମୟରେ ମୁଁ ଯେତେବେଳେ ତାଙ୍କୁ କୁହେ ଯେ ଆପଣ ସେ କଥା ଚିନ୍ତା କରନ୍ତୁନି, ଆପଣ ଏବେ ଭଗବାନଙ୍କୁ ଡାକନ୍ତୁ, ସେ କହିବେ ମୁଁ କ'ଣ ଇଚ୍ଛା କରୁନି, ମୁଁ ଇଚ୍ଛା କରୁଛି ଭଗବାନଙ୍କୁ ଡାକିବି କିନ୍ତୁ ପାରୁନି, ମୁଁ ଯେତେବେଳେ ବସୁଛି ସେତେବେଳେ ଏ ଜିନିଷ ମୋ ମନ ଭିତରୁ କ'ଣ ହେଉଛି, ଜବରଦସ୍ତ ପଶି ଆସୁଛି। ତେଣୁ ମୁଁ ଇଚ୍ଛା କଲେ ମଧ୍ୟ ଏଇ ଖରାପ ଭାବନାକୁ ମୋ ଭିତରୁ କାଢ଼ିପାରୁ ନାହିଁ, ତେଣୁ ମୋତେ ସେତେବେଳେ କ'ଣ କରିବାକୁ ପଡ଼ିବ?
1: ଆଜ୍ଞା,
0: ଯେ ସିଏ ତାର ପ୍ରକୃତ ହେଉଛି ଯେ ଆମର ଶରୀରକୁ ଯେମିତି ଇଚ୍ଛା କଲେ ଆମେ ହାତକୁ ଟେକ୍ କଲେ ଟେକିପାରୁଛେ, ଗୋଡ଼କୁ ଟେକ୍ କହିଲେ ଟେକିପାରୁଛେ, କିନ୍ତୁ ମନକୁ ଆମେ ହଠାତ୍ କି ସେମିତି କରିପାରିବା ନାହିଁ। ତ ଏଇଠି କିଛି ଭାବନା ଏଇଠି ବସି ଜାଗାରେ ସେ ବେଶୀ ଭାବିବ। ଆପଣ ମନକୁ ଯଦି କହିବେ ତୁ ମାଙ୍କଡ଼ କଥା ଚିନ୍ତା କର ନା, ସେ ଆଗ ମାଙ୍କଡ଼ଟାକୁ ଭାବିବ ହେଲା। ତେଣୁ ମନକୁ କ'ଣ କରାଯାଏ ନା, ଧୀରେ ଧୀରେ ଧୀରେ ଧୀରେ କିଛି ଆଧ୍ୟାତ୍ମିକ ଜ୍ଞାନ ସହ ତାକୁ ମଧ୍ୟ ଡ୍ରିଲ୍ କରାଯାଏ, ତୁ ଏଇନେ ଶରୀରର ଗୋଟେ ଆତ୍ମା,

0: ବା ଶରୀର ଭିତରେ ଗୋଟେ ଚୈତନ୍ୟ ଶକ୍ତି, ଏବଂ ଦେଖେ ତୁ ସେ ଶରୀରଟାକୁ ପୁରା ଚଲେଇଛୁ, ଧୀରେ ଧୀରେ ସେ ଫିଲ୍ କରିବ ହଁ ନାଇଁ ମୋ ଭିତରେ ଗୋଟେ ଶକ୍ତି ଅଛି। ତାପରେ କହିବେ ତାହେଲେ ତୋର ସେ ଶକ୍ତିଟା ଆସିଲା କେଉଁଠୁ? ସେ ଗୋଟେ ଜାଗାରୁ ଆସିଛି,
1: ଆସିଛି
0: ତା ଘର ହେଉଛି ଆଉ ଗୋଟେ ଜାଗାରେ, ତ ସେ ଘରକୁ ବର୍ତ୍ତମାନ ଯିବା ପାଇଁ ଇଚ୍ଛା କରୁଛି, କାରଣ ଏଠି ଟିକେ ଅଶାନ୍ତି ହେଇଯାଇଛି, ସେ ତା ଘରକୁ ଗଲେ ଟିକେ ଶାନ୍ତି ପାଇବ। ତ ଏଇ ଶରୀରରେ ଥାଇକି ଆମେ କେମିତି ତାର ପ୍ରକୃତ ଘର ଭଗବାନଙ୍କ ନିକଟକୁ ସେ କେମିତି ଯିବ, ତେଣୁ ଧୀରେ ଧୀରେ ମନକୁ ଏଇ ପ୍ରକାର ତାକୁ ଗୋଟେ ମାଧ୍ୟମ ଦେଇକି ଗଲେ ସେ ଧୀରେ ଧୀରେ ଧୀରେ ଧୀରେ ଏଇ ଚିନ୍ତାରୁ ମୁକ୍ତି ପାଇବ।
1: ଆମର ଭାରତର ଯେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମହାମହିମ ରାଷ୍ଟ୍ରପତି, ତାଙ୍କ ଜୀବନରେ ମଧ୍ୟ ଅନେକ କଷ୍ଟ ସମୟ ସେ ଚାଲିଯାଇଛି, ଅତିବାହିତ ହୋଇଛି। ସିଏ ଏଇ ଯୋଗ ମାଧ୍ୟମରେ, ରାଜଯୋଗ ମାଧ୍ୟମରେ ସିଏ ନିଜକୁ ପୁଣି ଏମିତି ସ୍ତରକୁ ଆଣିଲେ ଯେ ଆଜି ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କଲେ। ଆପଣ ସେ ରାଜଯୋଗ କଥା କହୁନାହାନ୍ତି ତ?
0: ହଁ ଶୁଣନ୍ତୁ, ଆଧ୍ୟାତ୍ମିକ ଯୁଗରେ ବିଭିନ୍ନ ଯୋଗ ରହିଛି, ତା ଭିତରୁ ରାଜଯୋଗ ବି ହେଉଛି, ତାକୁ ଶ୍ରେଷ୍ଠ ଯୋଗ କୁହାଯାଏ। କାହିଁକି ନା ସେଥିରେ ଆମ ଶରୀରର ଯେଉଁ ଶ୍ରେଷ୍ଠତମ ଜିନିଷ ଯେଉଁଟାକୁ ଆମେ ସୋଲ୍ କହୁଛେ, ତାକୁ ଯିଏ ସାରା ସଂସାରର ସୃଷ୍ଟିକର୍ତ୍ତା ସିଏ ହେଉଛନ୍ତି ପରମ, ଯେଉଁମାନେ ଶ୍ରେଷ୍ଠ, ତାଙ୍କ ଧାମ ବି ଶ୍ରେଷ୍ଠ ଏବଂ ତାଙ୍କ ଜାଗା ବି ଶ୍ରେଷ୍ଠ ଏବଂ ତାଙ୍କର କର୍ତ୍ତବ୍ୟ ବି ଶ୍ରେଷ୍ଠ। ସେଇ ଶ୍ରେଷ୍ଠ ସୃଷ୍ଟିକର୍ତ୍ତାଙ୍କ ସହିତ ଆମେ, ବା ପରମାତ୍ମାଙ୍କ ସହିତ ଯିଏ ଆତ୍ମା ଭିତରେ ଶ୍ରେଷ୍ଠ, ତାଙ୍କୁ ପରମାତ୍ମା, ତାଙ୍କ ସହିତ ଆମେ ଯୋଡ଼ୁଛେ, ବା ଆମେ ଯେଉଁଟା କହୁଛନ୍ତି ସୁପ୍ରିମ୍ ଏନର୍ଜି ବା ପରମ ଶକ୍ତି, ଆମେ ହେଉଛୁ ଯଥାଶକ୍ତି, ସେଇ ପରମ ଶକ୍ତିଙ୍କ ସହିତ ଆମେ ଏଇ ଆମ ଭିତରେ ଥିବା ଯଥାଶକ୍ତିକୁ ଆମେ ଯୋଡ଼ୁଛେ। ତେଣୁ ସିଏ ହେଉଛି ସେଇ ରାଜଯୋଗ, ଏବଂ ଯାହାର ପ୍ରାକ୍ଟିସ୍ କି ଆପଣ ଯେଉଁ କହିଲେ ଆମର ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଅଛନ୍ତି, ତାଙ୍କ ଲାଇଫ୍ରେ ବହୁତ, ତାଙ୍କର ବହୁତ ହାଜାର୍ଡସ୍ ଆସିଛି, ବା ତାଙ୍କ ଲାଇଫ୍ରେ ବହୁତ ଦୁଃଖ ଆସିଛି, ବିଭିନ୍ନ ମାନେ ପରିସ୍ଥିତି ଦେଇକି ସେ ଗତି କରିଛନ୍ତି, ଯେଉଁ ସମୟରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ମଧ୍ୟ, ତାଙ୍କୁ ଏଇ ରାଜଯୋଗ ପୁଣି ଆଉ ଥରେ ନିଜ ମନକୁ ସଶକ୍ତ କରିକି ଉଠିକି ଠିଆ ହେବାରେ ସାହାଯ୍ୟ କରିଛି ସେ, ଏବଂ ତାକୁ ବିଭିନ୍ନ ସଭା ସମିତିରେ ମଧ୍ୟ ନିଜେ ଡିକ୍ଲାର କରିଛନ୍ତି ଏବଂ ଆଡମିଟ୍ ମଧ୍ୟ କରିଛନ୍ତି ଯେ ରାଜଯୋଗ ପ୍ରାକ୍ଟିସ୍ କରିକି ମୁଁ ପୁଣି ଆଉ ଥରେ ମୋ ମନକୁ ପୁଣି ସେଇଭଳିଆ ସ୍ତରକୁ ନେଇପାରିଲି ଯେଉଁଟାକି ଆଜି ସେ ଭାରତର ଶ୍ରେଷ୍ଠତମ ବା ଆମର ପ୍ରଥମ ନାଗରିକ ହିସାବରେ ସେ ରହିକି ତାଙ୍କର ଦାୟିତ୍ୱ ମଧ୍ୟ ନିର୍ବାହ କରିପାରୁଛନ୍ତି ଏବଂ ସେ ଶାନ୍ତିର ଅନୁଭବ ମଧ୍ୟ କରୁଛନ୍ତି।
1: ଆମେ ଯେଉଁ ଟିକେ ଆଗରୁ କହୁଥିଲେ ଯେ ଆମେ ସବୁବେଳେ ମାନସିକ ଅଶାନ୍ତି ଭୋଗ କରୁଛନ୍ତି, ତାହେଲେ ଆମେ ଯଦି ଯୋଗ କରିବା ତାହେଲେ ଆମେ ନିଶ୍ଚିତ ଭାବରେ ସେଇ ଯେଉଁ ମାନସିକ ଶାନ୍ତି ଯାହା ଆପଣ କହୁଥିଲେ, ଆମେ ଖରାପ ଦେଖିଲେ, ଆମ ନଜର ଯଦି ଖରାପ ଦେଖୁଛି ତାହେଲେ ଆମ ମନ ମଧ୍ୟ ସେ ଖରାପ ଆଡ଼କୁ ଗତି କରୁଛି, କିନ୍ତୁ ନଜର ଯଦି ଭଲ ଦେଖିଲା, ଆମ ଦୃଷ୍ଟି ଯଦି ଭଲ ଦେଖିଲା, ତାହେଲେ ନିଶ୍ଚିତ ଭାବରେ ଆମର ମନ ମଧ୍ୟ ସେଇ ଚୈତନ୍ୟ ଆଡ଼କୁ ଟାଣି ହୋଇଯିବ। ତେବେ ଆଜିର ଜୀବନ ବା ଆଜିର ଯେଉଁ ଜୀବନଶୈଳୀ, ଆଜିର ଯେଉଁ ସମାଜ, ଏଇ ଯେଉଁ ପରିବର୍ତ୍ତନ ସବୁ ଘଟିଛି, ଆଧୁନିକତାର ଚାକଚକ୍ୟ, ଏ ଯେଉଁ ପାଶ୍ଚାତ୍ୟ ସଂସ୍କୃତିରେ ଆମେ ପଢ଼ୁଛନ୍ତି, ତ ସେଥିରୁ ବାହାରିବା ପାଇଁ ଆମର ଯେଉଁ ଜୀବନଶୈଳୀକୁ ଆମେ ଗୋଟେ ସାଧାରଣ ଜୀବନଶୈଳୀ କରିବା ପାଇଁ ଯୋଗର ଆବଶ୍ୟକତା କେତେ?
0: ଆମେ ତ ସେ ବିଷୟରେ କଥା ହେଲେଣି, ମାନେ ମୁଁ କିଛି ଉଦାହରଣ ଦେବି। ଏଇ ରାଜଯୋଗ ବା ଯୋଗ ମାଧ୍ୟମରେ ବର୍ତ୍ତମାନ ହଜାର ହଜାର ଯେଉଁମାନଙ୍କର ମାନସିକ ସ୍ତରରେ ତାଙ୍କର ବିଭିନ୍ନ ପ୍ରକାର ଅବସାଦ ସେମାନଙ୍କୁ ହ୍ରାସ କରିଥିଲା, ସେମାନେ ସେଥିରୁ ମୁକ୍ତ ହୋଇକି ଗୋଟିଏ ଉନ୍ନତ ଧରଣର ଜୀବନଶୈଳୀ ନିର୍ବାହ କରୁଛନ୍ତି, ଏବଂ ଏଇଟା କେବଳ ମାନସିକ ସ୍ତରରେ ଶାନ୍ତି ଏବଂ ଆନନ୍ଦ ପ୍ରଦାନ କରେ ନାହିଁ, ତା'ର ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼େ, ଏବଂ ଶରୀର ମଧ୍ୟ ସୁସ୍ଥ ଏବଂ ନିରୋଗ ହୋଇକି ତା'ର ସିଏ ତାର ଶରୀର ମଧ୍ୟ ଠିକ୍ ଭାବରେ ତାର କାର୍ଯ୍ୟ ସମ୍ପାଦନ କରିବା ପାଇଁ, ଏ ସମାଜରେ ଗୋଟେ ମଣିଷ ହିସାବରେ ମଣିଷ ହୋଇକି ରହିବା ପାଇଁ ସାହାଯ୍ୟ କରିଥାଏ।
1: ତେବେ ଆମର ତ ସମୟ ହୋଇଆସିଲାଣି, ଶେଷରେ ଆମେ ଆମ ଯେଉଁ ଶ୍ରୋତାବନ୍ଧୁମାନେ ଯେଉଁମାନେ ସବୁ ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତାଙ୍କୁ ଆମେ କ'ଣ ଉପଦେଶ ଦେବା, ସେମାନେ କିପରି ତାଙ୍କର ଯେଉଁ ଜୀବନ ବଞ୍ଚୁଛନ୍ତି ବା ଯେଉଁ ରାସ୍ତାରେ ସେମାନେ ଚାଲୁଛନ୍ତି, ଗୋଟେ ଉତ୍ତମ ଚରିତ୍ର ଗଠନ କରିବା ପାଇଁ, ପରିବାର ଭିତରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ, ଏବଂ ନିଜ ପରିବାରରେ ନିଜର ପିଲାଙ୍କୁ ତାଙ୍କର ଉତ୍ତମ ଚରିତ୍ରବାନ ଭବିଷ୍ୟତ ଗଠନ ପାଇଁ ତାଙ୍କୁ କିପରି ରାସ୍ତା ଗ୍ରହଣ କରିବାକୁ ପଡ଼ିବ?
0: ଦେଖନ୍ତୁ, ଆମେ ଆଜିକାଲି ଏତିକି ମୋର ଅନୁରୋଧ ରହିବ ଆମର ଶ୍ରୋତାବନ୍ଧୁମାନଙ୍କୁ ଯେ ଆମେ ବହୁତ ସମସ୍ତେ ମାନସିକ ସ୍ତରରେ ଆମେ ବୁଦ୍ଧିଜୀବୀ ହୋଇସାରିଲେଣି, ଆମ ଭିତରେ ବହୁତ ନଲେଜ୍ ଆସିଲାଣି, ବହୁତ ଇନଫର୍ମେସନ୍ ଆମ ପାଖରେ ପହଞ୍ଚି ସାରିଲାଣି, କିନ୍ତୁ ତା ସତ୍ତ୍ୱେ ଆମ ପିଲାମାନଙ୍କର ଯେଉଁ ବର୍ତ୍ତମାନର ଯେଉଁ ଜୀବନଶୈଳୀ ତାକୁ ବହୁତ ଜାଗାରେ ପିତାମାତାଙ୍କୁ ମଧ୍ୟ ବ୍ୟଥିତ କରୁଛି। ତେଣୁ ଆମେ ପ୍ରଥମେ ଯେଉଁମାନେ ଆମେ ପ୍ରଥମେ ତାଙ୍କର ଗାର୍ଡିଆନ୍ ବାପା ମାଆ ହେଇଛେ, ପରିବାରରେ ଅଛେ, ଯେଉଁମାନେ ମୁଖ୍ୟ ହିସାବରେ ରହିଛେ, ସେମାନଙ୍କୁ ବିଶେଷ ଅନୁରୋଧ ଯେ ସେମାନେ ଆଗ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ। ଆମେ ଚାହୁଁଛେ ଯେ ନାଇଁ ଆମ ଲାଇଫ୍ ଷ୍ଟାଇଲ୍ ଯାହା ହେଲା ହେଲା, ପିଲାମାନେ କେମିତି ସୁଧୁରି ଯାଆନ୍ତୁ, କିନ୍ତୁ ସେଇଟା ସହଜରେ ହେବ ନାହିଁ। କାରଣ ପିଲାମାନେ ଯାହା ଦେଖନ୍ତି, ପିଲାମାନେ ହେଉଛନ୍ତି ଅନୁକରଣ ପ୍ରିୟ, ସେମାନେ ଯାହା ଦେଖିବେ ସେଇଆ ଶିଖିବେ। ସେମାନେ ଯଦି ସକାଳୁ ଦେଖିବେ ମୋ ମାଆ ବାପା ସକାଳୁ ଏକ୍ସରସାଇଜ୍ ଟିକେ କଲେ, ତାପରେ ଧ୍ୟାନ ପ୍ରାଣାୟାମ କଲେ, ତାପରେ ବସିକି ଟିକେ ଯୋଗ ମାନସିକ ସ୍ତରରେ ସେମାନେ ଭଗବାନଙ୍କୁ ଟିକେ ଡାକୁଛନ୍ତି, ଟିକେ ଯୋଗ କରୁଛନ୍ତି, ତାଙ୍କ ଭିତରେ କଳି ଝଗଡ଼ା ନାହିଁ, ତାଙ୍କ ଭିତରେ ଅନେକ ଶାନ୍ତି ଏବଂ ସେ ଆନନ୍ଦରେ ରହୁଛନ୍ତି, ତାହେଲେ ସିଏ ମଧ୍ୟ ସେହି ଜୀବନଶୈଳୀକୁ ଆପଣେଇ ନେବେ। ତେଣୁ ଯୋଗ ହେଉଛି ଏକ ମାଧ୍ୟମ ଯେଉଁଟାକୁ ମଣିଷକୁ ମଣିଷ ହିସାବରେ ରଖିବ ଏବଂ ଆମ ପରିବାର ଏବଂ ସମାଜକୁ ଗୋଟିଏ ଉନ୍ନତ ସ୍ତରକୁ ନେବ, ଯେଉଁଟାକି ପରବର୍ତ୍ତୀ ସମୟରେ ଆମକୁ ଆଉ ତା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ, ବା କୌଣସି ଭୟ ଆମ ଭିତରେ ରହିବ ନାହିଁ। ଆମେ ଏକ ଭୟମୁକ୍ତ, ଚିନ୍ତାମୁକ୍ତ ଏବଂ ସୁନ୍ଦର ସମାଜ ଭିତରେ ଦେଇକି ଗତି କରିବା।
1: ଆମେ ଏକ ଭୟମୁକ୍ତ ଏବଂ ଚିନ୍ତାମୁକ୍ତ ବାତାବରଣ ଭିତରେ ସମାଜ ଆମର ଆଗକୁ ବଢ଼ିଚାଲୁ। ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜ୍ଞା, ନମସ୍କାର।
0: ନମସ୍କାର।

ଆସନ୍ତାକାଲି ସକାଳ 6:10 ରହିଛି ଭାବଭକ୍ତିର ଅଞ୍ଜଳି ନୈବେଦ୍ୟ। ସକାଳ 7:00 ଶୁଣିପାରିବେ କାର୍ଯ୍ୟକ୍ରମର ସୂଚନା ଏବଂ ପୁନର୍ବାର ରହିଛି ପୂର୍ବାହ୍ନ 10:00। ଭକ୍ତିଗୀତ ରହିଛି ସକାଳ 7:25। ଆଦିବାସୀ ଗୀତରେ ହୋ ଗୀତ ରହିଛି ସକାଳ 7:30। ପରିବେଷଣ କରିବେ ବୁଧୁରାମ ମୁଣ୍ଡା ଏବଂ ସାଥୀ କଳାକାର। ନମସ୍କାର କେନ୍ଦୁଝର ଏହି କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 8:30। ଗୀତାଞ୍ଜଳି କାର୍ଯ୍ୟକ୍ରମ ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର ଭାଗ 1305। ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ରହିଛି ଦିନ 1:20। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 5:00।

NCERTର ଭାଗ 1305। ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ରହିଛି ଦିନ 1:20। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଶୁଣିପାରିବେ।